ଆକାଶବାଣୀ ବାରିପଦା, ଆଜି ରବିବାର 1948 ଶତାବ୍ଦ ଆଷାଢ଼ ମାସ 28 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସ 19 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ। ଆପଣମାନେ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 5:58।

କଷ୍ଟ ଏବଂ ବିପଦ ମନୁଷ୍ୟକୁ ଶିକ୍ଷା ଦେବାର ଶ୍ରେଷ୍ଠ ଗୁଣ ଅଟେ। ଏହି ସମୟକୁ ସାହସର ସହିତ ସାମ୍ନା କରେ ସେ କଷ୍ଟ ବିପଦକୁ ବିଜୟ ଲାଭ କରିପାରେ। ଆକାଶବାଣୀ ବାରିପଦା ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଅଲେଖ ବିଶ୍ୱାଳଙ୍କ ରଚନାରୁ ଶିଳ୍ପୀ ଅରବିନ୍ଦ ମୁଦୁଲି ଗାଇଥିବା ଭକ୍ତିଗୀତଟି।

ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଟିକିଏ ପରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବାସୁବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
3: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ଅପର୍ଣ୍ଣା ମହାନ୍ତି।
4: ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ଜଗତର ଠାକୁର ବୋଲାଇବା ପଛରେ ଯେଉଁ ରହସ୍ୟ ଅଛି, ସେଇଟି ହେଲା ନିହାତି ସାଧାରଣ ମଣିଷଙ୍କର ଜୀବନଧାରା ସହିତ ତାଙ୍କର ସାମିଲ ହୋଇଯିବାର ଗୁଣ। ସମାଜର ତୁଚ୍ଛଦପି ତୁଚ୍ଛ ମଣିଷ ଜଣେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଯେଉଁ ଅନୁଭବ ସବୁ ଭୋଗିଥାଏ, ଜଗନ୍ନାଥ ସେସବୁକୁ ପ୍ରତିନିୟତ ଆପଣାର କରିବା ଭିତରେ ସାରା ସଂସାରକୁ ଆପଣାର କରିବାର ଆତ୍ମୀୟତା ଲୁଚି ରହିଥାଏ। ସଂସାରକୁ ଭୋଗିବା ଭିତରେ ବଡ଼ ଠାକୁରଙ୍କର ସବୁଠୁ ଲୋକପ୍ରିୟ ଲୀଳା ହେଲା ମା

0: ଲକ୍ଷ୍ମୀ ଠାକୁରାଣୀଙ୍କ ସହିତ ତାଙ୍କର ସମ୍ପର୍କ ସାଧାରଣ ପତିପତ୍ନୀଙ୍କର କଳିଗୋଳ ମାନ ଅଭିମାନ ପରି ଶ୍ରୀଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କର ଦାମ୍ପତ୍ୟ ଲୀଳା ସର୍ବଜନ ବିଦିତ। କିମ୍ବଦନ୍ତୀ କହେ, ଥରେ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ତାଙ୍କ ପିତା ରତ୍ନାକର ସବୁବେଳେ ଗର୍ଜନ କରି ଶାନ୍ତିରେ ଶୁଆଇ ଦେଉନାହିଁ ବୋଲି ଛିଗୁଲାଇ କହିବାରୁ ମହାଲକ୍ଷ୍ମୀ ରାଗିଯାଇ ଏପରି ଏକ ପାଚେରୀ ଗଢ଼ି ଦେଇଥିଲେ ଯେ ଯାହାକୁ ଭେଦ କରି ସମୁଦ୍ର ଗର୍ଜନ ଦେଉଳ ବେଢ଼ା ଭିତରକୁ ଶୁଣାଯିବ ନାହିଁ। ତାହାକୁ ମେଘନାଦ ପାଚେରୀ ନାମରେ ନାମିତ କରାଗଲା ଓ କହିବା ବାହୁଲ୍ୟ, ସମୟ ଯେତେ ନିର୍ଜନ ହେଲେ ମଧ୍ୟ ଏହି ମେଘନାଦ ପାଚେରୀ ଭେଦ କରି ସମୁଦ୍ର ଗର୍ଜନ ମନ୍ଦିର ବେଢ଼ାରେ ଶୁଣାଯାଏ ନାହିଁ। ମର୍ତ୍ତ ବୈକୁଣ୍ଠ ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କ ବିଜୟସ୍ଥଳୀ ଶ୍ରୀମନ୍ଦିରର ବାହାର ପାଚେରୀକୁ ହିଁ ମେଘନାଦ ପାଚେରୀ କୁହାଯାଏ। ମେଘନାଦ ପାଚେରୀର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗରେ ଥିବା ପ୍ରବେଶଦ୍ୱାରକୁ ଯଥାକ୍ରମେ ସିଂହ, ବ୍ୟାଘ୍ର, ହାତୀ ଓ ଘୋଡ଼ାଦ୍ୱାର କୁହାଯାଏ। ଏହିସବୁ ଦ୍ୱାର ପାର୍ଶ୍ୱରେ ନାମକରଣ ଅନୁସାରେ ପଶୁମାନଙ୍କର ମୂର୍ତ୍ତି ମଧ୍ୟ ପ୍ରତିଷ୍ଠିତ ହୋଇଅଛି। ଏହି ଦ୍ୱାରମାନଙ୍କ ମଧ୍ୟରେ ପୂର୍ବରେ ଥିବା ସିଂହଦ୍ୱାର ମୁଖ୍ୟ, ଏହିଠାରୁ ବଡ଼ଦାଣ୍ଡ ଆରମ୍ଭ ଓ ସାଧାରଣ ଭକ୍ତମାନେ ଏହି ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥାନ୍ତି। ଗଜପତି ମହାରାଜା କିମ୍ବା ମହାରାଣୀ ଦକ୍ଷିଣ ଦ୍ୱାର ଦେଇ ପୂଜାର୍ଚ୍ଚନା ନିମନ୍ତେ ପ୍ରବେଶ କରନ୍ତି। ତାନ୍ତ୍ରିକମାନେ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିବାର ବିଧି ଥିବାରୁ ମା ବିମଳାଙ୍କ ନିକଟକୁ ଏହି ଦ୍ୱାର ଦେଇ ଶାରଦୀୟ ପୂଜା ଦିନ ଆମିଷ ଲାଗି ହେବାର ବିଧି ଅଛି। ମେଘନାଦ ପାଚେରୀର ଉଚ୍ଚତା ପ୍ରାୟ 22 ଫୁଟ, ପୂର୍ବ ଦିଗରେ ଏହାର ଦୈର୍ଘ୍ୟ ପ୍ରାୟ 640 ଫୁଟ ହୋଇଥିବା ବେଳେ ଦକ୍ଷିଣରେ 265 ଫୁଟ, ପ୍ରସ୍ଥ ପ୍ରାୟ 6.5 ଫୁଟ। ପାଚେରୀ ଉପରେ ବାହାରକୁ 2 ଫୁଟ ଉଚ୍ଚର ସୁନ୍ଦର ଗାଙ୍ଗଲାମାନ ନିର୍ମିତ ହୋଇଛି। ଶ୍ରୀମନ୍ଦିର ଅନେକ ବାର ବାହ୍ୟ ଶତ୍ରୁମାନଙ୍କର ଆକ୍ରମଣର ଶିକାର ହୋଇଛି। ମୁଖ୍ୟତଃ ଶ୍ରୀମନ୍ଦିର ଓ ଶ୍ରୀବିଗ୍ରହମାନଙ୍କୁ ବାହ୍ୟ ଶତ୍ରୁଙ୍କ ଆକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ଏପରି ସୁଉଚ୍ଚ ଓ ସୁଦୃଢ଼ ପାଚେରୀ ନିର୍ମାଣ କରାଯାଇଥିବ, ଏହା ହିଁ ଐତିହାସିକ ସତ୍ୟ ଅଟେ। 1448 ଖ୍ରୀଷ୍ଟାବ୍ଦରେ ରାଜା ପୁରୁଷୋତ୍ତମ ଦେବ କପିଳେନ୍ଦ୍ର ଦେବ ଏହି ପ୍ରାଚୀର ନିର୍ମାଣ କରିଥିବା ମାଦଳାପାଞ୍ଜିରେ ଉଲ୍ଲେଖ ଅଛି। ମାଦଳାପାଞ୍ଜିର ବିବରଣୀ ଇତିହାସ ସହିତ ମିଶୁନଥିଲେ ହେଁ ଏହି ତଥ୍ୟକୁ କେତେକାଂଶରେ ସତ୍ୟ ବୋଲି ଗ୍ରହଣ କରାଯାଏ। ମେଘନାଦ ପାଚେରୀର ଚାରିପଟେ ରାସ୍ତା ଅଛି। ଏହାର ପୂର୍ବକୁ ବଡ଼ଦାଣ୍ଡ, ଉତ୍ତର ପଟେ ଲକ୍ଷ୍ମୀ ବଜାର, ଦକ୍ଷିଣ ଓ ପଶ୍ଚିମ ପଟେ ମଧ୍ୟ ମଠ ଓ ଦୋକାନ ବଜାରମାନ ଅଛି। ପାଚେରୀର ଦକ୍ଷିଣରେ ରହିଛି ପେଜନଳା। ଦକ୍ଷିଣ ପଶ୍ଚିମ କୋଣରେ ଦୁର୍ଗା ମାଧବ ଏକତ୍ର ହୋଇ ପୂଜା ପାଉଥିବା ଦୁର୍ଗା ମାଧବ ମନ୍ଦିର ରହିଛି। ଏହା ଶାକ୍ତ ଓ ବୈଷ୍ଣବ ଧର୍ମର ସମନ୍ୱୟକୁ ସୂଚାଇଥାଏ। ମେଘନାଦ ପାଚେରୀକୁ ନେଇ ଭକ୍ତ ପ୍ରାଣର ଅଭିମାନ ମଧ୍ୟ କିଛି କମ୍ ନୁହେଁ। କିମ୍ବଦନ୍ତୀ କୁହେ, ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ବନ୍ଧୁ ମହାନ୍ତି ସପରିବାର ଶ୍ରୀକ୍ଷେତ୍ରକୁ ଆସିଥିବା ବେଳେ ଭୋକରେ ଆଉଟି ପାଉଟି ହୋଇ ଏହି ପାଚେରୀ କଡ଼ରେ ଥିବା ପେଜନଳାରୁ ମୁନ୍ଦେ ମୁନ୍ଦେ ପେଜ ପିଇ ଶୋଇପଡ଼ିଥିଲେ। ସେତିକିବେଳେ ସ୍ୱୟଂ ମହାପ୍ରଭୁ ନିଜର ରତ୍ନ ଥାଳିରେ ମହାପ୍ରସାଦ ଆଣି ଏହି ପାଚେରୀ କଡ଼ରେ ତାଙ୍କୁ ପରଷି ଦେଇଥିଲେ। ଠାକୁରଙ୍କ ଉପରେ ଅଭିମାନ କଲାବେଳେ ଭକ୍ତ ଭାବିଥାଏ ଯେ ତାର ଡାକ ହୁଏତ ଏହି ବିରାଟ ମେଘନାଦ ପାଚେରୀରେ ବାଜି ଫେରି ଆସୁଛି, ଦିଅଙ୍କ କାନରେ ପଡ଼ୁନାହିଁ। ତେଣୁ ସେ ଅଭିମାନ କରି ପାଚେରୀ ଛାଇରେ ବସିପଡ଼ି କହେ, ନନିଅ ପଛେ ଭିତରେ ଦେଉଳ ପଛ ପଟରେ ଛାଇ ତଳେ କାନିପାରି ଶୋଇଲି, ଯେତୋହର ଶ୍ରେଷ୍ଠ ଭକ୍ତ ପୁରା ତାଙ୍କ ମନରଥ ମୋଛାଏ ହୋଇ ରହିଲି, କାଇଲି ମୁଁ କାଇଲି, ମଣିମା ହୋ କହିବା ଗାଇବା ସବୁ ସାଇଲି। ହେଲେ ହଟିଆ ଠାକୁର ଯେତେ ହଟ କଲେ ହେଁ ଭକ୍ତର ଡାକ ଏଡ଼ାଇ ପାରନ୍ତି ନାହିଁ। ସେଇଥିପାଇଁ ତ ବର୍ଷକେ ଥରେ ମେଘନାଦ ପାଚେରୀ ବାହାରକୁ ବାହାରି ଆସି ଭକ୍ତକୁ କୋଳେଇ ଧରନ୍ତି ଆବେଗରେ। ସେତେବେଳେ ଯେତେ ଉଚ୍ଚ ମେଘ ଯାଏ ମଥା ଟେକିଲେ ବି ମେଘନାଦ ପାଚେରୀ ଆଉ ଭକ୍ତ ଓ ଭଗବାନଙ୍କ ଭିତରେ ଅନ୍ତରାୟ ହୋଇ ରହିପାରେ ନାହିଁ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଅପର୍ଣ୍ଣା ମହାନ୍ତି, ଆକାଶବାଣୀ କଟକ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 100ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 100ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ, ଆଶାମୁକୁଲ ବାରିକ ଏବଂ ମନ୍ମଥ ମିଶ୍ର। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବଚରଣ ସାମଲ। ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବୁଣାଧାନ 15ରୁ 20 ଦିନର ହୋଇଯାଇଥିଲେ ଓ ଘାସ 3ରୁ 4 ପତ୍ର ଥିବା ଅବସ୍ଥାରେ ଶୁଖିଲା ପାଗ ଦେଖି ରାସାୟନିକ ଉପାୟରେ ଘାସ ଦମନ ପାଇଁ ଏକର ପ୍ରତି 80 ମିଲିଲିଟର ବିସ୍ପାଇରିବାକ୍ ସୋଡିୟମ 10% ଏସି ଘାସମରା ଔଷଧ କିମ୍ବା ମେଟା ସଲଫ୍ୟୁରନ୍ ମିଥାଇଲ 10% ସହିତ କ୍ଲୋରିମ୍ୟୁରାନ୍ ଇଥାଇଲ 10% WP ମିଳିତ ଘାସମରା ଔଷଧ ଏକର ପ୍ରତି 8 ଗ୍ରାମ ଔଷଧକୁ 200 ଲିଟର ସଫା ପାଣିରେ ମିଶାଇ ଫ୍ଲାଟ୍ ଫ୍ୟାନ୍ କିମ୍ବା ଫ୍ଲଡ୍ ଜେଟ୍ ନୋଜଲ ଥିବା ସ୍ପ୍ରେୟରେ ସିଞ୍ଚନ କରନ୍ତୁ। ମକା ମଞ୍ଜି ବୁଣିବାର 20ରୁ 25 ଦିନର ହୋଇଯାଇଥିଲେ ଘାସ ବାଛି ଜମିକୁ କୋଡ଼ାଖୋସା କରି ହୁଡ଼ା ଟେକି ଦିଅନ୍ତୁ। ଏହି ସମୟରେ ଏକର ପ୍ରତି 55 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। ଫଲ୍ ଆର୍ମିୱାର୍ମ ନାମକ କୀଟର ପରିଚାଳନା ପାଇଁ ବର୍ଷା ଛାଡ଼ିଗଲା ପରେ ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 100 ମିଲିଲିଟର ସ୍ପାଇନୋଟୋରମ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲ

0: ଏଲୋପ୍ରୋଲ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଚିନାବାଦାମ ଫସଲରେ ମଞ୍ଜି ବୁଣିବା ସମୟରେ ପ୍ରାକ୍ ତୃଣକୁମାରୀ ପ୍ରୟୋଗ କରିନଥିଲେ ମଞ୍ଜି ବୁଣିବାର 15 ଦିନ ମଧ୍ୟରେ ପାଗ ଶୁଖିଲା ଦେଖି ଏକର ପ୍ରତି 300 ମିଲିଲିଟର ଇମା ଜେଥାପିର ନାମକ ଘାସମରା ଔଷଧ କିମ୍ବା 400 ମିଲିଲିଟର କୁଇଜାଲୋଫ ଇଥାଇଲ ନାମକ ଘାସମରା ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବିହନ ବୁଣିବା କିମ୍ବା ରୋଇବା ପୂର୍ବରୁ ବିହନ କିଲୋଗ୍ରାମ ପ୍ରତି 2 ଗ୍ରାମ କାର୍ବେଣ୍ଡାଜିମ 85% WP କିମ୍ବା 3 ଗ୍ରାମ ଥିରାମ 75% WP ମିଶାଇ ବିଶୋଧନ କରନ୍ତୁ। ମାଣ୍ଡିଆକୁ ଧାଡ଼ି ବୁଣା କଲେ ଏକର ପ୍ରତି 3 କିଲୋଗ୍ରାମ ଓ ଛଟା ବୁଣା କଲେ ଏକର ପ୍ରତି 4 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ବ୍ୟବଧାନରେ 3-4 ସେଣ୍ଟିମିଟର ଗଭୀରରେ ବିଶୋଧିତ ବିହନ ବୁଣିବା ଆବଶ୍ୟକ। ରୁଆ ପ୍ରଣାଳୀରେ ମାଣ୍ଡିଆ ଚାଷ କଲେ ଏକର ପ୍ରତି 2.5 କିଲୋଗ୍ରାମ ବିହନ ଆବଶ୍ୟକ ହୁଏ। 25-30 ଦିନର ଚାରାକୁ ଧାଡ଼ିକୁ ଧାଡ଼ି 20 ସେଣ୍ଟିମିଟର ଓ ଗଛକୁ ଗଛ 10 ସେଣ୍ଟିମିଟର ବ୍ୟବଧାନ ରଖି ବୁଦା ପ୍ରତି 2 ଲେଖାଏଁ ତଳି 3 ସେଣ୍ଟିମିଟର ଗଭୀରରେ ରୁହନ୍ତୁ। ମାଣ୍ଡିଆର କିଛି ଉନ୍ନତ କିସମଗୁଡ଼ିକ ହେଉଛି ଦିବ୍ୟସିଂହ, ଚମ୍ପାବତୀ, ନୀଳାଚଳ, VL 149, VL 376, ଗୋଦାବରୀ, ଭୈରବୀ, ଶ୍ୱେତା ଇତ୍ୟାଦି। ଶୀଘ୍ର ବଢ଼ୁଥିବା କାର୍ପ ଜାତୀୟ ମାଛ ଯଥା ରୋହି, ଭାକୁର, ମିରିକାଳି ଏକ ନିର୍ଦ୍ଦିଷ୍ଟ ଅନୁପାତ 4:3:3 ଚାଷ କରନ୍ତୁ, ଯାହାଦ୍ୱାରା ଅଧିକ ଲାଭ ମିଳିପାରିବ। ସାଧାରଣତଃ ପୋଖରୀରେ ହେକ୍ଟର ପିଛା 5,000 ଅଙ୍ଗୁଳିକ ଜାଁଳ ଛଡ଼ାଯାଏ। ମାଛମାନଙ୍କୁ ବାଦାମ ପିଡ଼ିଆ ଓ କାଣ୍ଡିଆ କୁଣ୍ଡା ସମାନ ଅନୁପାତରେ ମିଶାଇ ଖାଇବାକୁ ଦିଅନ୍ତୁ। ଛାଡ଼ିବା ଜାଁଳ ଓଜନର ଶତକଡ଼ା 5 ଭାଗ ଖାଇବାକୁ ଦିଅନ୍ତୁ। ଗୋବର, ୟୁରିଆ ଓ ସୁପରଫସ୍ଫେଟ୍ ପୋଖରୀରେ ଉର୍ବରତା ପାଇଁ ପକାନ୍ତୁ। ସେବତୀ ଫୁଲ ଏହି ମାସରେ ଲଗାଯାଇପାରିବ। ହଳଦିଆ ଚନ୍ଦ୍ରମା, ସୁପର ଜାଏଣ୍ଟ, ଇଭିନିଂ ଷ୍ଟାର, ଧଳା ବିୟୁଟି, ସ୍ନୋବଲ୍, ଇନୋସେନ୍ସ, ପ୍ରିମିୟର ଲାଲ ବ୍ରାଭେ, ରଷ୍ଟିକ, ୱିଲସନ୍ ଆଦି କିସମ ଲଗାନ୍ତୁ। ଚେର ହୋଇଥିବା ଗଛ ଖଣ୍ଡ ବା ପୁଆ ବିହନ ଆକାରରେ ଲଗା ହୋଇଥାଏ। ଧାଡ଼ିକୁ ଧାଡ଼ି 30 ଓ ଗଛକୁ ଗଛ 30 ସେଣ୍ଟିମିଟର ବ୍ୟବଧାନ ରଖି ବିହନ ଲଗାନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଚାଷୀଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ରାତି 10ଟାରେ ଶୁଣିବେ ନାଟକ ବାଇଶି ପାହାଚ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଅଳ୍ପ ସମୟ ମଧ୍ୟରେ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ଶ୍ରୀକ୍ଷେତ୍ରରେ ଆଡ଼ପମଣ୍ଡପ ଜନ୍ମବିଧିରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ ହୋଇଛନ୍ତି। ଶ୍ରୀଜୀଉମାନଙ୍କର ଦର୍ଶନ ଆଜି ସକାଳ 10ଟାରୁ ଆରମ୍ଭ ହେବ। ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇ ଆଡ଼ପ ଅଭଡ଼ା ଆଜିଠାରୁ ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଇତ୍ୟାଦି କରାଯିବ। ଠାକୁରମାନଙ୍କର ଏହି ମାନବୀୟ ଲୀଳା ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆନନ୍ଦ ବିଭୋର ହୋଇଛନ୍ତି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପମଣ୍ଡପ ବିଜେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ମହାଜନ ପାଣିଗ୍ରାହୀ ସେବାୟତମାନେ ଶ୍ରୀଜୀଉଙ୍କୁ ଧାଡ଼ି ପହଣ୍ଡିରେ ଆଣି ଆଡ଼ପମଣ୍ଡପ ବିଜେ ନୀତିକାନ୍ତି ସହ ବଡ଼ସିଂହାର ବେଶରେ ସଜ୍ଜିତ କରିଥିଲେ। ଶ୍ରଦ୍ଧାଳୁମାନେ ଆଜିଠାରୁ ଶ୍ରୀଜୀଉଙ୍କର ଆଡ଼ପ ଅବଢ଼ା ପାଇପାରିବେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କର ମାର୍ଗଦର୍ଶିକା ଅନୁସାରେ ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ଗଣତି ମଣତି ଆଜିଠାରୁ ପୁଣି ଥରେ ଆରମ୍ଭ ହେବ। ଶ୍ରୀବିଗ୍ରହମାନଙ୍କର ଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମା ଅବସରରେ ଓ ଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ଆଜି କରାଯିବ ବୋଲି ଶ୍ରୀମନ୍ଦିର

0: ଶାସନ ପକ୍ଷରୁ କୁହାଯାଇଛି। ମହାପ୍ରଭୁଙ୍କ ନୀତିବହୁଳତା କାରଣରୁ ଗତ ମେ ମାସ 23 ତାରିଖ ଅଳଙ୍କାରଗୁଡ଼ିକର ଗଣତି ମଣତି ବନ୍ଦ ରହିଛି। ରଥଯାତ୍ରା ସମୟରେ ସାଇବର ଠକେଇଠାରୁ ଭକ୍ତଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ 121 ନକଲି ୱେବସାଇଟ୍କୁ ନିଷିଦ୍ଧ କରାଯାଇଛି। ଜୁନ୍ ମାସ 1 ତାରିଖଠାରୁ ଚଳିତ ମାସ 18 ତାରିଖ ମଧ୍ୟରେ ସାଇବର କ୍ରାଇମ୍ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସାଇବର ଠକେଇରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହା ସହିତ ସାଇବର ଠକେଇରେ ବ୍ୟବହୃତ 893 ମୋବାଇଲ୍ ନମ୍ବର ଏବଂ 793 IEMI ନମ୍ବରକୁ ନିଷିଦ୍ଧ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ତରଫରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଯେପରି ସମସ୍ତ ଯୋଗ୍ୟ ହିତାଧିକାରୀମାନେ ସହାୟତା ପାଇପାରିବେ ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ ପ୍ରାଥମିକତା ଦିଆଯାଉଛି। ଭୀମଭୋଇ ସାମର୍ଥ୍ୟ, ପାରାସ୍ପୋର୍ଟସ୍, ଡିଆଇ ଋଣ ସମେତ ବିଭିନ୍ନ ସ୍କିମ୍ର କାର୍ଯ୍ୟକାରିତା ସମ୍ପର୍କରେ ବୈଠକରେ ସମୀକ୍ଷା ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ବର୍ଗରେ 150,000 ହିତାଧିକାରୀ ଭତ୍ତା ପାଉଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ମୋସନ ପିକ୍ଚର୍ସ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରରେ ଓଡ଼ିଶା ମାଟିର ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ବିକାଶର ଚିତ୍ର ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ସପ୍ତାହ 24 ତାରିଖ ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପର ପ୍ରଭାବରେ ପୁରୀଠାରେ ଗତ 4 ଦିନ ମଧ୍ୟରେ 345.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତ 36 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାର ସତ୍ୟବାଦୀ ସର୍ବାଧିକ 105 ମିଲିମିଟର ଏବଂ ଗୋପଠାରେ 96 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଜଗତସିଂହପୁରର ବାଲିକୁଦାଠାରେ 98.4 ଏବଂ କେନ୍ଦ୍ରାପଡ଼ାରେ 92 ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷାର ଅନୁମାନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାର ପ୍ରାୟ 50 ଜଣ ବାକ୍ ଶ୍ରବଣ ଶକ୍ତିବାଧିତ ବାଳିକା ଓ ଶାରୀରିକ ଦିବ୍ୟାଙ୍ଗମାନଙ୍କୁ ସାକ୍ଷାତ କରି ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି। ଦିବ୍ୟାଙ୍ଗ ବାଳିକାମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ମାଧ୍ୟମରେ ସେଠାରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। 3 ବର୍ଷିଆ ଆଇନ ପାଠ୍ୟକ୍ରମ ଏଲ୍ଏଲ୍ବିରେ ନାମ ଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲର ଚଳିତ ମାସ 30 ତାରିଖ ରାତ୍ର 11:45 ସମୟ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅଗଷ୍ଟ ମାସ 6 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ। ଅଧିକ ବୟସର ଗର୍ଭଧାରଣ ସମସ୍ୟା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସସ୍ମିତା ସ୍ୱାଇଁ।
2: 30 ବର୍ଷ ବା ତହିଁରୁ ଅଧିକ ବୟସ ପରେ ପ୍ରଥମ ଗର୍ଭ ଧାରଣ କଲେ ତାକୁ ବୟସ୍କା ପ୍ରଥମ ଗର୍ଭ କୁହାଯାଇଥାଏ। ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଗର୍ଭଧାରଣ କଲେ ଏଥିରେ କେତେକ ଜଟିଳତା ଦେଖାଯାଇଥାଏ। ଅଧିକ ବୟସରେ ଗର୍ଭଧାରଣ ମହିଳାଟି ଡେରିରେ ବିବାହ କରିବାରୁ ହୋଇଥାଇପାରେ କିମ୍ବା ଶୀଘ୍ର ବିବାହ କରି ମଧ୍ୟ ପ୍ରଜନନ କ୍ଷମତାରେ କୌଣସି ଅସୁବିଧା ଥିବା ଯୋଗୁଁ ହୋଇଥାଇପାରେ। ଦ୍ୱିତୀୟ କ୍ଷେତ୍ରରେ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ମହିଳାମାନଙ୍କର ଗର୍ଭଧାରଣ ଶକ୍ତି କମିଯାଏ, କାରଣ ବୟସ୍କା ମହିଳାଙ୍କ ଡିମ୍ବକୋଷରୁ ଡିମ୍ବ ନିର୍ଗତ ହେବା କମିଯାଏ। ଏହି ଡିମ୍ବରେ ଜନ୍ମଗତ ବିକଳାଙ୍ଗ ବେଶୀ ଦେଖାଯିବା ଯୋଗୁଁ ବେଶୀ ପରିମାଣରେ ଗର୍ଭ ନଷ୍ଟ ହୋଇଥାଏ। ଗର୍ଭପାତ ନହେଲେ ମଧ୍ୟ ଅନେକ କ୍ଷେତ୍ରରେ ଯମଜ ଗର୍ଭ ଓ ଜନ୍ମଗତ ବିକଳାଙ୍ଗ ଶିଶୁ ଅଧିକ ହୋଇଥାନ୍ତି। ବୟସ ବଢ଼ିବା ସଙ୍ଗେ ସଙ୍ଗେ ରକ୍ତଚାପ ବଢ଼ିଥାଏ। ଏହାଦ୍ୱାରା ପ୍ରସବ ସମୟରେ ଉଚ୍ଚ ରକ୍ତଚାପ ଜନିତ ଜଟିଳତା ଯଥା ପ୍ରି ଏକ୍ଲାମ୍ପସିଆ ଏକ୍ଲାମ୍ପସିଆ ଅଧିକ ହୋଇଥାଏ। ବେଶୀ ବୟସରେ ଗର୍ଭଧାରଣ କଲେ ମଧୁମେହ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ସେଥିପାଇଁ ଯଦି ବୟସ ଅଧିକ ହୋଇଯାଇଛି ଗର୍ଭ ରଖିବା ଆଗରୁ ରକ୍ତରେ ଶର୍କରା ପରିମାଣ ପରୀକ୍ଷା କରାଇ ନିଅନ୍ତୁ। ପ୍ରାୟ 10% ବୟସ୍କା ମା'ମାନଙ୍କର ଗର୍ଭାଶୟରେ ଫାଇବ୍ରଏଡ୍ ବା ଅର୍ବୁଦ

0: ହୋଇଥାଏ। ଏହାଦ୍ୱାରା ବହୁ ଜଟିଳତା ଯେପରିକି ଗର୍ଭପାତ, ଅପରିଣତ ପ୍ରସବ, ରେଡ୍ ଡିଜେନେରେସନ୍ ଦ୍ୱାରା ପ୍ରବଳ ଯନ୍ତ୍ରଣା ହେବା, ପ୍ରସବ ପରେ ପ୍ରଚୁର ରକ୍ତସ୍ରାବ ହେବାର ସମ୍ଭାବନା ରହିଥାଏ। ପ୍ରସବ ସମୟରେ ଏମାନଙ୍କର ଗର୍ଭସ୍ଥ ଶିଶୁ ଅସ୍ୱାଭାବିକ ଭାବେ ଅବସ୍ଥାନ କରିଥାନ୍ତି, ଯଥା ନିତମ୍ବ ବା ସ୍କନ୍ଧ ଉପସ୍ଥାନ। ମନକୁ ମନ ପ୍ରସବ ବେଦନା ଆରମ୍ଭ ହୁଏ ନାହିଁ, ଇଞ୍ଜେକ୍ସନ୍ ଦ୍ୱାରା ପ୍ରସବ ବେଦନା ଆରମ୍ଭ କରାଯାଇଥାଏ ଏବଂ ଅପରେସନ୍ ଯଥା ଫୋର୍ସେସ୍, ଭ୍ୟାକ୍ୟୁମ୍ ବା ସିଜେରିଆନ୍ ହେବାର ସମ୍ଭାବନା ଅଧିକ ରୁହେ। ପ୍ରସବ ପରେ ମଧ୍ୟ ଅଧିକ ରକ୍ତକ୍ଷରଣ ହୋଇଥାଏ, ଅନେକ ସମୟରେ ଦୁଗ୍ଧକ୍ଷରଣ ହୋଇନଥାଏ। ବୟସ୍କ ଗର୍ଭବତୀମାନଙ୍କର ଶିଶୁମାନେ ଅଳ୍ପ ଓଜନର ହୋଇଥାନ୍ତି, କାରଣ ଗର୍ଭଫୁଲ ଦେଇ ରକ୍ତ ଶିଶୁ ଦେହକୁ ଯାଇପାରେ ନାହିଁ ଏବଂ ଶିଶୁ ବଢ଼ିପାରେ ନାହିଁ। ଏହାଛଡ଼ା ଉଚ୍ଚ ରକ୍ତଚାପ ପାଇଁ ମଧ୍ୟ ଶିଶୁର ଓଜନ କମିଯାଏ। ଅଧିକ ବୟସରେ ଗର୍ଭଧାରଣ କଲେ ଗର୍ଭସ୍ଥ ଶିଶୁଟିର ଡାଉନ୍ ସିଣ୍ଡ୍ରୋମ୍ ବା ମଙ୍ଗଲ ଚାଇଲ୍ଡ ହେବାର ସମ୍ଭାବନା ଅଧିକ ଥାଏ। ଏଥିରେ ଗର୍ଭସ୍ଥ ଶିଶୁର ବହୁ ପ୍ରକାର ଅସୁବିଧା ଦେଖାଯାଇଥାଏ। ଜନ୍ମ ହେଲା ପରେ ଏହାର ଶାରୀରିକ ବୃଦ୍ଧି ହେଲେ ମଧ୍ୟ ମାନସିକ ବୃଦ୍ଧି ହୁଏ ନାହିଁ, ପିଲାଟି ମାନସିକ ଅନଗ୍ରସର ହୋଇଥାଏ। ଯଦି ଗର୍ଭସ୍ଥ ଶିଶୁଟିର ଡାଉନ୍ ସିଣ୍ଡ୍ରୋମ୍ ହୋଇଥିବା ଜଣାଯାଏ ତେବେ ଏହି ଗର୍ଭକୁ ନଷ୍ଟ କରିଦିଆଯାଇଥାଏ। ମାଆର ବୟସ ବଢ଼ିବା ସହିତ ଗର୍ଭସ୍ଥ ଶିଶୁର ଡାଉନ୍ ସିଣ୍ଡ୍ରୋମ୍ ହେବାର ସମ୍ଭାବନା ଅଧିକ ହୋଇଥାଏ। 20 ବର୍ଷ ବୟସରେ ପ୍ରତି 1500 ଗର୍ଭରେ ଗୋଟିଏ ଡାଉନ୍ ସିଣ୍ଡ୍ରୋମ୍ ଶିଶୁ ହୋଇଥିଲେ 30 ବର୍ଷରେ ପ୍ରତି 900ରେ ଏବଂ 40 ବର୍ଷରେ ପ୍ରତି 80ଟି ଗର୍ଭରେ ଜଣେ ଡାଉନ୍ ବେବି ହେବାର ସମ୍ଭାବନା ଥାଏ। ତେଣୁ 25-29 ବର୍ଷ ମଧ୍ୟରେ ଗର୍ଭଧାରଣ କଲେ ଭଲ, କିନ୍ତୁ ଯଦି କୌଣସି କାରଣରୁ ଗର୍ଭଧାରଣ କରିବାକୁ ଡେରି ହେଉଛି ତେବେ ବିଜ୍ଞାନର ଅଗ୍ରଗତି ଯୋଗୁଁ ବର୍ତ୍ତମାନ ନିଜର ଡିମ୍ବାଣକୁ ଶୀତଳୀକରଣ କରି ସଂରକ୍ଷିତ କରି ରଖାଯାଇପାରୁଛି ଏବଂ ପରେ ଏହାକୁ ଗର୍ଭଧାରଣ କରିବା ପାଇଁ ଉପଯୋଗ କରାଯାଇପାରୁଛି। ତେଣୁ ଏହିସବୁ ଅସୁବିଧାକୁ ଜାଣି ବୟସ୍କା ଗର୍ଭବତୀ ମହିଳା ଗର୍ଭଧାରଣ ପୂର୍ବରୁ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ଗର୍ଭ ରକ୍ଷା ପୂର୍ବରୁ ଯଦି ଉଚ୍ଚ ରକ୍ତଚାପ, ମଧୁମେହ ରୋଗ ଥାଏ ତାହାକୁ ଚିକିତ୍ସା ଦ୍ୱାରା ନିୟନ୍ତ୍ରିତ କରି ସାରିବା ପରେ ଗର୍ଭ ରଖିବା ଉଚିତ। ଥାଇରଏଡ୍ ହରମୋନର ମଧ୍ୟ ପରୀକ୍ଷା କରିନେବା ଠିକ୍। ଗର୍ଭ ରଖିବାର 3 ମାସ ପୂର୍ବରୁ ଫଲିକ୍ ଏସିଡ୍ ଖାଇବା ଉଚିତ, ଏହାର ଗର୍ଭସ୍ଥ ଶିଶୁଟି ସୁସ୍ଥ ରହିଥାଏ। ଅଲ୍ଟ୍ରାସାଉଣ୍ଡ ଓ ରକ୍ତ ପରୀକ୍ଷା ଦ୍ୱାରା ଗର୍ଭସ୍ଥ ଶିଶୁର ସୁସ୍ଥତା ବିଷୟରେ ଜାଣିବା ଉଚିତ। ପ୍ରସବ ପରେ ଶିଶୁର ଯତ୍ନ, ସ୍ତନ୍ୟପାନ ଆଦି ବିଷୟରେ ମଧ୍ୟ ସତର୍କ ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଅଧିକ ବୟସର ଗର୍ଭଧାରଣ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ସସ୍ମିତା ସ୍ୱାଇଁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ 17:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ଆକାଶବାଣୀ ରାଷ୍ଟ୍ରପତିଙ୍କ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ପରେ ଛାତ୍ର ଓ ଅଭିଭାବକଙ୍କ ପାଇଁ ସତର୍କତାମୂଳକ ପରାମର୍ଶବଳୀ ଜାରି କଲା ଏନ୍ଟିଏ। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ଶ୍ରୀ ଅମରନାଥ ଏବଂ ମାତା ବୈଷ୍ଣୋଦେବୀ ଯାତ୍ରା ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ହାସଲ କଲା ଇଂଲଣ୍ଡ। ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି 3 ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କର ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେଉଛି। ଏହି ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାର ଅବ୍ୟବହିତ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ହେବ।

ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏସ୍ତୋନିଆକୁ ସରକାରୀ ଗସ୍ତ ଅବସରରେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲ ତାଲିନ୍ଠାରେ ଅନୁଷ୍ଠିତ ଭାରତ ଏସ୍ତୋନିଆ ବ୍ୟବସାୟିକ ସମ୍ମିଳନୀରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ ବାଣିଜ୍ୟ ନିବେଶ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାରେ ଦ୍ୱିପାକ୍ଷିକ ସହଯୋଗ ନେଇ ଆହ୍ୱାନ ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ଭାରତର ଉଲ୍ଲେଖନୀୟ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ବ୍ୟାପକ ଉତ୍ପାଦନ କ୍ଷେତ୍ର ନବସୃଜନ ଇକୋସିଷ୍ଟମ ଏବଂ ପ୍ରଗତିଶୀଳ ସଂସ୍କାର ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ନୂତନ ମାର୍ଗ ଉନ୍ମୋଚନ କରିବା ପାଇଁ ଉଭୟ ଦେଶର ବରିଷ୍ଠ ସରକାରୀ ପ୍ରତିନିଧି ଉଦ୍ୟୋଗୀ ଏବଂ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ଏହି ଫୋରମରେ ଏକତ୍ରିତ ହୋଇଛନ୍ତି। ଏସ୍ତୋନିଆର ବୈଦେଶିକ ମନ୍ତ୍ରୀ ମାର୍ଗସ ସାହାକାନଙ୍କ ସ୍ୱାଗତ ଭାଷଣ ସହିତ ଏହି ସମ୍ମିଳନୀ ଆରମ୍ଭ ହୋଇଥିଲା। ଅନ୍ଲାଇନ୍ ମାଧ୍ୟମରେ ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ନେଇ ଛାତ୍ର ଓ ଅଭିଭାବକଙ୍କ ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସତର୍କତାମୂଳକ ପରାମର୍ଶବଳୀ ଜାରି କରିଛି। ସମୀକ୍ଷା ପାଇଁ ଦାଖଲ ହୋଇଥିବା କେତେକ ଓଏମ୍ଆର୍ ସିଟ୍ ନକଲି ବା କୃତ୍ରିମ ଭାବେ ସୃଷ୍ଟି କରାଯାଇଥିବା ଯାଞ୍ଚରୁ ଜଣାପଡ଼ିଛି ବୋଲି ଏନ୍ଟିଏ ସୂଚନା ଦେଇଛି। ଏ ସଂକ୍ରାନ୍ତ ହସ୍ତଗତ ହୋଇଥିବା ସମସ୍ତ ଅଭିଯୋଗକୁ ଏନ୍ଟିଏ ପକ୍ଷରୁ ଯାଞ୍ଚ କରାଯାଉଛି। ତେବେ ନକଲି କିମ୍ବା କୃତ୍ରିମ ବୁଦ୍ଧିମତା ଦ୍ୱାରା ପ୍ରସ୍ତୁତ ଓଏମ୍ଆର୍ ସିଟ୍ଗୁଡ଼ିକ କ୍ଷେତ୍ରରେ ଦାଖଲକାରୀଙ୍କ ପାଇଁ କଠୋର ଆଇନଗତ ପରିଣାମ ଆଣିପାରେ ବୋଲି ଏନ୍ଟିଏ ସତର୍କ କରାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଛାତ୍ର ଏବଂ ଅଭିଭାବକଙ୍କ ଯାଞ୍ଚ ପାଇଁ କେବଳ ମୂଳ ଓଏମ୍ଆର୍ ସିଟ୍ ଦାଖଲ କରିବାକୁ ଏନ୍ଟିଏ ପରାମର୍ଶ ଦେଇଛି। ଇଥାନଲ ମିଶ୍ର ବ୍ୟବସ୍ଥା ଦେଶର ସବୁଠାରୁ ବଡ଼ ସାର୍ବଜନୀନ ସଫଳ ନୀତିଗୁଡ଼ିକ ମଧ୍ୟରେ ଅନ୍ୟତମ ବୋଲି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ କୃଷକଙ୍କ ଆୟ ବୃଦ୍ଧି ହେବା ସହ ଶକ୍ତି ସୁରକ୍ଷା କ୍ଷେତ୍ର ସୁଦୃଢ଼ ହୋଇଛି। ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇଛି ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମାଲବ୍ୟ କହିଛନ୍ତି 2014-15 ପରଠାରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇବା ସହ 1,98,000 କୋଟି ଟଙ୍କା ବୈଦେଶିକ ମୁଦ୍ରା ସଞ୍ଚିତ ହୋଇପାରିଛି। ଇଥାନଲ ଅର୍ଥନୀତି ଅତିରିକ୍ତ ରାଜସ୍ୱ ଆଦାୟ ମାଧ୍ୟମ ସୃଷ୍ଟି କରିବା ସହ ଚିନି ମିଲ୍ଗୁଡ଼ିକ ପାଇଁ ନଗଦ ପ୍ରବାହକୁ ବ୍ୟାପକ କରିଛି, ଫଳରେ ଆଖୁ ଚାଷୀ ଆର୍ଥିକ କ୍ଷେତ୍ରରେ ଅଧିକ ସଶକ୍ତ ହୋଇପାରୁଛନ୍ତି ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀରରେ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଶ୍ରୀ ଅମରନାଥଜୀ ଯାତ୍ରା ଆଜିଠାରୁ ସ୍ଥଗିତ ରହିଛି। ଉଭୟ ବାଲତାଲ ଏବଂ ପହଲଗାମ୍ ପଥ ଦେଇ ଯାତ୍ରା ବନ୍ଦ ରଖାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି କିଛିଦିନ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ପରିସ୍ଥିତି ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତୀର୍ଥଯାତ୍ରୀଙ୍କ ସୁରକ୍ଷା ଏବଂ ସୁସ୍ଥତାକୁ ଦୃଷ୍ଟିରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାଲତାଲ ଏବଂ ନୋନୱାନ୍ ଅଥବା ଚନ୍ଦନବରୀ ବେସ୍ କ୍ୟାମ୍ପରୁ ଯାତ୍ରାକୁ ବନ୍ଦ ରଖାଯାଇଛି। ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଯାତ୍ରା ପାଇଁ ପୁନଃ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ 370,000 ଅଧିକ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫା ଦର୍ଶନ କରିସାରିଲେଣି। ଗତ 3 ତାରିଖରୁ ଆରମ୍ଭ ହୋଇଥିବା ଚଳିତ ବର୍ଷର ଯାତ୍ରା 57 ଦିନ ପରେ ଆସନ୍ତା ମାସ 28 ତାରିଖ ଶ୍ରାବଣ ପୂର୍ଣ୍ଣିମା ତଥା ରକ୍ଷାବନ୍ଧନ ପର୍ବ ସହିତ ସମାପ୍ତ ହେବ। ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ପକ୍ଷରୁ ମଧ୍ୟ ବୈଷ୍ଣୋଦେବୀ ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରତିକୂଳ ପାଗ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବୋର୍ଡ କହିଛି। ଜାମ୍ମୁ କାଶ୍ମୀରର କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ 10ମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା 2026ର ଫଳାଫଳ ଘୋଷଣା କରାଯାଇଛି। ଡିଜିଲକର ପରୀକ୍ଷାଫଳ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ସେମାନଙ୍କର ଫଳାଫଳ ସମ୍ପର୍କରେ ତଥ୍ୟ ପାଇପାରିବେ। ଜାତୀୟ ଶିକ୍ଷାନୀତି ଆଧାରରେ ଚଳିତ ବର୍ଷଠାରୁ 10ମ ଶ୍ରେଣୀ ପାଇଁ ସିବିଏସ୍ଇ ପରୀକ୍ଷାର 2ଟି ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ମୁଖ୍ୟ ବୋର୍ଡ ପରୀକ୍ଷା 17 ଫେବୃଆରୀରୁ ମାର୍ଚ୍ଚ 11 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହାପରେ ଗତ ମେ 15ରୁ 21 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦୁଇଟିଯାକ ବୋର୍ଡ ପରୀକ୍ଷାର ଫଳାଫଳକୁ ମିଶ୍ରଣ କରିବା ପରେ ସାମଗ୍ରିକ ପାସ୍ର 96.78% ରହିଥିବା ସିବିଏସ୍ଇ କହିଛି। ବିଦେଶରେ ଥିବା ଛାତ୍ରଛାତ୍ରୀ ମଧ୍ୟ ଡିଜିଲକର ମାଧ୍ୟମରେ ସେମାନଙ୍କର ଫଳାଫଳ ତଥା ଅନ୍ୟାନ୍ୟ ତଥ୍ୟ ପାଇପାରିବେ ବୋଲି ସିବିଏସ୍ଇ ସୂଚନା ଦେଇଛି। ଇରାନ ବିରୁଦ୍ଧରେ ଆମେରିକା ସେନା ପକ୍ଷରୁ ପୁଣି ଆକାଶ

ମାର୍ଗରୁ ଆକ୍ରମଣ କରାଯାଇଛି। ଇରାନ୍ ରେଭଲ୍ୟୁସନାରୀ ଗାର୍ଡ ପକ୍ଷରୁ ଜୋର୍ଡାନ୍ର ଆମେରିକୀୟ ସେନାଘାଟି ଉପରେ ହୋଇଥିବା ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଜୋର୍ଡାନ୍ରେ ଇରାନ୍ର ଆକ୍ରମଣ ଦ୍ୱାରା ଦୁଇ ଜଣ ଆମେରିକୀୟ ସୈନିକଙ୍କର ମୃତ୍ୟୁ ହେବା ସହ ଜଣେ ନିଖୋଜ ଅଛନ୍ତି। ଆହତ ଚାରି ଜଣଙ୍କୁ ଚିକିତ୍ସା ପାଇଁ ହସ୍କିଟାଲରେ ଭର୍ତ୍ତି କରାଯାଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି ହର୍ମୁଜ୍ ପ୍ରଣାଳୀ ଦେଇ ଇରାନ୍ର ତେଲ ଟ୍ୟାଙ୍କରଗୁଡ଼ିକର ଯାତାୟତକୁ ସୀମିତ କରିବା ସହ ଏହାର କ୍ଷମତା ହ୍ରାସ ନେଇ ଏହି ଆକ୍ରମଣ କରାଯାଇଛି। ଯୁଦ୍ଧ ପୂର୍ବରୁ ଏହି ଜଳପଥ ଦେଇ ବିଶ୍ୱ ତୈଳ ଯୋଗାଣର ପ୍ରାୟ 20% କାରବାର ହେଉଥିଲା। ଆକାଶବାଣୀର ଲୋକଙ୍କ ପଦ୍ମ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ଆର୍ ମାଧବନଙ୍କ ସହ ସାକ୍ଷାତକାର ପ୍ରଚାର କରାଯିବ। ଶ୍ରୀ ମାଧବନ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

0: ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଆକାଶବାଣୀର 100.1 ଗୋଲ୍ଡ ଚ୍ୟାନେଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସକାଳ 9:10 ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଶ୍ରୀକ୍ଷେତ୍ରରେ ଆଡ଼ପମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ ହୋଇଛନ୍ତି। ଶ୍ରୀଜୀଉଙ୍କର ଦର୍ଶନ ଆଜି ସକାଳ 10:00 ଆରମ୍ଭ ହେବ। ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇ ଆଡ଼ପ ଅଭଡ଼ା ଆଜିଠାରୁ ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବନକଲାଗି ନୀତି ଅନୁଷ୍ଠିତ ହେବ। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଇଂଲଣ୍ଡ ତୃତୀୟ ସ୍ଥାନ ହାସଲ କରିଛି। ମିଆମି ଷ୍ଟାଡିୟମଠାରେ ଗତ ରାତିରେ ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ 6-4 ଗୋଲ୍ରେ ଫ୍ରାନ୍ସକୁ ପରାସ୍ତ କରିଛି। ଖେଳର ପ୍ରଥମାର୍ଦ୍ଧ ସୁଦ୍ଧା ଇଂଲଣ୍ଡ 4 ଗୋଲ୍ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଫ୍ରାନ୍ସ 4 ଏବଂ ଇଂଲଣ୍ଡ ଆଉ 2 ଗୋଲ୍ ସ୍କୋର କରିଥିଲା। ଫ୍ରାନ୍ସର ତାରକା ଖେଳାଳି ଏମ୍ବାପେ 10 ଗୋଲ୍ ସ୍କୋର କରିବା ସହ ତାଙ୍କର ତୃତୀୟ ବିଶ୍ୱକପ୍ ଅଭିଯାନ ଶେଷ କରିଛନ୍ତି। ତେବେ ଗୋଲ୍ଡେନ୍ ବୁଟ୍ ଦୌଡ଼ରେ ସେ ଲିଓନେଲ୍ ମେସିଙ୍କଠାରୁ 2 ଗୋଲ୍ ଆଗରେ ଅଛନ୍ତି। ଆଜି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଚଳିତ ଥରର ଫିଫା ବିଶ୍ୱକପ୍ ଟାଇଟଲ୍ ହାସଲ ପାଇଁ ଆର୍ଜେଣ୍ଟିନା ଓ ସ୍ପେନ୍ ପରସ୍ପରକୁ ଭେଟିବେ। ଭାରତୀୟ ସମୟ ରାତି 12:30 ଏହି ମ୍ୟାଚ୍ ଖେଳାଯିବ। ହଙ୍ଗେରୀର ବୁଦାପେଷ୍ଟ ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା କୁସ୍ତି ଖେଳାଳି କାଜଲ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 76 କିଲୋଗ୍ରାମ ବର୍ଗରେ ଆମେରିକା ପ୍ରତିପକ୍ଷକୁ ପରାସ୍ତ କରି ସେ ଏହି ସଫଳତା ହାସଲ କରିଛନ୍ତି। ଏଥିସହ ଟୁର୍ଣ୍ଣାମେଣ୍ଟରେ ଭାରତ ତୃତୀୟ ସ୍ୱର୍ଣ୍ଣପଦକ ହାସଲ କରିଛି। ଅନ୍ୟପକ୍ଷରେ 53 ଏବଂ 57 କିଲୋଗ୍ରାମ ବର୍ଗରେ ଭାରତୀୟ ଖେଳାଳି 2 ରୌପ୍ୟ ପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଷ୍ଟ୍ରପତିଙ୍କ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ। ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ପରେ ଛାତ୍ର ଓ ଅଭିଭାବକଙ୍କ ପାଇଁ ସତର୍କତାମୂଳକ ପରାମର୍ଶବଳୀ ଜାରି କଲା ଏନ୍ଟିଏ। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ଶ୍ରୀ ଅମରନାଥ ଏବଂ ମାତା ବୈଷ୍ଣୋଦେବୀ ଯାତ୍ରା। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ହାସଲ କଲା ଇଂଲଣ୍ଡ। ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ସମୟ 7:25 ଆରମ୍ଭ କରୁଛୁ କାର୍ଯ୍ୟକ୍ରମ କାକଳି। ଉପସ୍ଥାପନାରେ ଅଛନ୍ତି ବୀଣାପାଣି ସିଂ ଏବଂ ନିବେଦିତା ବାରିକ।

0: ପିଲାଏ, ଆଜିର ଦିନ ତୁମମାନଙ୍କ ପାଇଁ ହେଉ ଶୁଭମୟ। ପ୍ରଭୁଙ୍କ ଠାରେ ଆମ ଦୁଇ ଅପାଙ୍କର ଏହା ହିଁ ପ୍ରାର୍ଥନା।
1: ପିଲାଏ, ଋତୁ ପରେ ଋତୁ, ପର୍ବ ପରେ ପର୍ବ, ବାର ମାସରେ ତେର ପର୍ବର ଏ ଆଗମନ ସାରା ଜଗତକୁ କରେ ଉଲ୍ଲସିତ ଉତ୍ଫୁଲ୍ଲିତ।
0: ହଁରେ ପିଲାଏ, ଆଷାଢ଼ ଆସିଲେ ହିଁ ଆକାଶରେ ଦେଖାଯାଏ ମେଘର ମେଳଣ। ଝିପିଝିପି ବର୍ଷାରେ ଜଗତର ନାଥ ଜଗନ୍ନାଥ ଆଶିଷ ବର୍ଷୀ ଦର୍ଶନ ଦିଅନ୍ତି ଭକ୍ତମାନଙ୍କୁ। ଅପଲୋକ ନୟନରେ ଭକ୍ତ ମଧ୍ୟ ଚାହିଁ ରହେ ସେଇ କଳା ଦିଅଙ୍କୁ। ପତିତ ପାବନ ସେ, ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ସେ ଆସନ୍ତି ବଡ଼ଦାଣ୍ଡକୁ ବରଷକେ ଥରେ ଭକ୍ତମାନଙ୍କ ଗହଳିକୁ। କାଳିଆ ଯେଉଁଠି ଗହଳି ସେଇଠି, ସେ ପରା ଆମ ଭାବର ଠାକୁର ରେ ପିଲାଏ, ଭାବର ଠାକୁର।
1: ହଁ ରେ ପିଲାଏ, ସେ ଭାବର ଠାକୁର। ଆଉ ରଥଯାତ୍ରା ତ ଆମର ସବୁଠାରୁ ବଡ଼ ପର୍ବ ନା ପିଲାଏ। ଏହି ଯାତ୍ରା ଏକ ସାଧାରଣ ଯାତ୍ରା ନୁହେଁ ରେ ପିଲାଏ। ଏ ଯାତ୍ରା ପରା ପ୍ରଭୁ ଜଗନ୍ନାଥଙ୍କର ଘୋଷ ଯାତ୍ରା। ପୁଣି ଏହି ଯାତ୍ରାର ନାମ ଅନେକ ରେ ପିଲାଏ, ନାମ ଅନେକ। ଏହା କେଉଁଠି ଆଡ଼ପ ଯାତ୍ରା ନାମେ ବିଦିତ, ତ ଅନ୍ୟ କେଉଁଠି ଜନ୍ମବେଦୀ ଯାତ୍ରା, ପୁଣି ଦଶାବତାର ଯାତ୍ରା, ପତିତ ପାବନ ଯାତ୍ରା, ଆଉ ଗୁଣ୍ଡିଚା ଯାତ୍ରା। ଏ ଯାତ୍ରା ଅନ୍ଧାରରୁ ଆଲୋକକୁ, ଜୀବାତ୍ମାରୁ ପରମାତ୍ମାକୁ, ଆଉ ବଡ଼ଦାଣ୍ଡରୁ ମାଉସୀମା ମନ୍ଦିରକୁ।
0: ହଁ ରେ ପିଲାଏ, ଆମର ବିଶ୍ୱ ବିଧାତା ଜଗତର ନାଥ ଜଗନ୍ନାଥ ବଡ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ବଡ଼ଦେଉଳରୁ ବାହାରି ମାଉସୀମା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି। ସେଇ ଦିନଟି ଥାଏ ବହୁତ ପବିତ୍ର, ପବିତ୍ର ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ଦିନ। ଜଗା ବଳିଆ ଏବଂ ଭଉଣୀ ସୁଭଦ୍ରା ତିନି ରଥରେ ରଥାରୂଢ଼ ହୋଇ ଦର୍ଶନ ଦିଅନ୍ତି ଭକ୍ତମାନଙ୍କୁ। ଆନନ୍ଦରେ ଉଛୁଳି ପଡ଼େ ମାଟିରୁ ଆକାଶ, ଜଳରୁ ସ୍ଥଳ ଏବଂ ପବନରୁ ଚାରିଆଡ଼େ ଖେଳିଯାଏ ମହାନୁଭବର ମହାଭାବନା।
1: ଖାଲି କଣ ଏତିକିରେ ପିଲାଏ, ସ୍ୱର୍ଗ ରାଜ୍ୟରୁ ମଧ୍ୟ ଦେବତାମାନେ ସୁବାସିତ ପୁଷ୍ପ ବୃଷ୍ଟି କରି ଚାହିଁ ରହିଥାନ୍ତି ଚାତକ ପକ୍ଷୀ ପରି ଚତୁର୍ଥା ମୂର୍ତ୍ତିର ଦର୍ଶନ ପାଇଁ। ନନ୍ଦିଘୋଷ, ଦେବତଳନ ଓ ତାଳଧ୍ୱଜ ରଥର ଘର ଘର ନାଦରେ ପ୍ରକମ୍ପିତ ହୁଏ ଗଗନ ପବନ, ବଡ଼ଦାଣ୍ଡ ହୁଏ ଲୋକାରଣ୍ୟ, ଚାରିଆଡ଼େ ଶୁଭେ ଭେରି ତୁରି କାହାଳି ମୃଦଙ୍ଗ ଘଣ୍ଟ ଘଣ୍ଟାର ଧ୍ୱନି, ପୁଣି ହରିବୋଲ ହୁଳହୁଳି ଉଛୁଳି ପଡ଼େ ବଡ଼ଦାଣ୍ଡ। ପ୍ରଭୁଙ୍କର ଏକ ବେଶ ଏକ ଦୀପ।

ବୋଲିଲା, ସେ ତ ଜଗତର ନାଥ ଜଗନ୍ନାଥ, ଅନାଥର ନାଥ। ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ହାତ ନଥାଇ ମଧ୍ୟ ପତିତ ପାବନ ଟେକିଥାନ୍ତି ତାଙ୍କର ମହାବାହୁ। ଟାହିଆକୁ ହଲେଇ ହଲେଇ ବାଇଶି ପାହାଚରେ ପହଣ୍ଡିର ଶୋଭା ତ ଅପୂର୍ବ ପିଲାଏ, ଅପୂର୍ବ ତାଙ୍କର ତିନି ରଥର ସାଜସଜ୍ଜା। ବାଃ, କି ସୁନ୍ଦର ଆମର ଠାକୁର, ଆମ ଧର୍ମ, ଆମ ଭାବନା, ଆମ ସଂସ୍କୃତି, ରୀତିନୀତି, ଆଉ ଆମର ଏ ସାରା ଜଗତ। ଶ୍ରୀ ଗୁଣ୍ଡିଚା ଦିନ ଆମ କଳା ଗୋସାଇଁ ଜଗତ ସାଇଁ ରଥରେ ବସି ଆସନ୍ତି ରତ୍ନବେଦୀରୁ ଜନ୍ମବେଦୀକୁ। ନଅ ଦିନ ଧରି ପ୍ରଭୁଙ୍କର ନବଲୀଳା କି ଅପୂର୍ବ, କି ମୋହନୀୟ! ତାଙ୍କର ସେଇ ଅପୂର୍ବ ଲୀଳା ଆଉ ଦିବ୍ୟ ରୂପକୁ ଦେଖିବା ପାଇଁ ଭକ୍ତମାନଙ୍କର ନାହିଁ ନଥିବା ଭିଡ଼ ଶରଧାବାଲିରେ। ଥରୁଟିଏ, ମାତ୍ର ଥରୁଟିଏ ମନ ଭରି ଦେଖିବେ କଳା ଗୋସାଇଁ ଶ୍ରୀକ୍ଷେତ୍ର ସାଇଙ୍କୁ। ତାଙ୍କ ଦର୍ଶନରେ ଭକ୍ତମାନଙ୍କର ଦୂର ହୋଇଯିବ ସକଳ ଦୁଃଖ, ଜୀବନ ହେବ ସାର୍ଥକ। ସେ ପରା ଆମ କାଳିଆ ଠାକୁର, ଜଗତ ଈଶ୍ୱର।

0: ପୂର୍ଣ୍ଣ ବିଶ୍ୱାସ ରହିଛି।
1: ତେବେ ପିଲାଏ ଖାଲି କଣ ଏତିକି, ତାରି ବା ଶକ୍ତି ଅଛି ବୋଲି ସେ ତ୍ରାଣକର୍ତ୍ତା। ମହି ମଣ୍ଡଳରେ ସେ ଏମିତି ଏକ ଦିଅଁ, ଭାବରେ ଭାବରେ ତା ନାମ ଧରିଲେ ପରା ଶାଗ ପଖାଳ ମୁଠେ ବି ହୋଇଯାଏ ଅବଢ଼ା ଅନ୍ନ। ସେଇ ଭାବ ବିନୋଦୀୟ ଠାକୁରଙ୍କ ଲୀଳା ଅପାରରେ ପିଲାଏ, ତାଙ୍କ ଭାବ ଡୋରି ଯେବେ ଲାଗିଯାଏ ନା, ବଡ଼ଦାଣ୍ଡ ଉଠେ ଆଉ ପଡେ। ଭକ୍ତଙ୍କ ଭାବ ସମୁଦ୍ରରେ ଭାରି ଭିଡ଼ ହୁଏ ରେ ପିଲାଏ, ବଡ଼ଦାଣ୍ଡରେ ଭାରି ଭିଡ଼ ହୁଏ।

ହଁରେ ପିଲାଏ, ଆମ କାଳିଆ ଠାକୁର ଜଗତ ଈଶ୍ୱର, ସେ ତ ପରମ ବ୍ରହ୍ମ। ତାଙ୍କର କୌଣସି ଆକାର ନାହିଁ, ସେ ନିରାକାର ଅନ୍ତର୍ଯ୍ୟାମୀ, ସମସ୍ତଙ୍କ ଅନ୍ତର କଥା ବୁଝନ୍ତି। ସେ ପରା ଆମର ଆରାଧ୍ୟ ଦେବତା, ସର୍ବଧର୍ମ ସମନ୍ୱୟର ଦେବତା। ତାଙ୍କୁ ହିଁ ତ ନେଇ ଆମ ସଂସ୍କୃତି ଜଗନ୍ନାଥ ସଂସ୍କୃତି, ଧର୍ମ ଜଗନ୍ନାଥ ଧର୍ମ, ଭାବ ଜଗନ୍ନାଥ ଭାବ। ତାଙ୍କର କୃପା ଟିକକ ପାଇଲେ ଜୀବନରେ ପରିପୂର୍ଣ୍ଣତା ଆସେ ବୋଲି ଆମର।

0: ଫଳରେ ପିଲାଏ ପ୍ରଭୁଙ୍କ ପାଇଁ ତ ଭିଡ଼ ହୁଏ, ତାରି ଭିତରେ ଭିଡ଼ ହୁଏ ଯାନିଯାତ୍ରା ବିଭିନ୍ନ ମେଳା ମହୋତ୍ସବ ପାଇଁ, ଆଉ ଭକ୍ତଙ୍କ ପାଇଁ ମଧ୍ୟ ଭାରି ଭିଡ଼ ହୁଏ।
1: ହଁ ରେ ପିଲାଏ, ଭକ୍ତି ବିନା ଏ ପ୍ରାଣ ଲାଗି ଅସାର, ତେଣୁ ପ୍ରଭୁଙ୍କୁ ଏତିକି ଗୁହାରି, ହେ ପ୍ରଭୁ ଚକାନୟନ, ଆମର କିଛି ଲୋଡ଼ା ନାହିଁ, ପ୍ରଭୁ ଆମର କିଛି ଲୋଡ଼ା ନାହିଁ, ଧନ ଜନ ଯଶ କୀର୍ତ୍ତି କିଛି ବି ନୁହେଁ, ଲୋଡ଼ା ଖାଲି ତୁମରି କୃପା, ତୁମରି କରୁଣା ଟିକକ, ଆଉ ବାହୁ ଛାୟା ତଳେ ଆମ ପାଇଁ ଟିକିଏ ଜାଗା ପ୍ରଭୁ, ମାତ୍ର ଟିକିଏ ଜାଗା, ରଥାରୂଢ଼ ହେ ଚକାଡୋଳା, ଆମକୁ ଏଇ ଆଶିଷ ଦିଅ ପ୍ରଭୁ, ଏଇ ଆଶିଷ ଦିଅ। ଆଉ ଏଇ ଭାବରେ ଭାବରେ ଭାବରଥ ଗଡ଼ି ଗଡ଼ି ଯାଉ ଘରଘର ନାଦରେ, ଘରଘର ନାଦରେ।

0: ହଁରେ ପିଲାଏ, ଆମ ପୁରାଣ କହେ ରଥ ଉପରେ ବାମନ ରୂପରେ ଭଗବାନଙ୍କୁ ଦର୍ଶନ କଲେ ବା ସ୍ମରଣ କଲେ ପୁଣ୍ୟ ମିଳେ। ସବୁରେ କିଛି କଥା ଆଉ ନଥା ଥିଲା ପରି ସୁଖ ଅଛି ତ ଦୁଃଖ ବି ଅଛି, ଅନ୍ଧାର ଅଛି ତ ଆଲୋକ ବି ଅଛି, ସେମିତି ଯିବା ଅଛି ତ ଆସିବା ବି ଅଛି। ତେଣୁ ବଡ଼ଦେଉଳରୁ ଠାକୁର ବାହାରିଛନ୍ତି ଯେମିତି, ଠିକ୍ ଫେରିବେ ମଧ୍ୟ ସେମିତି। ତାଙ୍କର ଏଇ ଫେରିବା ଯାତ୍ରାକୁ କୁହାଯାଏ ବାହୁଡ଼ା ଯାତ୍ରା। ପ୍ରଭୁ ବାହୁଡ଼ିବେ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ।
1: ଶଙ୍ଖ ଘଣ୍ଟ ଝାଞ୍ଜ ଖୋଳ କୀର୍ତ୍ତନ ହୁଳହୁଳି ଆଉ ମୃଦଙ୍ଗର ଧ୍ୱନିରେ ଫାଟି ପଡ଼ିବ ମାଟିରୁ ଆକାଶ ଯାଏ, ଜନସମୁଦ୍ର ପାଲଟି ଯିବ ଶ୍ରୀକ୍ଷେତ୍ର ଧାମ। ଏସବୁ ତ ତାଙ୍କରି ପାଇଁ ରେ ପିଲାଏ, ତାଙ୍କରି ପାଇଁ ତୁଳସୀର ମାଳ ଆଉ ମୃଦଙ୍ଗର ତାଳ।

0: ରଖିବା ପାଇଁ। ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ ସବୁ କେମିତି ଲାଗିଲା ମତାମତ ଜଣାଇ ଚିଠି ଦେବ। ଆମକୁ ଚିଠି ଲେଖିବାର ଠିକଣା
1: କାକଳୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନକୋଡ 7570002। ତେବେ ପିଲାଏ ଆଜି ଏଇଠି ରହୁଛୁ, ପୁଣି କଥା ହେବା ଆସନ୍ତା ରବିବାର ଠିକ ସକାଳ 7:25 ରେ। ଆମେ ଦୁଇ ଅପା, ମୁଁ ବୀଣାପାଣି ସିଂ
0: ଆଉ ମୁଁ ନିବେଦିତା ବାରିକ।

ଏଇଠି ଶେଷ କରୁଛୁ କାକୁଳି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ବୀଣାପାଣି ସିଂ ଏବଂ ନିବେଦିତା ବାରିକ। ଆକାଶବାଣୀ ବାରିପଦା ଆଧୁନିକ ଗୀତଟି ଶୁଣନ୍ତୁ। ଗାଇଛନ୍ତି ଶିଳ୍ପୀ ସୌରିନ ଭଟ୍ଟ, ଗୀତ ରଚନା ପଞ୍ଚାନନ।

ଆଧୁନିକ ଗୀତଟି ଶୁଣିଲେ ଗାଇଥିଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ, ଗୀତ ରଚନା କରିଥିଲେ ପଞ୍ଚାନନ। ଆକାଶବାଣୀ ବାରିପଦା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ପ୍ରଚାରିତ ହେଉଛି 102.9 ମେଗା ହର୍ଜରେ ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 8 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ ବାରିପଦାର ଏହି ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ। ବିଳମ୍ବ ନ କରି ଆସନ୍ତୁ କଥା ହେବା ଆଉ ଶ୍ରୋତାଙ୍କ ଅନୁରୋଧର ଗୀତ ଶୁଣିବା।
1: ହ୍ୟାଲୋ
2: ଶ୍ରୋତା, ନମସ୍କାର। ଆଜ୍ଞା
1: ନମସ୍କାର,
2: ଆଉ କେନ୍ତା ଅଛନ୍? ଆଜ୍ଞା
1: ଭଲ ଅଛି।
2: ମୁଇଁ ବି ବଢିଆ ଅଛେ। ଟିକେ ପରିଚୟ ଟିକେ ଦେଇଦେମି କି? ଆଜ୍ଞା
1: ହଁ, ପରିଚୟ ତ ଦବା ପାଇଁ ପଡିବ ଯେହେତୁ ଶ୍ରୋତା ବନ୍ଧୁ।
2: ଆଜ୍ଞା, ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମପୁର ପଣ୍ଡି ଭାୟା ବିଜେପୁର ଜିଲ୍ଲା ବରଗଡ଼ରୁ।
1: କେମିତି ଅଛନ୍ତି ସୁବଲ ଭାଇ?
2: ମୁଇଁ ବି ଏକଦମ ବିନ୍ଦାସ, ମସ୍ତ, ଏକଦମ ବଢିଆ ଅଛେ। ଆଜ୍ଞା
1: ଆଚ୍ଛା, ଆପଣଙ୍କ ଅଞ୍ଚଳରେ ବର୍ଷା ଠିକ ଭାବରେ ହଉଛି ନା ନାହିଁ?
2: ହଁ, ବର୍ଷା ତ ମଝିରେ ବହୁତ ବର୍ଷା ହେଇଥିଲା ଆଜ୍ଞା, ଆଉ ଇଟା ଦୁଇ ତିନି ଦିନ ହେଲା ବର୍ଷା ନାଇଁ ହେବାର। କାଲି ଟିକେ ଝିପି ଝାପି ବର୍ଷା ହେଇଥିଲା। ଆମର ଏନ ଗୋଟେ ମେଗା ପ୍ରୋଜେକ୍ଟ ବୋଲି ଗୋଟେ ଅଛି ଆଜ୍ଞା, ସେଟା ଆମର ହୀରାକୁଦରୁ ପାଣି ପାଇପ୍ ଯେନ୍ତା ମ୍ୟାଟ ହେଇଥିଲେ, ପାଣି ପାଇପ୍ ପୋତାକିରି ପ୍ୟାନ୍ ସପ୍ଲାଏ କରାହଉଛି।
1: ଆଚ୍ଛା,
2: ତ ସେ ପାଣିଟା ଏବେ ମାଡ଼ି ଚାଲିଛେ। ଏଟା ମୁଇଁ କ୍ଷତି ଆସିଛେ ଆଜ୍ଞା, ଆଉ ମୋର ବାହାର ଜମି ପାଖରେ ଥାଇକିରି ଆପଣଙ୍କୁ ଏଟା ଫୋନ୍ ଲଗେଇଛେ ଆଜ୍ଞା।
1: ଆଚ୍ଛା, ସେ ଯୋଉ ପାଣି ଆସୁଛି ବିଲରେ ସବୁ ଜମିରେ, ମଡ଼ା ଚାଲିଛି ନା କଣ?
2: କଣ ଯେ ଆଜ୍ଞା, ଟିକେ ପ୍ରୋବ୍ଲେମ ହଉଛେ। କାହିଁଥିଲେ ବେଲେ ଇହାଦେ ଏବେ ଆମେ ଧାନ ମାନେ ବୁଣା ବୁଣି କରୁଛୁ ଆମର କାଦୁଅ କରି କରି।
1: ଆଚ୍ଛା,
2: ତ ସେ ଉପରେ ପ୍ୟାନ୍ ଯେନ୍ ମାରି ଚାଲୁଛେ ଆଜ୍ଞା, ଯେନ୍ ଜାଗା ଯେନ୍ ଜମି ମାନେ ଟିକେ ଖାଲ ଜମି ଅଛେ, ଜମିରେ ଟିକେ ପ୍ରଭାବ ପଡୁଛେ ଆଜ୍ଞା।
1: ହଁ, ସେଠି ଟିକେ ଅଧିକ ପାଣି ଜମା ହେଇଯାଉଥିବ?
2: ହଁ, ଅଧିକ ପାଣି ଯଦି ଜମି ଗଲା ଆଜ୍ଞା, ଧାନଟା ତ ପୁରା ନଷ୍ଟ ହେଇଯିବା ନା।
1: ତେବେ ସେ ପାଣି ନିଷ୍କାସନ କରିବା ପାଇଁ ସେମିତି କିଛି ବ୍ୟବସ୍ଥା ନାହିଁ?
2: ହଁ, ନିଷ୍କାସନ କରିବା ଲାଗି ଆମେ ସେନ୍ତା ଆମର ଡ୍ରେନ୍ କରିଛୁ ଆଜ୍ଞା, ବ୍ୟବସ୍ଥା କରିଛୁ ସାଇଟ କେନ୍ଦା।
1: ଆଚ୍ଛା, ଚାଷୀ ମାନଙ୍କ ସୁବିଧା ପାଇଁ ବିଲକୁ ମଡ଼ା ଚାଲିଛି, ଯେମିତିକି ସମସ୍ତେ ପାଣି ପାଇଯିବେ ପ୍ରଥମେ, ତାପରେ କଣ୍ଟ୍ରୋଲ କରାଯିବ। ଯୋଉମାନେ କିନ୍ତୁ ବୁଣି ଦେଇଥିବେ ବା ତଳି ପକେଇଥିବେ, ତା ଉପରେ ପ୍ରଭାବ ପଡିବାର ସମ୍ଭାବନା ଅଛି ନା?
2: ଗୋଟେ ଜମି ସେମିତି ହେଇଥିଲା ଆଜ୍ଞା, ଆମର ଗୋଟେ 60-70 ଡିସମିଲ ଜମି ପୁରା ଗୋଟେ ଥର ତାକୁ ମୁଁ ଡବଲ ଚାଷ କରିବି ପୁଣି।
1: ଆଚ୍ଛା,
2: ମାନେ ପଲ୍ଲା ପକେଇଛି।
1: ହିଡ଼ ବାଡ ମାଡିକି ଚାଲିଛି ଆଉ ବୁଡ଼ିକି।
2: ହଁ ଆଜ୍ଞା, ହଁ।
1: ଆଚ୍ଛା, କୁହନ୍ତୁ ତେବେ ସୁବଲ ଭାଇ, କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
2: ଆଜି ସୁମା ଗୀତଟେ ଆଜ୍ଞା, ଯେହେତୁ ଆମର ରଥଯାତ୍ରା, ଆମର ଗାଁରେ ବି ରଥଯାତ୍ରା ଆସି, ଆଉ ତାଙ୍କର ଉଦ୍ଦେଶ୍ୟରେ ଆଜ୍ଞା ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର ଭକ୍ତଶାଳ ବେଗର ଦେଇଦେବା ଆଜ୍ଞା, ତାରିବାର ଶକତି ଅଛି ବୋଲି ତୁଇ ହେଲି ଜଗତର ନାଥ।
1: ଆଚ୍ଛା, ଭକ୍ତଶାଳ ବେଗ
2: ଆଜ୍ଞା,
1: ଏଇ ଯୋଉ ଗୀତଟି ଯେତେବେଳେ ବାଜୁଥିବ ସେତେବେଳେ ଅବଶ୍ୟ ରଥ ଟଣା ସରି ଯାଇଥିବ, କିନ୍ତୁ ମାଉସୀ ବାଡ଼ିରେ ଜଗନ୍ନାଥ ବଳରାମ ମା ସୁଭଦ୍ରା ସେଠି ବିଜେ କରିଥିବେ, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
2: ଉତ୍ସର୍ଗ ତ ପ୍ରଥମେ କରିବି ତତେ ଆଜ୍ଞା, ଆପଣଙ୍କୁ ବହୁତ ଦିନ ପରେ କଥାରେ ଆପଣଙ୍କୁ ସ୍ପେଶିଆଲ ଡେଡିକେଟ ଆଜ୍ଞା।
1: ଧନ୍ୟବାଦ,
2: ଧନ୍ୟବାଦ ଆଜ୍ଞା। ତାପରେ ଶ୍ରୋତା ମାନଙ୍କର ନାଁ ଟିକେ ନେମା, ହରେଶ କୁମାର ବରୁଆ, ଯଶୋବନ୍ତ ପାଏକ, କରମସାନି ସାହୁ, ଚୈତନ୍ୟ ପଟେଲ, ଚିତ୍ରସେନ ସବର, ନାଗୁ ପାତ୍ର, ଲକ୍ଷ୍ମୀନାରାୟଣ ବାଘ, କ୍ଷମା ସାଗର ସବର, ମନୋଜ କୁମାର ପଟେଲ, ଦୋଳ ଗୋବିନ୍ଦ ମିଶ୍ର, ପରମାନନ୍ଦ କିଷାନ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଭକ୍ତ କିରଣ ଭୋଇ, ରାଧାକାନ୍ତ ଭୋଇ, ସ୍ୱର୍ଣ୍ଣ ପ୍ରଭାକର, ଦୀକ୍ଷା ଗୋପାଳ, ଚଙ୍କି କୁସୁମ, ଗୀତାଞ୍ଜଳି ସାହୁ, ସସ୍ମିତା ରଥ, ଆଉ ମୋର କାକା ଗୋଟେ ଅଛନ୍ ଆଜ୍ଞା, ସେ ରାଜମିସ୍ତ୍ରୀ କାମ କରୁଛନ୍, ନୀଳଗିରି ସାହୁ, ଗାଁର ସେ କାକାଙ୍କୁ ଗୀତଟା ବେଶୀକିରି ସ୍ପେଶିଆଲ ଡେଡିକେଟ୍ ଆଜ୍ଞା।
1: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ,
2: ଧନ୍ୟବାଦ ଆଜ୍ଞା, ରହୁଛି। ନମସ୍କାର ଆଜ୍ଞା,
1: ନମସ୍କାର।

0: ସେଇ ଯେଉଁ ଅଭିଳାଷା ପୂରଣ ହେବ ନିଶ୍ଚିତ, ଯଦି ନିଜର ସାଧନା ମଧ୍ୟ ଜାରି ରୁହେ।
1: ଆଜ୍ଞା ସାର୍।
0: ଆଚ୍ଛା, କ୍ଲାସ୍ 10 ଯେହେତୁ, ସେଥିପ୍ରତି ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଥିବ ନିହାତି।
1: ଆଜ୍ଞା ସାର୍।
0: ଆଚ୍ଛା, କଣ ତେବେ ଶୁଣେଇବା ଅନୁଶ୍ରୀ?
1: ଫୁଲ ଚନ୍ଦନ ଚଳଚ୍ଚିତ୍ରରେ ଦେଇଦେବେ। ଏଇ ଗୀତଟେ ଦେଇଦେବେ।
0: ଫୁଲ ଚନ୍ଦନ ଚଳଚ୍ଚିତ୍ରର।
1: ଆଜ୍ଞା, ବାପା ମା ମାନଙ୍କ ନାଁ ନେବା ପାଇଁ ଚାହୁଁଛି।
0: ନିଶ୍ଚିତ।
1: ଅନିଲ ସାହା, ଆଶା ସାହା ଏବଂ ଅଙ୍କିତା ସାହା, ଜୟ କୁମାର ସାହା, ଅଶୋକୁନ୍ତଳା ସାହା, ସାର୍ ଏତିକି ସାର୍।
0: ଠିକ ଅଛି, ତେବେ ଅନୁଶ୍ରୀ ଭଉଣୀ, ତୁମ ପସନ୍ଦର ଗୀତ ଆମେ ଶୁଣାଉଛୁ।
1: ଥ୍ୟାଙ୍କ ୟୁ ସାର୍।
0: ହଁ।

0: ହ୍ୟାଲୋ
1: ବାରିପଦା ସାର୍ ନମସ୍କାର
0: ନମସ୍କାର।
1: ସାର୍ ବାରିପଦାରୁ ମୁଁ ଅନୁଶ୍ରୀ ସାହା କହୁଥିଲି ଦାରଗାଡ଼ି ଗଲିରୁ।
0: ଅନୁଶ୍ରୀ ସାହା
1: ଆଜ୍ଞା।
0: ଆଚ୍ଛା କେମିତି ଅଛନ୍ତି?
1: ସାର୍ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ମଧ୍ୟ ଭଲ ଅଛି। କଣ କରନ୍ତି ଅନୁଶ୍ରୀ ଭଉଣୀ?
1: ପିଲେ ପଢି 10 କ୍ଲାସ ଯେ ଆଉ
0: କ୍ଲାସ 10ରେ ଯେଉଁ ପଢାପଢି ଚାଲିଛି ଅନୁଶ୍ରୀ, ଆଉ କଣ
1: ଆଜ୍ଞା
0: ସବୁ
1: ସାର୍ ଚାଲିଛି।
0: ଭବିଷ୍ୟତରେ କଣ ଲକ୍ଷ୍ୟ କଣ ଅଛି?
1: ସାର୍ ଭବିଷ୍ୟତରେ ଟିଚର ହେବାର ଲକ୍ଷ୍ୟ।
0: କଣ ପାଇଁ ଟିଚର ହେବା ପାଇଁ ଇଚ୍ଛା ଅଛି? ଆଉ କିଛି କାହିଁକି ନୁହେଁ?
1: ସାର୍ ମୁଁ ମଧ୍ୟ ପାଠ ପଢିବି ଆଉ ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ପଢିବି ଆଉ।
0: ଅନ୍ୟମାନଙ୍କୁ ଶିକ୍ଷା ଦେବା ସହିତ ନିଜେ ମଧ୍ୟ ଶିକ୍ଷା ଗ୍ରହଣ କରିବାର ଆଶା ଅଛି।
1: ଆଜ୍ଞା ସାର୍।

ଆରମ୍ଭ କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ରହିଛି ସର୍ବାଙ୍ଗ ନୀତି। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ରବିନାରାୟଣ ମିଶ୍ର।

ପତିତ ପାବନ ଜଗବନ୍ଧୁ ଜଗନ୍ନାଥ କାହିଁ କେଉଁ କାଳରୁ ଉତ୍କଳରେ ସାଗର ବେଳାରେ ବିରାଜିତ। ଭାରତ ବର୍ଷରେ ଯେଉଁ ଚତୁର୍ଥାମ ଶ୍ରେଷ୍ଠ ଧାମ ଭାବରେ ବିବେଚିତ, ତନ୍ମଧ୍ୟରୁ ଜଗନ୍ନାଥ ଧାମ ହେଉଛି ଅନ୍ୟତମ। ନୀଳାଚଳ ଓ ନୀଳାଚଳନାଥଙ୍କର ଦର୍ଶନ ପ୍ରୟାସୀ ଭକ୍ତ ଚତୁର୍ବର୍ଗ ଫଳପ୍ରାପ୍ତି ନିମିତ୍ତ ଏହି କ୍ଷେତ୍ରକୁ ଆଗମନ କରିଥାନ୍ତି। ଭକ୍ତି ତଦ୍ଗତ ଚିତ୍ତରେ ଭକ୍ତ ପ୍ରାଣ ଆଲୋଡ଼ିତ ହୁଏ ସେହି କାଳିଆ ଠାକୁରଙ୍କ ନାମରେ, ଚକାଡୋଳାଙ୍କର ଦର୍ଶନରେ, ଦାରୁ ବ୍ରହ୍ମଙ୍କର ସାକ୍ଷାତରେ।

ତୋର ବିବିଧ ବେଶ ଦେଖି ନିର୍ମଳ ହେଲା ବେନି ଆଖି, ଧନ୍ୟ ତ ନୀଳାଦ୍ରିମଣ୍ଡଳ ଭକତ ଭାବେ ହେଲୁ ଭୋଳ। ଚତୁର୍ବିଂଶତି ତତ୍ତ୍ୱ କଥା ଚବିଶ ବେଶର ବ୍ୟବସ୍ଥା, କିଦିବା ନିଶିତୁ ମଗନ ଚବିଶ ବେଶରେ ମୌନ, ନାହିଁ ସେ ବେଶର ଉପମା ବାକ୍ୟ କିଏ ବର୍ଣ୍ଣିବ ମହିମା। ଶ୍ରୀଜଗନ୍ନାଥ ହେଉଛନ୍ତି ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ଯୁକ୍ତ ବିଗ୍ରହ। ମହାପ୍ରଭୁଙ୍କର ଜାନିଯାତ୍ରା, ପୂଜା ପାର୍ବଣ, ନୀତିରୀତି, ବେଶ ମହୋତ୍ସବ ଆଦିରେ ମାଧୁର୍ଯ୍ୟର ତରଙ୍ଗ ନୀଳାଦ୍ରି ମଣ୍ଡପକୁ ଯୁଗପତ୍ ମହିମାମୟ ଓ ମଧୁମୟ କରିଥାଏ। ସେ ହେଉଛନ୍ତି ରସିକ ଶେଖର, ସେ ପୁଣି ରାଜାଧିରାଜ ପୁରୁଷୋତ୍ତମ। ତାଙ୍କର ବିଭିନ୍ନ ଦୈନନ୍ଦିନ ନୀତିରେ, ବେଶ ପରିପାଟିରେ ଈଶ୍ୱରୀୟ ଛଟା ସାଙ୍ଗକୁ ଲୋକାଚାର ବା ପାରମ୍ପରିକ ଦୃଷ୍ଟି ମିଶ୍ରିତ ହୋଇ ତାଙ୍କର ତତ୍ତ୍ୱ ଓ ଲୀଳାକୁ ହୃଦୟଗ୍ରାହୀ କରି ଗଢ଼ିଛି।

0: ସେମିତି ଏକ ନୀତି ହେଉଛି ସର୍ବାଙ୍ଗ ନୀତି। ଏହି ସର୍ବାଙ୍ଗ ନୀତି ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ରବିନାରାୟଣ ମିଶ୍ର।
1: ସର୍ବାଙ୍ଗ କହିଲେ ଶ୍ରୀଜୀଉଙ୍କର ଯୋଉ ପର୍ବଦିନ ମାନଙ୍କରେ ଘଣ୍ଟଚତା କାହାଳୀ ସହ ଯୋଉ ଚନ୍ଦନ ବିଜେକ ହୁଅନ୍ତି ତାକୁ ସର୍ବାଙ୍ଗ ନୀତି କୁହାଯାଏ। କିନ୍ତୁ ଦୈନନ୍ଦିନ ମହାପ୍ରଭୁଙ୍କର ସନ୍ଧ୍ୟାଧୂପ ପରେ ମୈଲମହି ଚନ୍ଦନ ଲାଗି ପହୁଡ଼ ପୂର୍ବରୁ କରାଯାଇଥାଏ। ଅକ୍ଷୟ ତୃତୀୟା ଦିନ ପ୍ରାୟ ସାତଶହରେ ଚନ୍ଦନ ଘଟୁଆରୀମାନେ ତାକୁ ଘୋଡ଼ି ତାଙ୍କର ଘଟୁଆରୀ ଘରେ ରଖିଥାନ୍ତି। ଅକ୍ଷୟ ତୃତୀୟା ପୂର୍ବ ଦିନ ସନ୍ଧ୍ୟାଧୂପ ସରିଲେ ଚଢ଼ଉକରଣ ଦେଉଳକରଣ ଶ୍ରୀମନ୍ଦିର କମାଣ୍ଡର ରହି ଚୁଆ କର୍ପୂର କେଶର କସ୍ତୁରୀ ସେହି ଚନ୍ଦନ ଘଟୁଆରୀଙ୍କ ଦ୍ୱାରା ଘୋରାଯାଇ ସେଥିରେ ମିଶେ ଏବଂ ସେମାନଙ୍କ ଉପସ୍ଥିତିରେ ସେଇଟାକୁ ପ୍ରସ୍ତୁତ କରାଯାଏ। ଅକ୍ଷୟ ତୃତୀୟା ପୂର୍ବ ଦିନ ରାତ୍ର ଚନ୍ଦନ ଲାଗି ପରେ ଭୋଗମଣ୍ଡପ ଘର ଧୁଆ ହୋଇ ଚାନ୍ଦୁଆ ବନ୍ଧା ହୋଇଥାଏ। ସେ ଘରେ ଘଟୁଆରୀ ନେଇଥିବା ଚନ୍ଦନ ପୂଜା ପଣ୍ଡା ତାକୁ ସଂସ୍କାର କରି ଅଧିବାସ କରନ୍ତି ଏବଂ ସେ ଘର ତଢ଼ା ଆଉ ମୁଦ ଦେଇଥାନ୍ତି।

0: ପ୍ରତିଦିନର ପୂଜାବିଧିରେ ଠାକୁରଙ୍କର ଚନ୍ଦନ ଲାଗିର ବ୍ୟବସ୍ଥା ଥିଲେ ହିଁ ସ୍ୱତନ୍ତ୍ର ଚନ୍ଦନ ଲାଗି ବେଶର ଅନୁଷ୍ଠାନ ହୋଇଥାଏ ବୈଶାଖ ମାସରେ। ଅକ୍ଷୟ ତୃତୀୟାଠାରୁ ଏହି ବେଶର ଧାରା ଆରମ୍ଭ ହୁଏ। ଜ୍ୟେଷ୍ଠ ମାସ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏହାର କ୍ରମ ଅଖଣ୍ଡ ତଥା ଅବ୍ୟାହତ ରହେ। ଏହି ଉପଲକ୍ଷେ ଶ୍ରୀ ବିଗ୍ରହମାନେ ମଧ୍ୟାହ୍ନରେ ଚନ୍ଦନ ଲାଗି ହୁଅନ୍ତି ଏବଂ ସୁଗନ୍ଧିତ ପୁଷ୍ପ ଅଳଙ୍କାରରେ ମନୋହର ଦିଶନ୍ତି। ଶ୍ରୀଜୀଉଙ୍କର ଚନ୍ଦନ ବେଶ ଦେଖିଲାବେଳେ ସ୍ୱତଃ ସ୍ମରଣକୁ ଆସେ, ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ। ଚନ୍ଦନ ଉପଲକ୍ଷେ ଶ୍ରୀଜଗନ୍ନାଥଙ୍କର ବିଜେ ପ୍ରତିମା ଶ୍ରୀ ମଦନ ମୋହନ ମଧୁସୂଦନ ଭାବେ ଚନ୍ଦନ ଲେପିତ ହୋଇ ମଣି ବିମାନରେ ବସି ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରନ୍ତି ଚାପ କ୍ରୀଡ଼ାରେ ଯୋଗ ଦେବା ପାଇଁ।
1: ଅକ୍ଷୟ ତୃତୀୟା ଦିନ ସକାଳ ଧୂପ ସରିବା ପରେ ପ୍ରଭୁଙ୍କୁ ମୈଲମ କରାଯାଏ। ମୈଲମ କରି ପାଳିଆ ପୁଷ୍ପାଳକ ତିନି ଜଣ, ପୂଜା ପଣ୍ଡା, ପତି ମହାପାତ୍ର, ମୁଦିରସ୍ଥ, ସମ୍ପୃକ୍ତ ସେବାୟତ, ଘଣ୍ଟ, ଛତା, କାହାଳି ଏବଂ ତଳୁଛ ପ୍ରଧାନୀ ପଟୁଆରରେ ଖୁଣ୍ଟିଆ ସେବାୟତ ଏବଂ ପ୍ରତିହାରୀ ସେବାୟତ ଉପସ୍ଥିତ ରହି ଶ୍ରୀମନ୍ଦିର ତିନିଭେଡ଼ା ବୁଲେ। ଅଧିବାସ ହୋଇଥିବା ଚନ୍ଦନ ଶ୍ରୀମନ୍ଦିର ତିନିଭେଡ଼ା ବୁଲି ଭିତର ଛାମକୁ ଯାଏ, ସିଂହାସନ ଉପରେ ରୁହେ। ତାପରେ ଏକ ଖଇକରା ଭୋଗ ହୁଏ। ଖଇକରା ଭୋଗ ସରିବା ପରେ ତିନି ଜଣ ପାଳିଆ ପୁଷ୍ପାଳକ, ବଡ଼ ଆଡ଼େ ମୁଦିରସ୍ଥ, ମହାପ୍ରଭୁଙ୍କ ଆଡ଼େ ପୂଜା ପଣ୍ଡା, ମଝିଆଡ଼େ ପତି ମହାପାତ୍ର ରହି ତିନି ଜଣ ପୁଷ୍ପାଳକଙ୍କ ସହିତ ସର୍ବାଙ୍ଗ କରାଯାଇଥାଏ ଏବଂ ତଳେ ଗରାବଡ଼ୁ ରହି ହାତୁଆଣି ଦିଅନ୍ତି, ଖୁଣ୍ଟିଆ ମଣିମା ଡାକ କରନ୍ତି ଏବଂ ତା ପରଠାରୁ 42 ଦିନ ଭୋଗମଣ୍ଡପ ସରିଲା ପରେ ମୈଲମ ଆଲଟ ଲାଗି ହୋଇ ଘଣ୍ଟ ଛତା କାହାଳି ସହ ସର୍ବାଙ୍ଗ ହୁଏ। ସେ ସର୍ବାଙ୍ଗରେ ପଣ୍ଡା, ପତି, ମୁଦିରସ୍ଥ, ଘଟୁଆରୀ ଘରଠାରୁ ଘଣ୍ଟଛତା କାହାଳି ସହ ଖୁଣ୍ଟିଆଙ୍କ ଉପସ୍ଥିତ ରହି ଭିତର ଛାମକୁ ଆସେ। ଭିତର ଛାମରେ ସେହିପରି ତିନି ଜଣ ପାଳିଆ ପୁଷ୍ପାଳକ, ପଣ୍ଡା, ପତି, ମୁଦିରସ୍ଥ, ମେକାପ, ଖୁଣ୍ଟିଆ, ଗରାବଡ଼ୁ ସମସ୍ତେ ଉପସ୍ଥିତ ରହି ଚନ୍ଦନ ଲାଗି ହୁଏ। ଏହି ଚନ୍ଦନ ଲାଗି 42 ଦିନ ଧରି କରାଯାଏ।

0: ଅନ୍ୟାନ୍ୟ ପର୍ବପର୍ବାଣି ମଧ୍ୟରେ ଖଳି ଲାଗି ଏକାଦଶୀ ଦିନର ସର୍ବାଙ୍ଗ ନୀତି ନିମନ୍ତେ ଚଉଦ ସେର ଚନ୍ଦନ ଘଡୁଆରୀମାନଙ୍କୁ ପୂର୍ବରୁ ଯୋଗାଇ ଦିଆଯାଇଥାଏ। ସେମାନେ ଚନ୍ଦନକୁ ଘୋରି ରଖିଥାନ୍ତି। ଏକାଦଶୀ ଦିନ ସନ୍ଧ୍ୟାଧୂପ ସରିବା ପରେ ବେହେରଣ ଦ୍ୱାର ଖୋଲାଯାଏ। ବାଡ଼ଗ୍ରାହୀ ଦୈତାପତି, ଦେଉଳକରଣ, ଚଢ଼ଉକରଣ ଓ ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ସେହି ଚନ୍ଦନକୁ ଦକ୍ଷିଣ ଘରକୁ ଅଣାଯାଏ। ସେଠି କର୍ପୁର, କେଶର, କସ୍ତୁରୀ ଆଦି ମିଶ୍ରିତ ହୋଇ ଅନ୍ୟ ସେବକମାନଙ୍କର ଉପସ୍ଥିତିରେ ଯାଇ ଚନ୍ଦନ ଲାଗି ହୁଏ।
1: ଅକ୍ଷୟ ତୃତୀୟା, ଖଳି ଲାଗି ଏକାଦଶୀ ଏବଂ ଗୁଣ୍ଡିଚା ମନ୍ଦିରରେ ଓଡ଼ିଆ ମଠ ମଠାଧୀଶଙ୍କର ଗୋଟେ ସର୍ବାଙ୍ଗ ଅଛି। ଏ ସର୍ବାଙ୍ଗ ବାଦ ଅନ୍ୟ ପର୍ବପର୍ବାଣି ଦିନମାନଙ୍କରେ ଯେଉଁ ସର୍ବାଙ୍ଗ କରାଯାଏ ସେଇଟା ଦୈନିକ ସର୍ବାଙ୍ଗ ପର୍ବଯାତ୍ରା ଦିନମାନଙ୍କରେ କରାଯାଇଥାଏ। ସନ୍ଧ୍ୟାଧୂପ ପରେ ଦୈନନ୍ଦିନ ଚନ୍ଦନ ଲାଗି ହୁଅନ୍ତି ଏବଂ ଉତ୍ସବ ମାନଙ୍କରେ ଘଣ୍ଟ, ଛତା, କାହାଳି ସହ ଘଟୁଆରୀ ଘରଠାରୁ ସେ ଚନ୍ଦନ ଯାଇ ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ। ତାକୁ ଘଟଛତା ସର୍ବାଙ୍ଗ ବୋଲି କୁହନ୍ତି।

ଶ୍ରୀମନ୍ଦିରର ତିନି ଠାକୁରଙ୍କର ଆଭୂଷଣଗୁଡ଼ିକ ମଧ୍ୟରେ ବସ୍ତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ବହୁ ପ୍ରକାରର ବସ୍ତ୍ରରେ ଶୋଭିତ ହୁଅନ୍ତି ଶ୍ରୀଜୀଉମାନେ, ଆଉ ସେହି ସମସ୍ତ ବସ୍ତ୍ରରେ କିଛି ନା କିଛି ବିଶେଷତ୍ୱ ଥାଏ। ତାହା ପାଟବସ୍ତ୍ର ହେଉ, ତୁଳା ସୂତାର ବସ୍ତ୍ର ହେଉ ବା ମଖମଲ ପରିଧେୟ, ତାଙ୍କ ପିନ୍ଧା ପରିଧେୟର ପ୍ରକାରଭେଦ ଦେବାକୁ ହେଲେ ଜଗନ୍ନାଥଙ୍କ ନୀତିଦିନିଆ ରୀତିର ଉଲ୍ଲେଖ ଆବଶ୍ୟକ। ବଡ଼ି ସକାଳୁ ଯେତେବେଳେ ବଡ଼ ଦେଉଳର କଳାହାଟ ଦ୍ୱାର ଫିଟେ, ଶ୍ରୀଜଗନ୍ନାଥ ରତ୍ନ ସିଂହାସନ ଉପରେ ବିରାଜମାନ ଥାନ୍ତି ପୂର୍ବ ରାତିର ବଡ଼ ସିଂହାର ବେଶରେ। ବାସି ହୋଇ ବି ହୃଦପଦକ, କରପଲ୍ଲଭ, ଶ୍ରୀପୟର ମାଳ ପ୍ରଭୃତି ତାଙ୍କୁ ସୁଶୋଭିତ କରିଥାନ୍ତି। ସୁଶୋଭିତ ମଧ୍ୟ କରିଥାଏ ନାଲିବର୍ଣ୍ଣର ଗୀତଗୋବିନ୍ଦ ଖଣ୍ଡୁଆ। କିନ୍ତୁ ଏହି ବାସି ବେଶ ମୈଲମ କରିବା ସମୟ ଉପନୀତ ହୁଏ ସକାଳର ସ୍ନାନ ପୂର୍ବରୁ। ମନ୍ଦିରର ସିଂହାରୀମାନେ ମୈଲମ ସାରି ଦେବତାଙ୍କର ସ୍ନାନ ସମୟର ପରିଧେୟ ଅର୍ଥାତ୍ ତଡ଼ପ ପିନ୍ଧାଇ ଦିଅନ୍ତି। ତଡ଼ପ ପରିଧେୟ ସହ ଦେବତାଙ୍କ କର ଉପରେ ରହେ ଖଣ୍ଡେ ଉତ୍ତରୀୟ। ଶ୍ରୀଜଗନ୍ନାଥଙ୍କ ବସ୍ତ୍ର ମଧ୍ୟରେ ତଡ଼ପ ଓ ଉତ୍ତରୀୟ ସବୁଠାରୁ ନିରାଡ଼ମ୍ବର, ଅତି ସାଧାସିଧା। ତଡ଼ପ ଏକ ହାତବୁଣା ଧଳା ବସ୍ତ୍ର, ଏଥିରେ ଧଡ଼ିଟି କେବଳ ରଙ୍ଗୀନ। ସ୍ନାନ ପରେ ଶ୍ରୀଜୀଉ ପିନ୍ଧନ୍ତି ପାଟବସ୍ତ୍ର। ଏହି ପାଟବସ୍ତ୍ର ପିନ୍ଧାଇ ଦେବା ପାଇଁ ସିଂହାରୀଙ୍କ ହାତକୁ ପରିଧେୟ ବଢ଼ାଇ ଦିଅନ୍ତି ଚାଙ୍ଗଡ଼ା ମେକଅପ୍। ଦିଅଙ୍କର ସମସ୍ତ ବସ୍ତ୍ର ଚାଙ୍ଗଡ଼ା ମେକଅପଙ୍କର ଦାୟିତ୍ୱରେ ଥାଏ। ପୋଷାକପତ୍ର ସାଇତି ରଖିବା ପାଇଁ ଜଗମୋହନର ଦକ୍ଷିଣ ପାର୍ଶ୍ୱରେ ଗୋଟିଏ ଚାଙ୍ଗଡ଼ା ଘର ରହିଛି। ସକାଳର ସ୍ନାନ ପରେ ଠାକୁରମାନେ ଯେଉଁ ବସ୍ତ୍ର ପିନ୍ଧନ୍ତି ତାହା ଗୋପାଳବଲ୍ଲଭ ଭୋଗ ଏବଂ ସକାଳ ଧୂପ ସରିବା ଯାଏଁ ଶ୍ରୀଅଙ୍ଗରେ ରହେ। ଛତ୍ରଭୋଗ ଅର୍ପଣ ପୂର୍ବରୁ କିନ୍ତୁ ସେହି ବେଶ ପୋଷାକ ମୈଲମ କରି ଦିଆଯାଇ ଦେବତାଙ୍କୁ ପୁଣି ଭିନ୍ନ ପାଟ ପିନ୍ଧାଇ ଦିଆଯାଏ। ସେହି ପରିଧେୟ ରହେ ଠାକୁରମାନଙ୍କ ସନ୍ଧ୍ୟାଧୂପ ସରିବା ଯାଏଁ। ସନ୍ଧ୍ୟାଧୂପ ସରିବା ପରେ ଠାକୁରମାନେ ତୃତୀୟ ଥର ପାଇଁ ପୁଣି ଭିନ୍ନ ବସ୍ତ୍ରରେ ବିଭୂଷିତ ହୁଅନ୍ତି। ଚନ୍ଦନ ଲାଗି ରୀତି ପରେ ସେହି ବେଶ ଅର୍ଥାତ୍ ବଡ଼ସିଂହାର ବେଶରେ ଦିଅଁ ସଜ୍ଜିତ ହୁଅନ୍ତି। ଏହି ବେଶ ସମୟରେ ସେ ପିନ୍ଧନ୍ତି ଗୀତଗୋବିନ୍ଦ ଖଣ୍ଡୁଆ। ସେହି ବସ୍ତ୍ରର ନାମକରଣ ଏପରି ହେବାର କାରଣ ଜୟଦେବଙ୍କ ଗୀତଗୋବିନ୍ଦ କାବ୍ୟର ଶ୍ଳୋକ ସେହି ବସ୍ତ୍ର ବା ଖଣ୍ଡୁଆ ଉପରେ ଲେଖାଯାଇଥାଏ। ଖଣ୍ଡୁଆଟି ସମ୍ପୂର୍ଣ୍ଣ ପାଟ ନହେଲେ ବି ଏହା ଏକ ପ୍ରକାରର ପତଳା ପାଟ। ଏହି ବସ୍ତ୍ରଟିର ବର୍ଣ୍ଣ ନାଲି, କିନ୍ତୁ ଏହାର ଅଞ୍ଚଳଟି ନୀଳ ରଙ୍ଗର।

ପରିଧେୟଟି ସ୍ପଷ୍ଟ କରିଦିଏ ଯେ ଜଗନ୍ନାଥଙ୍କ ରୀତିନୀତି ସହ ଗୀତଗୋବିନ୍ଦ ଓତପ୍ରୋତ ଭାବେ ଜଡ଼ିତ। ଏହିସବୁ ନୀତିଦିନିଆ ବେଶରେ ନିର୍ଦ୍ଦିଷ୍ଟ ସଂଖ୍ୟକ ବସ୍ତ୍ର ବ୍ୟବହୃତ ହୁଏ, କିନ୍ତୁ ଏହା ବାଦ କେତେକ ବିଶେଷ ବେଶରେ ମଧ୍ୟ ଅନେକ ବସ୍ତ୍ର ବ୍ୟବହୃତ ହୁଏ। ଯେମିତି ଶୀତ ଋତୁରେ ଦୀର୍ଘ ଦିନ ପାଇଁ ଅର୍ଥାତ୍ ମାର୍ଗଶୀର ଶୁକ୍ଳ ଷଷ୍ଠୀ ଠାରୁ ମାଘର ବସନ୍ତ ପଞ୍ଚମୀ ଯାଏ ହେଉଥିବା ଘୋଡ଼ଲାଗି ବେଶ ବେଳେ ଠାକୁର ମଖମଲ ପୋଷାକ ପିନ୍ଧନ୍ତି। କେବଳ ଓସାରିଆ ବସ୍ତ୍ର ହିଁ ଶ୍ରୀଜଗନ୍ନାଥଙ୍କ ସେବାରେ ଲାଗିପାରେ, କାରଣ ଠାକୁର ଯେଉଁ ବସ୍ତ୍ର ପିନ୍ଧନ୍ତି ତାହା ତାଙ୍କ କଳେବର କେବଳ ନୁହେଁ, ସେ ଆସିନଥିବା ପିଣ୍ଡିଗୁଡ଼ିକୁ ମଧ୍ୟ ଆବୃତ କରେ।

0: ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ସର୍ବାଙ୍ଗ ନୀତି ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ରବିନାରାୟଣ ମିଶ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗିତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶ୍ରୀକ୍ଷେତ୍ର ମାଧୁରୀ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ସମୟ ସକାଳ 8:45। ଆସନ୍ତୁ ଶୁଣିବା ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗ। ଉପସ୍ଥାପନା ଅଶୋକ କୁମାର ଦତ୍ତ।
2: ଶ୍ରୋତାବନ୍ଧୁ, ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛୁ ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମ ପରିସରକୁ। ଆକାଶବାଣୀ ବାରିପଦାରୁ କହୁଛି। ହ୍ୟାଲୋ, ଦଳଗୋବିନ୍ଦ ଭାଇ କେମିତି ଅଛନ୍ତି?
3: ଭଲ ଅଛୁ ଆଜ୍ଞା।
2: ଆଚ୍ଛା, ଏବେ କଣ ସବୁ ଚାଲିଛି ଆପଣଙ୍କର ଆପଣଙ୍କ ଅଞ୍ଚଳରେ?
3: ଆଜ୍ଞା, ବର୍ଷା ତ ଆଜ୍ଞା 4-5 ଦିନ ହେଲା ବର୍ଷା ନାଇଁ ହଉଥିଲା ଆଜ୍ଞା। କାଲି ଜଷ୍ଟ ଟିକେ ହେଲା, ଆଉ ଆଜି ସକାଳେ ଜଷ୍ଟ ଟିକେ ହେଲା ଆଜ୍ଞା।
2: ଯଦି ବର୍ଷା ଯେମିତି ହବା କଥା ଚାଷୀ ଭାଇମାନଙ୍କ ପାଇଁ ଯେଭଳିଆ ବର୍ଷା ହବା କଥା ସେଭଳିଆ ହେଇ ନାହିଁ ବର୍ତ୍ତମାନ ସୁଦ୍ଧା?
3: ନା ନା ଆଜ୍ଞା, ନାଇଁ ବର୍ଷା ନାଇଁ ହେଲେ ଆଜ୍ଞା ଆମର ଚାଷବାସ ସବୁ ଗଲା।
2: କାରଣ ବର୍ଷା ଯଦି ନ ହୁଏ ସେପଟେ କେନାଲ ବ୍ୟବସ୍ଥା ମଧ୍ୟ ନାହିଁ?
3: ନା ନାହିଁ ଆଜ୍ଞା, ଆମର ଏଇଟା ପଲା ତ ଆମେ ପକେଇଛୁ ଆଜ୍ଞା, ପଲା ତ ମାନେ ହୋଇନି, ଆଉ ଲାଗିବ ଆମର 15 ଦିନ ଆଉ ଲାଗିଯିବ ପଲା, ଏବେ ଜଷ୍ଟ ପକେଇଛୁ ଆମେ।
2: ଆଚ୍ଛା ଆଚ୍ଛା,
3: 15 ଦିନ ଭିତରେ ପଞ୍ଚାୟତ ନାହିଁ ପାଣି ହେଲେ ବହୁତ ଅସୁବିଧା। କିନ୍ତୁ ଆମ ଗାଁ ପାଖରେ ଗୋଟେ ଗାଁ ଅଛି ଆଜ୍ଞା କବାଙ୍ଗ କହିକିରି, ସେଠି ଆଜ୍ଞା ଗୋଟେ ଛୋଟିଆ କେନାଲ ଟେ ଅଛି, କିନ୍ତୁ ସେ ବର୍ଷା ପାଣି ହିଁ ସେଥିରେ ଆସେ। ତ ସେମାନେ କଣ କରନ୍ତି, ସେ ପାଣିକୁ ଟିକେ ବନ୍ଧ ବାନ୍ଧିକିରି ରଖନ୍ତି, ଆଉ ସମସ୍ତେ ସେଟା
2: ବ୍ୟବହାର କରନ୍ତି
3: ବୋରିଂରେ, ତାଙ୍କର ଚାଷଟା ଟିକେ ତାଙ୍କର ଗାଁରେ ଆଗ ହେଇଯାଏ।
2: କୁହନ୍ତୁ ତେବେ ଦଳଗୋବିନ୍ଦ ଭାଇ, କଣ ଶୁଣେଇବା ହେଲୋ ବାରିପଦ କାର୍ଯ୍ୟକ୍ରମରୁ?
3: ଡାଲ ରୁଟି ଖାଉ, ପ୍ରଭୁ କି ଗୁଣ ଗାଉ।
2: ଚଳଚ୍ଚିତ୍ର ନାମ କଣ କହିଲେ?
3: ଜୁହାର ଭଟ୍ଟ।
2: କୁହନ୍ତୁ ତେବେ କାହାକୁ ଉତ୍ସର୍ଗ କରିବା ପାଇଁ ଚାହୁଁଛନ୍ତି?
3: ଆଜ୍ଞା, ଏଇଟା ଉତ୍ସର୍ଗ କରିଦେବେ ଆମର ମାନସ ରଞ୍ଜନ ମିଶ୍ର, ମୁରଲୀ ପ୍ରସାଦ କର, ବିହାରୀଲାଲ ଭୋଇ, ମୋର ମିଶ୍ର ଦୀପାଞ୍ଜଳି ମିଶ୍ର, ସୁବଲ ସାହୁ କହଣ୍ଡି ବିଜେପୁର, ଚିତ୍ରସେନ ସବର, ହରେଶ ପରୁଆ, ପରମାନନ୍ଦ କିଷାନ, ଦୀକ୍ଷା ଗୋପାଳ, କର୍ଣ୍ଣପ୍ରଭା କର, ଆଉ ଯେତ୍କି ବି ଶୁଣୁଛନ୍ ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଏଇଟା ଡେଡିକେଟ୍ କରିଦେବେ। ଆଉ ଭଗବାନ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କର ଚଳାପଥରେ ଆଜ୍ଞା ପୁଷ୍ପବୃଷ୍ଟି କରନ୍ତୁ।
2: ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
3: ଧନ୍ୟବାଦ।
4: ये समझो और समझो।

0: ଏଇଠି ଶେଷ କରୁଛୁ ହେଲୋ ବାରିପଦ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ପ୍ରତ୍ୟେକ ବୁଧବାର ଅପରାହ୍ନ 4-5 ମଧ୍ୟରେ ଫୋନ୍ କରନ୍ତୁ। ଆମ ଟେଲିଫୋନ୍ ନମ୍ବର ହେଉଛି 0679225405। ଆପଣମାନଙ୍କ ଅପେକ୍ଷାରେ ରହୁଛି ଶ୍ରୋତାବନ୍ଧୁ, ନମସ୍କାର।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର, ହେଲୋ ବାରିପଦ, ହେଲୋ।

ଏଇଠି ଶେଷ କରୁଛୁ। ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଅଶୋକ କୁମାର ଦତ୍ତ। ଆକାଶବାଣୀ ବାରିପଦା, ସମୟ ସକାଳ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ।

କାର୍ଯ୍ୟକ୍ରମ ଏତେବେଳେ ଶୁଣୁଥିଲେ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ ଆକାଶବାଣୀ ବାରିପଦା ସମୟ ଷ୍ଟୁଡ଼ିଓ ଘଡ଼ିରେ ମଧ୍ୟାହ୍ନ 12 କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 MHz। ପ୍ରଚାର କରୁଛୁ ଝୁମର ଗୀତ, ଶିଳ୍ପୀ ହାଡ଼ିରାମ ମହାନ୍ତ ଏବଂ ସାଥୀ।

ଶୁଣୁଥିଲେ ପରେ ପରେ କେତୋଟି ଝୁମର ଗୀତ, ଆକାଶବାଣୀ ବାରିପଦା। ସମୟ ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ। ରିଲେ କରୁଛୁ ବିବିଧ ଭାରତୀ ପ୍ରସାରଣ ସେବାରୁ।

0: ଏଥିପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ୍ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆରମ୍ଭ କରୁଛୁ ନାରୀ ମହଲ।

0: ନମସ୍କାର, ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ପ୍ରତ୍ୟେକ ବ୍ୟକ୍ତି ଭିତରେ କିଛି ନା କିଛି ପ୍ରତିଭା ଲୁଚି ରହିଥାଏ। କିଏ ତାକୁ ଚିହ୍ନେ, ପରିପ୍ରକାଶ କରିବାକୁ ଉଦ୍ୟମ କରେ, ତ ପୁଣି କିଏ ଜାଣିଲେ ବି ପରିସ୍ଥିତି କିମ୍ବା ଇଚ୍ଛାଶକ୍ତିର ଅଭାବରୁ ତାକୁ ଲୋକଲୋଚନକୁ ଆଣିପାରେ ନାହିଁ। ତେବେ ଏକଥା ବି ସତ ଯେ ଏହି ସଂସାରରେ ଏମିତି ଅନେକ ଅଛନ୍ତି ଯେଉଁମାନେ କି ବହୁମୁଖୀ ପ୍ରତିଭାର ଅଧିକାରୀ। ଏଇ ଯେମିତି ଆମର ଆଜିର ଅତିଥି ଅନସୂୟା ମହାପାତ୍ର, ଯିଏକି ଜଣେ ଶିକ୍ଷୟିତ୍ରୀ ହେଲେ ମଧ୍ୟ ଲେଖାଲେଖି କରିବା, ପଢ଼ିବା, ଅଭିନୟ କରିବାରେ ତାଙ୍କର ରହିଛି ବହୁତ ଆଗ୍ରହ। ଏହାଛଡ଼ା ତାଙ୍କର ଆହୁରି ଅନେକ ରୁଚି ମଧ୍ୟ ରହିଛି। ତେବେ ଆସନ୍ତୁ ତାଙ୍କୁ ଭେଟିବା ଆଉ ତାଙ୍କର କାମ ରୁଚି ସମ୍ପର୍କରେ କିଛି ଜାଣିବା। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆପଣ ଜଣେ ଶିକ୍ଷୟିତ୍ରୀ, ତେବେ କେବେଠାରୁ ଶିକ୍ଷକତା ଆରମ୍ଭ କଲେଣି ଆଉ ଆପଣଙ୍କର ଏଇ ଶିକ୍ଷକତା ଯାତ୍ରା ସମ୍ପର୍କରେ ପ୍ରଥମେ ଆମେ କିଛି ଜାଣିବା।
1: ମୋର ବାଲ୍ୟକାଳ ଯୋଉ ପାଠ ପଢ଼ିବା ସମୟ ଅତି ସହଜ ସୁନ୍ଦର ଭାବରେ କଟିଥିଲା। ପରେ ମୁଁ ଯାଜପୁର ଏନ୍ସି କଲେଜରେ ମୋର ଗ୍ରାଜୁଏସନ୍ ଏବଂ ଉତ୍କଳ ୟୁନିଭର୍ସିଟି ବାଣୀବିହାରରେ ମୋର ପୋଷ୍ଟ ଗ୍ରାଜୁଏଟ୍ ଏବଂ ତାପରେ ଏମ୍ଫିଲ୍ ମଧ୍ୟ ସଂସ୍କୃତରେ କରିଥିଲି।
0: ଆଜ୍ଞା।
1: ଶିକ୍ଷା ସମାପ୍ତି ପରେ ମୁଁ ଗୋଟେ ପବ୍ଲିକ୍ ସ୍କୁଲରେ ରହିଥିଲି। ସେତେବେଳେ କଲେଜ ପାଇଁ ଚେଷ୍ଟା କରୁଥାଏ, କିନ୍ତୁ ସେତେବେଳେ ସରକାରୀର ଯୋଉ ନିୟମ କାନୁନ ଭିତରେ ମୁଁ ଅଧ୍ୟାପନା କାର୍ଯ୍ୟରୁ ଯୋଗ ଦେଇପାରିନଥିଲି। ପରବର୍ତ୍ତୀ ସମୟରେ ଯୋଉ ପବ୍ଲିକ୍ ସ୍କୁଲରେ ରହିଲି, ସେତେବେଳେ ମୁଁ ଯେହେତୁ ଆର୍ଟ୍ସ ଷ୍ଟୁଡେଣ୍ଟ, ସେତେବେଳେ ମୋତେ ସେଇ ଆର୍ଟ୍ସ ବିଷୟ ଯାହା ସବୁ ଦିଆ ହଉଥିଲା ନର୍ସରୀରୁ ଟେନ୍ଥ କ୍ଲାସ୍ ଯାଏ ମୁଁ ସବୁତକ ପଢ଼ଉଥିଲି। ଆଉ 2002 ମସିହାରେ ମୁଁ ଏବେ ଯୋଉ ରହୁଛି ବାଳିକା ବିଦ୍ୟାଳୟରେ ସେଠି ମୁଁ ଜଏନ୍ କଲି। କିନ୍ତୁ ମୁଁ ଅନୁଭବ କରିଛି ଯେତେବେଳେ ମୁଁ ନର୍ସରୀରେ ପଢ଼ୁଥିଲି, ଛୋଟ ପିଲାଙ୍କୁ ପଢ଼େଇବାରେ ମୋତେ ବହୁତ ଆନନ୍ଦ ଲାଗୁଥିଲା। ଜୀବନର ଆହ୍ୱାନକୁ ବେଳେବେଳେ ଗ୍ରହଣ କରିବାକୁ ପଡ଼େ, ଯେକୌଣସି ପରିସ୍ଥିତି ଆସେ ତାକୁ ମୁକାବିଲା କରିବାକୁ ପଡ଼େ। ତେଣୁ କଲେଜରେ ନ ରହିଲେ ବି ମୁଁ ସ୍କୁଲରେ ରହିଛି ଏବଂ ମୁଁ ଯୋଉ ଉଚ୍ଚଶିକ୍ଷା ପାଇଥିଲି ମୁଁ ମୋ ପିଲାମାନଙ୍କୁ ପଢ଼େଇଲା ବେଳେ ଏବଂ ତାଙ୍କର ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ପ୍ରତିଟି ସୋପାନରେ ମୁଁ ମୋର ବେଷ୍ଟ ଏଫର୍ଟ ଦେଇପାରିଛି ବୋଲି ମୁଁ ଅନୁଭବ କରେ।
0: ଆଜ୍ଞା, ଶିକ୍ଷକତା ହଉ ବା ଅଧ୍ୟାପନା ହଉ, ଆପଣଙ୍କର କଣ ପିଲାଟି ବେଳୁ ଏଥିରେ ସ୍ୱପ୍ନ ଥିଲା ଶିକ୍ଷକତା ବା ଅଧ୍ୟାପନା କରିବା ପାଇଁ, ନା ଯେତେବେଳେ ଆପଣ ପାଠ ପଢ଼ିଲେ ସେତେବେଳେ ଭାବିଲେ ଯେ ମୁଁ ଏଇ କ୍ଷେତ୍ରକୁ ଆସିଲେ ଭଲ ହବ ବୋଲି?
1: ମୁଁ ତ ପ୍ରଥମେ କେବେ ଭାବିନଥିଲି ଚାକିରି କରିବି ବୋଲି କି ଗୋଟେ କୌଣସି ବୃତ୍ତି କରିବି। ପଢ଼ିବାର ଯୋଉ ନିଶା ମୋ ଭିତରେ ଥିଲା, ଝୁଙ୍କ ଥିଲା, ମୁଁ ପଢ଼ି ଚାଲିଥିଲି।
0: ଆଜ୍ଞା।
1: ଆଉ ତାପରେ ଯେତେବେଳେ ମୁଁ ଚାକିରି କ୍ଷେତ୍ରକୁ ଆସିଲି, ଶିକ୍ଷକତା କଲି, ଶିକ୍ଷକତାକୁ ମୁଁ କେବେ ଗୋଟେ ବୃତ୍ତି ଭାବରେ ଭାବିନି। ମୁଁ ସବୁବେଳେ ଭାବେ ଶିକ୍ଷକତା ଗୋଟେ ବ୍ରତ। ଆଉ ମୁଁ ଅନୁଭବ ବି କରିଛି ଶିକ୍ଷକତା କରିବା ଆଦୌ ସହଜ ନୁହେଁ। ସମସ୍ତେ ପାଠ ପଢ଼େଇ ପାରିବେ, କିନ୍ତୁ ଗୋଟେ ପିଲାର ମାନସିକତାକୁ, ପିଲାକୁ ଗଢ଼ିବା ପାଇଁ ଯୋଉ ଗୋଟେ ଧ୍ୟାନ ରହିବା ଦରକାର, ସେଇଟାକୁ ମୁଁ ସବୁବେଳେ ମାନେ ଗୁରୁତ୍ୱ ଦିଏ ଯେ ନା ଏଇଟା ବୃତ୍ତି ନୁହେଁ, ନିହାତି ଭାବରେ ଗୋଟେ ବ୍ରତ।
0: ଆଜ୍ଞା ଆଜ୍ଞା।
1: ପିଲାଙ୍କୁ ଯୋଉ ପଢ଼େଇବାରେ ଯୋଉ ଆନନ୍ଦ, ସେ ମୁଁ ଭାବେ ଆଉ କୌଣସି ବୃତ୍ତିରେ ବୋଧେ ସେଇଟା ନାହିଁ। କାହିଁକିନା ପିଲା ହିଁ ଦେଶର ଭାବି ନାଗରିକ, ସେମାନେ କଞ୍ଚା ମାଟି, ଆଉ ଆମେ କୁମ୍ଭାର ହୋଇ ତାଙ୍କୁ ଯଦି ଗୋଟେ ସକାରାତ୍ମକ ଦିଗରେ, ସୃଜନାତ୍ମକ ଦିଗରେ ଆମେ ତାଙ୍କୁ ନେଇପାରିବା, ଗଢ଼ିପାରିବା, ତାହେଲେ ଗୋଟେ ସମୃଦ୍ଧ ରାଷ୍ଟ୍ର, ଗୋଟେ ସୁସ୍ଥ ସମାଜ ଆମେ ଗଠନ କରିପାରିବା।
0: ଆପଣ ତ ସଂସ୍କୃତରେ ସ୍ନାତକୋତ୍ତର କରିଛନ୍ତି ଏବଂ ଏମ୍ଫିଲ୍ ମଧ୍ୟ କରିଛନ୍ତି, ତେବେ ସଂସ୍କୃତ ଭଳି ବିଷୟଟି ପ୍ରତି ଆପଣ କାହିଁକି ଆଗ୍ରହୀ?
1: ସେଇଟା ଗୋଟେ ମଜା କଥା। ମୋର ଯେତେବେଳେ +2 ସରିଲା, +3 ହେଲା, ଅନର୍ସ ଚୁଜ୍ କରିବାକୁ ହୁଏ, ମୋର ପଲିଟିକାଲ ସାଇନ୍ସ ହିଷ୍ଟ୍ରିରେ ସବୁ ଭଲ ମାର୍କ ଥିଲା। କିନ୍ତୁ ଆମ ଘର ପାଖରେ ଜଣେ ଥିଲେ, ତାଙ୍କ ଝିଅ ମୁଁ ଆମେ ସାଙ୍ଗ ହେଇ ପଢ଼ୁଥିଲୁ, ସେ କହିଲେ କି ନାଇଁ ସଂସ୍କୃତକୁ 2 ଜଣ ଯାକ

0: ରଖ।
1: ଆଜ୍ଞା
0: ତାପରେ ମୁଁ ପଢ଼ିଲି ଯେ ସଂସ୍କୃତ ବି ମାନେ ବହୁତ ଜଟିଳ ରାସ୍ତା, ଏଇ ଟାଇପ୍ର ଡେପ୍ଥ ଏତେ। ମୁଁ ଏମ୍ଏ ଫିଲ୍ କରିଛି ସତ, କିନ୍ତୁ ମୁଁ ଭାବିଛି କିଛି ପଢ଼ିନି।
1: ବର୍ତ୍ତମାନ ଦେଖୁଥିବେ ଯେ ସଂସ୍କୃତ ଭାଷା ପ୍ରତି ଏତେଟା ପିଲାମାନଙ୍କର ଆଗ୍ରହ ନାହିଁ, ସେମାନଙ୍କର ଅଭିଭାବକ ମାନଙ୍କର ଆଗ୍ରହ ନାହିଁ, ତେବେ ଆପଣ କେମିତି ସେମାନଙ୍କୁ ଆକୃଷ୍ଟ କରିଥାନ୍ତି?
0: ନିର୍ବିବାଦରେ କହିବି ଏଇ ସଂସ୍କୃତକୁ ହିଁ ଯଦି ଆମେ ସମ୍ମାନ ଦେବା, ନିହାତି ଭାବେ ଆମର ସଂସ୍କାର, ଆମର ଯେଉଁ ନୀତି ଆଦର୍ଶ ଆଜି ଭୁଷୁଡ଼ି ପଡ଼ୁଛି, ଭୌତିକ ଜୀବନ ଆମକୁ ଅତିଷ୍ଠ କରୁଛି, ତେଣୁ ଆମେ ନିଶ୍ଚିତ ଭାବରେ ଗୋଟେ ସଂସ୍କାରମୂଳକ ଜୀବନ ପାଇଁ ଆମେ ଏଠି ପାଇପାରିବା ସହଯୋଗ। ବର୍ତ୍ତମାନ ବାହାର କଣ୍ଟ୍ରିରେ ବି ସେମାନେ ସଂସ୍କୃତ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି, ଏବଂ ଯେଉଁ କମ୍ପ୍ୟୁଟର ପାଇଁ ବେଷ୍ଟ ତାର କୋଡିଂ ଲାଙ୍ଗୁଏଜ୍ ବର୍ତ୍ତମାନ ମଧ୍ୟ କୁହାଯାଉଛି। ଯେ ନା ସଂସ୍କୃତର ବ୍ୟାକରଣବିତ୍ ଯେଉଁ ପାଣିନୀ ଲେଖିଛନ୍ତି, ତାଙ୍କର ଯେଉଁ ଅଛି ଯେଉଁ

0: ଯେଉଁ ପାଣିନି ଲେଖିଛନ୍ତି ତାଙ୍କର ଯେଉଁ ଅଛି ଯେଉଁ ସୂତ୍ର ସବୁ ଚତୁର୍ଦ୍ଦଶ ମାହେଶ୍ୱରୀ ସୂତ୍ର ସଂକ୍ଷେପରେ ସୂତ୍ର ଲେଖିଛନ୍ତି, ସେ ହେଉଛି ବେଷ୍ଟ।
1: ଆପଣ ବର୍ତ୍ତମାନ କେଉଁ ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି?
0: ମୁଁ ଅଷ୍ଟମ ନବମ ଦଶମର ପିଲାମାନଙ୍କୁ ସଂସ୍କୃତ ପଢ଼ାଏ ଏବଂ ତା ସହିତ ନବମ ଦଶମ ପିଲାଙ୍କୁ ମାତୃଭାଷା ଓଡ଼ିଆ ଦୁଇଟା ଯାକ କ୍ଲାସ୍ରେ ପଢ଼ାଏ। ମୁଁ ସବୁବେଳେ ସତତ ସଚେତନତା ଆଉ କର୍ମତତ୍ପର ହେବାର ସମୟ ବୋଲି ସେହି ସମୟକୁ ଭାବେ, କାରଣ ଛାତ୍ରଛାତ୍ରୀ ଯେଉଁ ବାପା ମା ଆମ ପାଖରେ ଛାଡ଼ି ଦେଇଛନ୍ତି 10:00-4:00, ଛାତ୍ରଛାତ୍ରୀଙ୍କର ଯେଉଁ ସବୁ ଦାୟିତ୍ୱ ସେ ସମୟରେ ଆମର, ବିଦ୍ୟାଳୟକୁ ବିଦ୍ୟାର ମନ୍ଦିର ବା ଜ୍ଞାନର ମନ୍ଦିର ବୋଲି କହିପାରିବା। ପିଲାମାନେ ଆମ ପାଖରେ 10:00-4:00 ରହୁଛନ୍ତି, ତେଣୁ ଆମେ ସେହି ସମୟକୁ କର୍ମତତ୍ପର ହେବାର ସମୟ ବୋଲି ମୁଁ ଭାବେ। ସେମାନଙ୍କୁ ଗଢ଼ିବା ପାଇଁ ପ୍ରକୃଷ୍ଟ ଅବସର ଆମକୁ ମିଳୁଛି, ତେଣୁ ଏ ସୁଯୋଗକୁ ଆମେ ହାତଛଡ଼ା କରିବା ଉଚିତ ନୁହେଁ।
1: ଆଜ୍ଞା, ଆପଣ ତ ଗୋଟେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଛନ୍ତି, ତେବେ ବର୍ତ୍ତମାନ ଯେଉଁ ପିଲାଙ୍କର ବୌଦ୍ଧିକ ଜ୍ଞାନର ବିକାଶ ଏବଂ ସେମାନଙ୍କୁ ଯେଉଁ ନୈତିକ ଶିକ୍ଷାର ଯେଉଁ ଆବଶ୍ୟକତା ରହିଛି ସେ ବିଷୟରେ ଟିକେ କୁହନ୍ତୁ।
0: ବିଦ୍ୟାଳୟରେ ଯେଉଁ ଶିକ୍ଷାଦାନ ସବୁ ହେଉଛି ସେ ଏବେ ବହୁତ ମଡିଫାଏ ହେଇଛି।
1: ଆଜ୍ଞା,
0: ବିଭିନ୍ନ ବିଷୟ ଯୋଉ ପଢାଯାଏ ଗଣିତ ବିଜ୍ଞାନ, ତା ଦ୍ୱାରା ଗୋଟେ ପିଲାର ନିହାତି ଭାବେ ଜ୍ଞାନର ଅଭିବୃଦ୍ଧି ଘଟିବ। ଇଂରାଜୀ ଓଡ଼ିଆ ହିନ୍ଦୀ ସଂସ୍କୃତ ଯୋଉ ଭାଷା ଜ୍ଞାନ ତା ଦ୍ୱାରା ତାର ବଢିବ, ସୃଜନ ଶକ୍ତି ବଢିବ। ଆଉ ଇତିହାସ ରାଜନୀତି ବିଜ୍ଞାନରେ ସେ କଣ ଆମର ଐତିହ୍ୟ ଅତୀତ ଏବଂ ସଂସ୍କୃତିକୁ ସେ ଜାଣିପାରିବ। ଏବେ ଆହୁରି ଦୁଇ ପାଦ ଆଗକୁ ଶିକ୍ଷା ବ୍ୟବସ୍ଥା ବଢି ଚାଲିଛି। ଛାତ୍ରଟି ପାଇଁ ଗୋଟେ ସ୍ମାର୍ଟ କ୍ଲାସରୁମ୍ ପ୍ରୋଭାଇଡ୍ ହେଇଛି, ପ୍ରୋଜେକ୍ଟର ମାଧ୍ୟମରେ ବୋଥ୍ ଅଡିଓ ଭିଡିଓ ଦ୍ୱାରା ଆମେ ତାଙ୍କୁ ପଢ଼ାଇ ପାରୁଛୁ। ତାଦ୍ୱାରା ଆମେ ଦେଖୁଛୁ ଛାତ୍ରଛାତ୍ରୀଙ୍କ ଭିତରେ ଅଧିକ ଆଗ୍ରହ ଆସୁଛି, କାରଣ ଗୋଟେ ବହି ପଢ଼ିକି ଯେଉଁ ଗୋଟେ ଧାରାବାହିକ ଭାବରେ ପଢ଼ୁଥିଲେ ତାଙ୍କ ଭିତରେ ବହୁତ ଇଣ୍ଟରେଷ୍ଟ ବଢ଼ିଯାଉଛି। ସେ ଯେଉଁ ଭିଜୁଆଲାଇଜ୍ ଦ୍ୱାରା ଆମେ ଦେଖିପାରୁଛୁ ଆଉ ତାଙ୍କର ଗ୍ରହଣଶୀଳତା ବଢ଼ିଛି। ତା ଛଡ଼ା ସାଇନ୍ସ ଲାବୋରେଟୋରୀ ଉନ୍ନତ କରାଯାଇଛି, ଡିଜିଟାଲ ଲାଇବ୍ରେରୀର ସୁବିଧା କରାଯାଇଛି, ଭୋକେସନାଲ ଏଜୁକେସନ୍ ମଧ୍ୟ ରହିଛି ଯେଉଁଥିରେ ଆଇଟି ଅଟୋମୋବାଇଲ ଟୁରିଜିମ୍ ଆଦି ସେମାନେ ପଢ଼ିପାରୁଛନ୍ତି। ତା ଛଡ଼ା ନବମ ଦଶମରେ 4 କ୍ଲବ ରହୁଛି, ଗୋଟେ ହେଉଛି ସାହିତ୍ୟ ସୃଜନୀ, କ୍ରୀଡ଼ାଙ୍ଗନ, କୌଶଳୀ, ଜିଜ୍ଞାସା। ତାଦ୍ୱାରା ଛାତ୍ର ନିଜର ରୁଚି ଅନୁସାରେ ଏବଂ ସାମର୍ଥ୍ୟ ଅନୁସାରେ ସେ କ୍ଲବରେ ଜଏନ୍ କରିବ ଏବଂ ନିଜର ବୌଦ୍ଧିକ ଜ୍ଞାନର ବିକାଶ ସେ କରିପାରିବ।
1: ଆଜ୍ଞା,
0: ନୈତିକ ଶିକ୍ଷାର ବିକାଶ ଆଉ ଆବଶ୍ୟକତା ନିହାତି ଭାବରେ ସମାଜରେ ଦରକାର। ଆମେ ଭୌତିକ ବା ବସ୍ତୁବାଦୀ ଦୁନିଆରେ ବହୁତ କିଛି ଡେଭଲପ୍ କଲେଣି, କିନ୍ତୁ ବର୍ତ୍ତମାନ ସମାଜରୁ ଯୋଉ ନୀତି ଆଦର୍ଶଠୁ ଦୂରେଇ ଯାଉଛି। ଛାତ୍ର ସମାଜ ବର୍ତ୍ତମାନ ବିଶୃଙ୍ଖଳିତ, ଯୁବ ସମାଜ ବର୍ତ୍ତମାନ ଡିପ୍ରେସନକୁ ଯାଉଛି, ଯୋଉ ଡିପ୍ରେସନରୁ ଆତ୍ମହତ୍ୟା ପ୍ରବଣତା ତା ଭିତରେ ବଢି ଚାଲିଛି। ତେଣୁ ବିଦ୍ୟାଳୟରେ ମୋରାଲ ଏଜୁକେସନର ନିହାତି ଆବଶ୍ୟକତା ରହୁଛି। ଏବେ ବହୁ ପରିମାଣରେ ଆମେ ଦେଖୁଛୁ ଜାତୀୟ ଦିବସ ସହିତ ମହାପୁରୁଷ ଯୋଗ ଜନ୍ମାଙ୍କର ବିଭିନ୍ନ ଧର ଯୋଗ ଦିବସ, ସଡ଼କ ସୁରକ୍ଷା ଦିବସ, ଏମିତି ସବୁ ଯୋଉ ବିଭିନ୍ନ ସବୁ କରାଯାଉ, ପିଲାମାନେ ତା ଦ୍ୱାରା ଅନୁପ୍ରାଣିତ ହେଉଛନ୍ତି, ନୈତିକତାର ତାଙ୍କ ଉପରେ ଛାପ ରହିଯାଉଛି। ଯେତେବେଳେ ପ୍ରଥମେ ବିଦ୍ୟାଳୟକୁ ସେ ପ୍ରବେଶ କରୁଛି, ଗୋଟେ ସମୟ ବି ତ ପ୍ରାର୍ଥନା କ୍ଲାସର ବ୍ୟବସ୍ଥା କରିଛୁ, ତା ଫଳରେ ସେ ଗୋଟେ ସ୍ଥିର ଶୃଙ୍ଖଳିତ ହେଉଛି। ଏବଂ ତା ଛଡ଼ା ଆମେ ଦେଶାତ୍ମବୋଧକ, ବନ୍ଦେ ମାତରମ, ବନ୍ଦେ ଉତ୍କଳ ଜନନୀ ତା ଭିତରେ ଦିଆଯାଉଛି, ଫଳରେ ସେ ଗୋଟେ ଦେଶ ଜାତି ପ୍ରତି ଅନୁରକ୍ତି ବି ରହିବ।
1: ଆଜ୍ଞା,
0: ତା ଛଡ଼ା ମୁଁ ବିଶେଷ କହିବି, ଆମେ ବିଦ୍ୟାଳୟକୁ ମଣିଷ ତିଆରି କାରଖାନା କହୁଛୁ, ଏଠାରେ ଶିକ୍ଷକ ହିଁ ଗୋଟେ ଛାତ୍ରର ରୋଲ୍ ମଡେଲ, ଗାଇଡ୍, ବେଷ୍ଟ ଫ୍ରେଣ୍ଡ। ତେଣୁ ଶିକ୍ଷାଦାନ ସହିତ ଆମେ ଶିକ୍ଷକ ସମାଜ ଆମର ଆଚରଣ, ଉଚ୍ଚାରଣ, ପୋଷାକ ପରିଚ୍ଛଦର ଛାପ ମଧ୍ୟ ଆମେ ଛାତ୍ରଛାତ୍ରୀଙ୍କ ଉପରେ ଛାଡ଼ିଥାନ୍ତି। ତେଣୁ ଆଜିର ସମାଜ ପାଇଁ ଆମେ ଭାବିବା ଯେ ସେଟା ଗୋଟେ ବିଦ୍ୟାଳୟ ନୁହେଁ, ହେଉଛି ଗୋଟେ ପ୍ରୟୋଗଶାଳା, ଯେଉଁଟାକି ଆମେ ସମାଜକୁ ଗଢ଼ିବା ପାଇଁ ଆମର ପ୍ରତିବଦ୍ଧତା ରହିବା ପ୍ରତିଟି ଶିକ୍ଷକ ପାଖରେ ଦରକାର। ଆମେ ପ୍ରଥମ ବେଞ୍ଚରୁ ଶେଷ ବେଞ୍ଚ ପର୍ଯ୍ୟନ୍ତ ପ୍ରତିଟି ପିଲାକୁ ନଜରରେ ରଖିବା, ତାର ଯେଉଁ କ୍ଲାସରୁମ୍ ବାହାରେ କ'ଣ ଆଟିଚ୍ୟୁଡ୍ ତାକୁ ମଧ୍ୟ ନଜର ଦେବା। ଯଦି କିଛି ତାର କିଛି ଭୁଲ ତ୍ରୁଟି କି ଅଭାବନୀୟ ବ୍ୟବହାର ଆମେ ଦେଖିଲେ ତାଙ୍କ ଗାର୍ଡିଆନ ସହିତ ପରାମର୍ଶ କରିବା ଏବଂ ତାକୁ ଗୋଟେ ନୀତି ଆଦର୍ଶରେ ବାନ୍ଧିବା।
1: ଆଜ୍ଞା, ତେବେ ସରକାର ପିଲାମାନଙ୍କର ବିକାଶ ପାଇଁ କି ଉନ୍ନତି ପାଇଁ କି ବିଭିନ୍ନ ପ୍ରକାର ଯୋଜନା ମାନ କରିଛନ୍ତି ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କେମିତି କରାଯିବ ସେ ସମ୍ପର୍କରେ ମଧ୍ୟ ସେ ପଦକ୍ଷେପ ନେଉଛନ୍ତି, ତେବେ ସେ ବିଷୟରେ ଟିକେ କହିବେ କି?
0: ପୂର୍ବାପେକ୍ଷା ଶିକ୍ଷାର ବିକାଶକୁ ଲକ୍ଷ୍ୟ ରଖି ବର୍ତ୍ତମାନ ବହୁମୁଖୀ ଯୋଜନା ସରକାରଙ୍କ ତରଫରୁ କରାଯାଇଛି। ବିଦ୍ୟାଳୟ ସ୍ତରରେ ସବୁ ପିଲାମାନଙ୍କୁ ପୁସ୍ତକ ବଣ୍ଟନ, ମଧ୍ୟାହ୍ନ ଭୋଜନ, ତା ଛଡ଼ା ପୋଷାକ, ଜୋତା ସବୁକିଛି ପ୍ରୋଭାଇଡ୍ କରାହେଉଛି। ଆଉ ବିଶେଷ କରି ଯୋଉ ଲକ୍ଷ୍ୟ କରାଗଲା ଯେ ଡ୍ରପ୍ ଆଉଟ୍ ହେଇଯାଉଛନ୍ତି ପିଲା, ପାଠ ଛାଡ଼ି ଦେଉଛନ୍ତି, ସେତେବେଳେ ସେଇ ପିଲାଙ୍କୁ ଚିହ୍ନଟ କରି ପୁନର୍ବାର ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକଙ୍କ ଭିତରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। ତପସିଲଭୁକ୍ତ ଜାତି ଆଉ ଜନଜାତି ପିଲାଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଭତ୍ତା ରହିଛି। ଏ ଯେମିତି ତପସିଲଭୁକ୍ତ ଜନଜାତି ପିଲାଙ୍କ ପାଇଁ ମାଧୋ ସିଂ ହାତ ଖର୍ଚ୍ଚ

0: ପରି ସ୍ୱତନ୍ତ୍ର ଅର୍ଥ ମଧ୍ୟ ତାଙ୍କୁ ଯୋଗାଇ ଦିଆଯାଇଛି। ନବମ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଯେଉଁ 4ଟି କ୍ଲବ ରହିଛି, ସାହିତ୍ୟ ସୃଜନୀ, କ୍ରୀଡ଼ାଙ୍ଗନ, କୌଶଳୀ, ଜିଜ୍ଞାସା, କେବଳ ପିଲାଟି କ'ଣ ପାଠ ପଢ଼ିବାନି, ଏଇ ଯେଉଁ 4ଟି କ୍ଲବ ନିଜ ରୁଚି ଅନୁସାରେ ସେ ଖେଳ, ସାହିତ୍ୟ, କମ୍ପ୍ୟୁଟର ଆଦିର ମଧ୍ୟ ସ୍ୱତନ୍ତ୍ର ଭାବରେ ନିଜର ପରିଚୟ ଦେଇପାରିବ, ତାର ପ୍ରତିଭାକୁ ସେ ବିକାଶିତ କରିପାରିବ, ସେ ଗୋଟେ ଭଲ କବି କି ଲେଖକ ହେଇପାରିବ, ଭଲ ଖେଳାଳିଟେ ହେଇପାରିବ, ବା କମ୍ପ୍ୟୁଟର କ୍ଷେତ୍ରରେ ସେ ତାର କମ୍ପ୍ୟୁଟର ଜ୍ଞାନ ହାସଲ କରିପାରିବ। ଏହା ଛଡ଼ା ଭୋକେସନାଲ ଏଜୁକେସନ ଭାବେ ଯେଉଁ ଆଇଟି ଶିକ୍ଷା, ଅଟୋମୋବାଇଲ ଭେହିକିଲ ସମ୍ବନ୍ଧୀୟ ଶିକ୍ଷା ତାକୁ ଦିଆଯାଇଛି, ମଧ୍ୟ ତାର ଭବିଷ୍ୟତରେ ଉନ୍ନତି ସେ କରିପାରିବ।
1: ଏହିସବୁ ଶିକ୍ଷା ପାଇବା ଦ୍ୱାରା ସେ ଆତ୍ମନିର୍ଭରଶୀଳ ମଧ୍ୟ
0: ହେଇପାରିବ। ସ୍ମାର୍ଟ କ୍ଲାସ୍ ରୁମ୍ର ବ୍ୟବସ୍ଥା ମଧ୍ୟ ପିଲାର ଶିକ୍ଷାକୁ ଅଧିକ ଫଳପ୍ରଦ କରୁଛି। ଏବେ ଆମର ହେଇଛି ଏନ୍ଇପି ଯୋଉ 2020 ଆଉ ପିଏମ୍ ଶ୍ରୀ ଯୋଉ ସ୍କୁଲ ସବୁ ଗଠନ ହେଇଛି, ସିଏ ବର୍ତ୍ତମାନ ଗୋଟେ ବିଦ୍ୟାଳୟ ମୁଁ ଭାବୁଛି ବୋଧେ ପ୍ରୟୋଗଶାଳା ହେଇଯାଇଛି। ଶିକ୍ଷାର ଗୁଣବତ୍ତା ନବସୃଜନକୁ ଯଦି ଛାତ୍ର ସେଥିରେ ତାର ଅଧିକାର ସାବ୍ୟସ୍ତ କରିପାରୁଛି ଏବଂ ଭବିଷ୍ୟତରେ ଗୋଟେ ଆତ୍ମନିର୍ଭରଶୀଳ ମଣିଷ ସେ ହେଇପାରିବ ବୋଲି ମୁଁ ବିଶ୍ୱାସ କରେ।
1: ଆଜ୍ଞା, ତେବେ ଆପଣ ଶିକ୍ଷକତା ଛଡ଼ା ଆଉ କୋଉଥିରେ ରୁଚି ରଖନ୍ତି?
0: ମୋର ପେଶା ଶିକ୍ଷକତା, କିନ୍ତୁ ମୋର ପଢ଼ିବାରେ ବହୁତ ନିଶା ବା ଝୁଙ୍କ। ମୁଁ ଗୋଟେ ଭଲ ଆଉ ନିରନ୍ତର ପାଠକଟିଏ।
1: ଆଜ୍ଞା,
0: ମୁଁ ଯେତେବେଳେ ସମୟ ପାଏ ମୋର କର୍ମଜୀବନରୁ ଖବରକାଗଜ, ବିଭିନ୍ନ ପତ୍ରପତ୍ରିକା ଆଉ ପୁସ୍ତକ ଅଧ୍ୟୟନ ମୁଁ କରେ, ଆଉ ଲେଖାଲେଖି ବି କରେ। ଆଧୁନିକ କବିତା, ଗୀତି କବିତା, ଶିଶୁମାନଙ୍କ ପାଇଁ ଗୀତ, ଗପ, ଛୋଟ ନାଟକ ଏବଂ ନିୟମିତ ସ୍ତମ୍ଭ ମଧ୍ୟ ଲେଖି ମୁଁ ସମ୍ବାଦପତ୍ରକୁ ଦିଏ। ତା ଛଡ଼ା ମୋର ଗୋଟେ କିଚେନ୍ ଗାର୍ଡେନ୍ ରଖିଛି, ଯେଉଁକି ଋତୁ ଅନୁସାରେ ଫୁଲ, ବିଭିନ୍ନ ପନିପରିବା, ବିଭିନ୍ନ ପ୍ରକାର ଶାଗ, ଯେଉଁଟାକି ମୁଁ ବିନା ସାରରେ ସେଠି ଉପଜାଏ। ଆଉ ଗୋଟେ ସଉକ ରହିଛି ମୋର ରୋଷେଇ କରି ଅନ୍ୟକୁ ଖୁଆଇବା, ପାରମ୍ପରିକ ପିଠା ପଣା ଲଡ଼ୁ, ଆକୁ ଛାଡ଼ିଦେଲେ କେକ୍, ଆଇସ୍କ୍ରିମ୍, ଜୁସ୍, ଆକୁ ମୁଁ ନିୟମିତ କରେ ଏବଂ ବଡ଼ି ପାମ୍ପଡ଼ ଆଚାର ମୁଁ ସବୁବେଳେ କରିବାରେ ଆନନ୍ଦ ପାଏ।
1: ଆଜ୍ଞା,
0: ଭଲ ଡ୍ରଇଂ ମୋର ହୁଏ, ତେଣୁ ନିଜେ ଚିତ୍ର ଆଙ୍କି ପିପିଲର ଚାନ୍ଦୁଆକୁ ମୁଁ କରେ, ୱାଲ୍ ହ୍ୟାଙ୍ଗିଙ୍ଗ, କୋଥଳୀ, ବ୍ୟାଗ୍ ସବୁ ତିଆରି କରେ।
1: ଆଜ୍ଞା,
0: ତାପରେ ସ୍କୁଲ ଗୋଟେ ମୁଁ ଭାବେ ଗୋଟେ ବଡ଼ ପ୍ଲାଟଫର୍ମ ଆମ ପାଇଁ, କାହିଁକିନା ମୁଁ ଯୋଉ ନିଜେ ନାଟକ ଲେଖେ, ଛୁଆମାନଙ୍କୁ ଶିଖାଏ ଆଉ ତାଙ୍କୁ ଅଭିନୟ ବି ଶିଖାଏ, ଯେକୌଣସି ଫଙ୍କସନ୍ ଆମର ହୁଏ, ଆଜିକାଲି ତ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ଉପରେ ଗୁରୁତ୍ୱ ଦିଆହଉଛି, ତେଣୁ ସେଇଗୁଡ଼ାକୁ ମୋର ଯୋଉ ଭାବେ ମୋର ଅବଶେଷ ମୁଁ ମୋ ପିଲାଙ୍କ ଭିତରେ ମୁଁ ତାକୁ ପୂରଣ କରିବାକୁ ଚାହେଁ ଏବଂ କରେ ବି।
1: ଆପଣ ଅଭିନୟ ମଧ୍ୟ କରିବାକୁ ପସନ୍ଦ କରନ୍ତି?
0: ଆଜ୍ଞା,
1: ଆପଣ ଅଭିନୟ କରିଛନ୍ତି କୋଉଠି?
0: ଆଜ୍ଞା, ଆମର ଯୋଉ ସ୍ଥାନୀୟ ନାଟ୍ୟ ସଂସ୍ଥା ରହିଛି, ତା ମାଧ୍ୟମରେ ମୁଁ କେତେକ ମଞ୍ଚରେ ନିଜର ଅଭିନୟ କରିଛି।
1: ଆଜ୍ଞା,
0: ଆଉ ଗୋଟେ ବେସରକାରୀ ଚ୍ୟାନେଲରେ ମୁଁ ଧାରାବାହିକରେ ମଧ୍ୟ 4-5ଟା ଏପିସୋଡ୍ କରିଛି।
1: ଆଜ୍ଞା,
0: ଆଉ 2ଟି ଡକ୍ୟୁମେଣ୍ଟାରୀ ଫିଲ୍ମରେ ମଧ୍ୟ ରୋଲ୍ କରିଛି। ତା ଛଡ଼ା ମୋର ସଙ୍ଗୀତରେ ମଧ୍ୟ ରୁଚି ଅଛି, ମୁଁ ସଙ୍ଗୀତ ଶୁଣିବାକୁ ଭଲ ପାଏ, ଆଉ ଏବେ ମଧ୍ୟ ମୁଁ ଯୋଉ ହିନ୍ଦୁସ୍ତାନୀ ଭୋକାଲରେ ମୁଁ ଥାର୍ଡ ଇୟର ଷ୍ଟୁଡେଣ୍ଟ।
1: ଆଜ୍ଞା, ତ କ'ଣ ସବୁ ଆପଣ ପଢାପଢି କରନ୍ତି, କୋଉ ପ୍ରକାର ବହି ଆପଣଙ୍କୁ ଭଲ ଲାଗେ ପଢିବାକୁ?
0: ମୁଁ ଗଳ୍ପ ବହି ପଢେ, ତା ସହିତ ବେଶୀ ଛୋଟବେଳେ ମୁଁ ଡିଟେକ୍ଟିଭ ବହି ଗୁଡା ପଢୁଥିଲି, ମାନେ ଜାଣେ ନା ଇଏ ଗଳ୍ପ କି ଉପନ୍ୟାସ କି ଜୀବନୀ, ଯେକୌଣସି ବହି ମୋ ହାତକୁ ଆସିଲା କି ମୋ ନଜରରେ ପଡିଲା ମୁଁ ତାକୁ ପଢିକି ସାରିବା ମୋ କାମ।
1: ଆଚ୍ଛା,
0: ଆଉ ଏମିତି ନିଶା ଯେ ଯଦି ପରୀକ୍ଷା 2-3 ଦିନ ଥିବା ବି ମତେ କିଏ ଗପ ବହି ଦିଏ, ମୁଁ ତାକୁ ପଢିକି ସାରିଦେଇକି ତାପରେ ମୋ ପାଠପଢା ବହି ମୁଁ ପଢେ।
1: ଆଜ୍ଞା,
0: ପ୍ରତିଭା ରାୟ, ବିଭୂତି ପଟ୍ଟନାୟକ, ସାହିତ୍ୟ କ୍ଷେତ୍ରରେ ଓଡ଼ିଶାର ଯୋଉ ଅବଦାନ, ମୁଁ ସବୁବେଳେ ଗର୍ବ କରେ ଯେ ମୁଁ ଓଡ଼ିଶାରେ ଜନ୍ମ ହେଇଛି ବୋଲି। ତେଣୁ ଯେଉଁ ପୂର୍ବସୂରୀମାନଙ୍କର ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସ, ରାଧାନାଥ ରାୟ, ଫକୀରମୋହନ, ଏମାନଙ୍କ ସମସ୍ତଙ୍କ କୌଣସି ବାଛ ବିଚାର ନ କରିକି ପ୍ରତିଟି ବହିକୁ ମୁଁ ସମ୍ମାନ ଦିଏ ଏବଂ ପଢେ।
1: ଆଜ୍ଞା,
0: ଆଉ ପ୍ରଥମେ ସ୍କୁଲ ଆଉ ତାପରେ କଲେଜ ଏ ଯୋଉ ମେଗାଜିନ ବାହାରେ ମୁଁ ମଧ୍ୟ ସେଠି ଛୋଟ ଛୋଟ କବିତା ମଧ୍ୟ ମୁଁ ଦେଇଛି।
1: ଆଜ୍ଞା,
0: ପରବର୍ତ୍ତୀ ସମୟରେ ବିଭିନ୍ନ ପତ୍ରପତ୍ରିକାକୁ ଆମ ଜିଲ୍ଲା ବାହାରେ ଆଉ ଖବରକାଗଜରେ ତ ମୋର ତ ନିୟମିତ ସ୍ତମ୍ଭ ପ୍ରକାଶ ପାଉଛି, ଆଉ ନିଜର ମଧ୍ୟ ଗୋଟେ ମୋର ପାଠାଗାର କରିଛି, ଯେଉଁକି ମୁଁ 2000ରୁ ଅଧିକ ବହି କିଣିକି ରଖିଛି। ବହି କିଣିବା ମଧ୍ୟ ଗୋଟେ ସଉକ ମୋର। ବିଗତ 2023, 2024 ଆଉ 2025ରେ ଲଗାତାର ମୋର 3ଟି ପୁସ୍ତକ ପ୍ରକାଶ ପାଇଛି। ଖବରକାଗଜ ମାନଙ୍କରେ ମୋର ଯେଉଁ ସ୍ତମ୍ଭ ବାହାରେ ତାକୁ ନେଇକି ମୁଁ ଏକାଠି କରିକି 2ଟି ପ୍ରବନ୍ଧ ପୁସ୍ତକ କରିଛି, ଯାହାର ନାମ ହେଉଛି ଉନ୍ମେଷ ପଥେ ଦିଗନ୍ତ ରେଖା ଏବଂ ଶିଶୁ କବିତା ସଂକଳନ ଗୋଟେ ଶାମୁକା ଭିତରେ ମୋତି ମଧ୍ୟ ମୋର ପ୍ରକାଶ ପାଇଛି। ଆଉ ଆଧୁନିକ କବିତା, ଗୀତି କବିତା ମୁଁ ଲେଖେ, ନାଟକ ମଧ୍ୟ ଲେଖିଛି, ଯେଉଁଟାକି ବହୁତ ଆହୁରି ସମୟ ଅଭାବରୁ ମୁଁ ପ୍ରକାଶ କରିପାରିନି, ଭବିଷ୍ୟତରେ ଯୋଜନା ଅଛି ମୁଁ ପ୍ରକାଶ କରିବି।
1: ଆଜ୍ଞା, ଆପଣ କହିଲେ ଯେ ଆପଣ ପିଲାମାନଙ୍କ ପାଇଁ ବହି ମଧ୍ୟ ଲେଖିଛନ୍ତି, ତେବେ ସାଧାରଣ ସାହିତ୍ୟଠାରୁ ଶିଶୁ ସାହିତ୍ୟର ଦିଗ ଭିନ୍ନ, ତେବେ ଆପଣ ଯେତେବେଳେ ପିଲାମାନଙ୍କ ପାଇଁ

0: କି ଲେଖା କିଛି ଲେଖନ୍ତି, ସେତେବେଳେ କୋଉ ବିଷୟକୁ ଆପଣ ଗୁରୁତ୍ୱ ଦିଅନ୍ତି ଏବଂ ତାକୁ ଆପଣ କବିତା ମାଧ୍ୟମରେ ପ୍ରକାଶ କରନ୍ତି?
1: କହିବାକୁ ଗଲେ ମୋର ଶିଶୁମାନଙ୍କ ପ୍ରତି ଗୋଟେ ଅହେତୁକ ଦୁର୍ବଳତା, ଆଉ ମୁଁ ସବୁବେଳେ ଭାବେ ଯେ ଏଇ ଶୈଶବଟା ହିଁ ମଣିଷ ସମାଜରେ ରହିଯାଆନ୍ତା କି, ଶିଶୁ ସୁଲଭ ଆଚରଣ ବ୍ୟବହାର ରହିଲେ ଆମେ ଗୋଟେ ସେମିତି ଗୋଟେ ସରଳ ଜୀବନଯାପନ କରନ୍ତେ। ସେଥିପାଇଁ ମୁଁ ସ୍ଥାନ କାଳ ନିର୍ବିଶେଷରେ ଯେଉଁ ଶିଶୁମାନଙ୍କ ଠାରୁ ଗୋଟେ ଆତ୍ମୀୟତାର ପରସ ଏ ସମାଜରେ ଅଛି, ତାକୁ ନେଇକି ମୁଁ ଅନୁପ୍ରାଣିତ ହୋଇଛି ଏବଂ ତାଙ୍କର ମାନସିକ ଶାରୀରିକ ବୌଦ୍ଧିକ ବିକାଶ ପ୍ରତି ଦୃଷ୍ଟି ଦେବାକୁ ଯାଇ ମୁଁ ଛୋଟ ଗୀତ ଆଉ ଗପ ସବୁ ଶିଶୁମାନଙ୍କ ପାଇଁ ଲେଖେ। ଯେମିତି ମୋର ଗୋଟେ କବିତା ଅଛି, ସଞ୍ଚିବା ଆସ ଜଳ, ତା ଜୀବନରେ ସେ ଶିଖିପାରିବ ଯେ ଜଳକୁ ବି ସଞ୍ଚୟ କରିବା ଦରକାର। ସଞ୍ଚିବା ଆସ ଜଳ, ଡାମରା କାଉରେ ଡାମରା କାଉ, ଜଳ ଖୋଜି ଖୋଜି କୁଆଡ଼େ ଯାଉ, ହେଲାଣି ଅଭାବ ଜଳ ଜଗତେ, ସଜାଗ ରହିବା ଆମେ ସମସ୍ତେ, ଜଳ ଆମ ପାଇଁ ଅମୃତ ସମ, ଜଳର ଅଭାବେ ବଡ଼ ବିଷମ, ଶୋଷକୁ ମେଣ୍ଟାଇ ରଖେ ପରାଣ, ଜଳ ଅନ୍ୟ ନାମ ଅଟେ ଜୀବନ, ଜୀବନ ବଞ୍ଚାଏ ବିନ୍ଦୁଏ ଜଳ, ଜଳ ବିନା ସବୁ କାମ ଅଚଳ, ଦୂଷିତ ନକରି ସାଗର ନଈ, ସ୍ୱଚ୍ଛତା ଭାବନା ଅନ୍ତରେ ବହି, ନିଜ ଖରଚରେ ଲଗାମ ଦେବା, ଜଳ ସଞ୍ଚିବାକୁ ଶପଥ ନେବା।
0: ଯେଉଁଭଳି ଭାବରେ ଜଳ ସଙ୍କଟ ଦେଖାଯାଉଛି, ସେ ସମୟରେ ପିଲାମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇବା, ସେମାନଙ୍କୁ କେମିତି ପାଣିକୁ ସଞ୍ଚୟ କରିବାକୁ ହେବ ସେ ଦିଗରେ ସେମାନଙ୍କୁ ପ୍ରେରଣା ଦେବା ପାଇଁ କି ଖୁବ୍ ସୁନ୍ଦର କବିତାଟିଏ ତ ଆପଣ ପଢ଼ି ଶୁଣାଇଲେ।
1: ଶିଶୁମାନଙ୍କ ମନକୁ ସୁହାଇଲା ପରି ସାହିତ୍ୟ ଲେଖାଯିବା ଦରକାର। ଆମେ ସାହିତ୍ୟ ଜଗତରେ ଦେଖନ୍ତି ଗଳ୍ପ ଉପନ୍ୟାସ ବା ଆଉ ଯାହା ଲେଖାଯାଉଛି, ଶିଶୁ ସାହିତ୍ୟ କମ୍ ଲେଖାହେଉଛି, ତେଣୁ ମୋର ଯତ୍କିଞ୍ଚିତ ମୁଁ ଚେଷ୍ଟା କରେ ତେଣୁ ଶିଶୁ ସାହିତ୍ୟ ଲେଖିବା ପାଇଁ।
0: ଏଛଡ଼ା ଆପଣ କହିଲେ ଯେ ଆପଣ ପ୍ରବନ୍ଧ ମଧ୍ୟ ଲେଖନ୍ତି, ବିଭିନ୍ନ ପତ୍ରପତ୍ରିକାକୁ ଲେଖିକିରି ସ୍ତମ୍ଭ ସବୁ ଦିଅନ୍ତି, ତେବେ ସେ ବିଷୟରେ ଟିକେ କହିବେ କି କୋଉ ବିଷୟକୁ ନେଇକି ଆପଣ ଲେଖନ୍ତି?
1: ପ୍ରଥମେ ସ୍ତମ୍ଭ କ'ଣ ମୋତେ ଜଣାନଥିଲା, ଯେତେବେଳେ ଖବରକାଗଜ ପଢ଼ିଲି ରେଗୁଲାର କଲେଜ ପିରିୟଡ଼ରେ, ସେତେବେଳେ ସମ୍ପାଦକୀୟ ପୃଷ୍ଠାଟାକୁ ପ୍ରତି ଆକର୍ଷଣ ଯେ ଗୋଟେ ନିର୍ଦ୍ଦିଷ୍ଟ ବିଷୟକୁ ନେଇକି, ସମସ୍ୟାକୁ ନେଇକି, ଘଟଣାକୁ ନେଇକି ଗୋଟେ ବିଶଦ ଆଲୋଚନା ଲେଖାଯାଇଛି, ତେଣୁ ସେଇ ଖବରକାଗଜର ସେଇ ଫର୍ଦ୍ଦଟିକୁ ମୁଁ ତାକୁ ପଢ଼ିସାରିଲା ପରେ ବି ସାହିତ୍ୟ ରଖେ। ଯେଉଁ ଘଟଣା ଦୁର୍ଘଟଣା ସମସ୍ୟା ସବୁ ସମାଜରେ ଘଟୁଛି, ତା ପ୍ରତି ଯେଉଁ ଆମର ନକାରାତ୍ମକ ସକାରାତ୍ମକ ପରିବର୍ତ୍ତନ, ତାକୁ ନେଇକି ମୋର ଇଚ୍ଛା ହେଲା, ମୁଁ ତାପରେ ସ୍ତମ୍ଭ ଲେଖି ଚାଲିଲି ଏବଂ ତାକୁ ସମ୍ବାଦପତ୍ର ପ୍ରେରଣ କଲି। ମୁଁ ଭାବେ ଯେ ସାହିତ୍ୟ ଗୋଟେ ସମାଜର ହିତ ସାଧନ ପାଇଁ ଉଦ୍ଦିଷ୍ଟ, ତେଣୁ ମୁଁ ସବୁବେଳେ ଯେଉଁ ସାମ୍ପ୍ରତିକ ସମସ୍ୟା ତାର ସମାଧାନର ସୂତ୍ରକୁ ନେଇକି ମୁଁ ଲେଖେ, ସେଥିରେ ଗୋଟେ ସତ୍ୟ ଆଉ ତଥ୍ୟ ରହିଛି, ଲୋକମାନେ ବି ସଚେତନ ହେବେ, ପ୍ରଶାସନ ବି ପ୍ରତିକାର କରିବ, ଗୋଟେ ସୁନ୍ଦର ଦୁନିଆ ଆମେ ଦେଖିପାରିବା।
0: ଆଜ୍ଞା, ଆପଣ କୋଉ ସବୁ ବିଷୟକୁ ନେଇ ଲେଖନ୍ତି?
1: ନାରୀକୁ ନେଇକି ବହୁତ କିଛି ଘଟଣା ଦୁର୍ଘଟଣା ଘଟୁଛି,
0: ଆଜ୍ଞା,
1: ତେଣୁ ନାରୀଙ୍କ ଉପରେ ମୁଁ ଅନେକ ଗୁଡ଼ିଏ ଲେଖିଛି। ଆଉ ଗୋଟେ ଏବେ ଦେଖିଥିବେ ସମାଜରେ ବହୁତ ଶିଶୁ ବର୍ତ୍ତମାନ ଅଟିଜିମ୍ ରୋଗରେ ଆକ୍ରାନ୍ତ, ତେଣୁ ଅଟିଜିମ୍ ଆମ ପାଇଁ ଗୋଟେ ଆହ୍ୱାନ, ସେ ବିଷୟରେ ସଚେତନତା ସୃଷ୍ଟି କରିବା ତାପରେ ମୁଁ ଲେଖିଛି। ଆଉ ଗୋଟେ ହେଉଛି ଆମର ବର୍ତ୍ତମାନ ପରିବାର ବା ସମାଜକୁ ଲକ୍ଷ୍ୟ କଲେ ବର୍ତ୍ତମାନ ବୃଦ୍ଧ ବୃଦ୍ଧାମାନେ ଅସହାୟ, ସେମାନଙ୍କ ପ୍ରତି କାହାର ନଜର ନାହିଁ, ତାଙ୍କ ପ୍ରତି ସମୟ ନାହିଁ, ତାପରେ ଗୋଟେ ମୁଁ ବି ଲେଖିଛି ସ୍ତମ୍ଭ।
0: ଆଜ୍ଞା,
1: ଆମେ ବର୍ତ୍ତମାନ ଗୋଟେ ଡିଜିଟାଲ ୱାର୍ଲ୍ଡରେ ବାସ କରୁଛନ୍ତି, ପ୍ରତି ମୁହୂର୍ତ୍ତରେ ଆମେ ମୋବାଇଲ ଉପରେ ନିର୍ଭରଶୀଳ, କିନ୍ତୁ ତାକୁ ନେଇକି ବି ଅପରାଧ ପ୍ରବଣ ମାନସିକତା ଯେଉଁମାନଙ୍କର, ସେମାନେ ମଧ୍ୟ ଆମକୁ ଠକିବାରେ ବ୍ୟସ୍ତ ଅଛନ୍ତି, ଆମେ ପ୍ରତି ମୁହୂର୍ତ୍ତରେ ବି ଠକେଇର ଶିକାର ହେଉଛନ୍ତି, ତେଣୁ ତାକୁ ନେଇକି ବି ମୁଁ ଉପରେ ମଧ୍ୟ ଗୋଟେ ଆର୍ଟିକଲ ଲେଖିଛି।
0: ଆଜ୍ଞା, ତେବେ ଆପଣ ତ ସାହିତ୍ୟ କ୍ଷେତ୍ରରେ କହିବାକୁ ଗଲେ ପ୍ରତ୍ୟେକ ଦିଗକୁ ଛୁଇଁଛନ୍ତି, କବିତା ଲେଖିଛନ୍ତି, ପ୍ରବନ୍ଧ ଲେଖିଛନ୍ତି, ଶିଶୁ କବିତା ମଧ୍ୟ ଲେଖିଛନ୍ତି, ତେବେ ଆଜି ଆମକୁ କବିତାଟିଏ ପଢ଼ି ଶୁଣେଇବେ କି?
1: ଆଜ୍ଞା, କବିତାର ଶୀର୍ଷକ ଅଛି ମା। ପରସଟି ତୋର ଶୀତଳ ଜୋଛନା, ଆକଟ କଅଁଳ ଖରା, ମମତାର ଫଗୁ ଦେହେ ସାରା ବୋଳି, ଆନନ୍ଦେ ମୁହାତ୍ମ ହରା, ତୁ ସେହି ମା ପରା, ବିଶାଳ ହୃଦୟ ଆକାଶ ପରାଏ, ବାତ୍ସଲ୍ୟ ପ୍ରେମର ଧାର, ଜୀବନ ମରୁରେ ସାକ୍ଷାତ ଈଶ୍ୱର, ବାଣ୍ଟି ସଞ୍ଜୀବନୀ ନୀର ନିଜଠାରୁ ଆପଣାର, କେମିତି କହିବି ଦୁନିଆ ବୁକୁରେ, ସତେ କି ମୁଁ ଛୋଟ ଛୁଆ, କଅଁଳ ଡେଣାମ ଦୃଢ଼ ହୋଇନାହିଁ, ଉଡ଼ିବାକୁ ଖୋଜେ ରାହା, ଖୋଜୁଥାଏ ତୋର ସାହା। ମା ବାପା ବୋଧକର ଦେହାନ୍ତ ହୋଇଗଲାଣି, ଆଉ ସେଇ ମାଆର କଥା ଯେତେବେଳେ ମନେ ପଡ଼େ ତାକୁ ନେଇ ମୁଁ ଅନେକ କବିତା ମଧ୍ୟ ଲେଖିଛି, ତା ଭିତରୁ ଏଇ କବିତାଟି ଗୋଟିଏ।
0: ମାଙ୍କ ଉପରେ ଆପଣ ଖୁବ୍ ସୁନ୍ଦର କବିତାଟିଏ ତ ପଢ଼ି ଶୁଣେଇଲେ। ଆପଣ କହୁଥିଲେ ଯେ ଆପଣ ଗୀତ ବି ଶୁଣନ୍ତି, ରେଡ଼ିଓ ଶୁଣିବାକୁ ବହୁତ ଭଲ ପାଆନ୍ତି, ତେବେ ରେଡ଼ିଓରେ ଆପଣ କ'ଣ ସବୁ କାର୍ଯ୍ୟକ୍ରମ ସବୁ ଶୁଣିବାକୁ ପସନ୍ଦ କରନ୍ତି?
1: ପିଲାଦିନରୁ ମୋର ଆଜି ପର୍ଯ୍ୟନ୍ତ ଯଦି ଭଲ ସାଙ୍ଗଟିଏ ବା ସାଥିଟିଏ ଥାଏ ସିଏ ହେଉଛି ରେଡ଼ିଓ। ମୁଁ ଯେକୌଣସି କାମ କଲେ ବି ରେଡ଼ିଓ ବାଜୁଥିବ, ପ୍ରଥମେ ବନ୍ଦନା ଏବଂ ଏବେ ବି ସୁଦ୍ଧା ମୁଁ ସବୁବେଳେ ସମ୍ବାଦକୁ ରେଡ଼ିଓରେ

0: ଶୁଣେ
1: ଆଜ୍ଞା।
0: ଆଉ ତା ଛଡା ପ୍ରଭାତ ପରିକ୍ରମା, ନାରୀ ମହଲ, ଯୁବବାଣୀ, ଶିଶୁ ସଂସାର ଏବଂ ନାଟକ, ରାତିର ସବୁ ନାଟକ ଗୁଡା ସବୁବେଳେ ଶୁଣେ। ଆଉ ଆଗରୁ କୃଷି ସଂସାରରେ ରବିବାର ଗୋଟେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୁଏ ଏବଂ ତାକୁ ମୁଁ ଭଲ ଭାବରେ ଶୁଣେ। ତାର ପୁଣି ଲଟେରୀ ଥାଏ, ମୁଁ ଭାବେ ମୋର ଗୋଟେ ଲଟେରୀ ଉଠିଯିବ କି ମୁଁ, ତେଣୁ ପ୍ରତି ରବିବାର ଦିନ ମୁଁ ସେ କ୍ୱେଶ୍ଚେନ୍ ଆନ୍ସର ଆନ୍ସର ଲେଖି ସୋମବାର ସ୍କୁଲ ଯିବା ବାଟରେ ମୁଁ ପୋଷ୍ଟ କାର୍ଡ଼ଟିଏ ଡ୍ରପ୍ କରେ। ଆଉ ବିଶେଷ କରି ଗୀତ ଗୀତିକା, ଯୋଉ ଆମର ଶ୍ରୋତାଙ୍କ ଅନୁରୋଧରେ ଗୀତ, ମୁଁ ସବୁବେଳେ ଗୀତକୁ ଶୁଣେ।
1: ଆପଣ କୋଉ ପ୍ରକାର ଗୀତ ଶୁଣିବାକୁ ପସନ୍ଦ କରନ୍ତି?
0: ମୁଁ ସବୁ ଗୀତ ଶୁଣେ।
1: ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀ କିଏ?
0: ଅକ୍ଷୟ ମହାନ୍ତି, ଚିତ ଜେନା, ପ୍ରଣବ ପଟ୍ଟନାୟକ, ତୃପ୍ତି ଦାସ, ଏମାନଙ୍କର ବେଶୀ ମୋତେ
1: ଗୀତ
0: ପସନ୍ଦ ହୁଏ।
1: ଆଜ୍ଞା, ତେବେ ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଛନ୍ତି, କ'ଣ ଶୁଣିବାକୁ ଚାହିଁବେ?
0: ମୁଁ ପ୍ରଣବ ପଟ୍ଟନାୟକଙ୍କର ଗୋଟିଏ ଗୀତ ଶୁଣିବି,

0: ଆପଣ ଶିକ୍ଷକତା କରୁଛନ୍ତି, ଲେଖାଲେଖି କରୁଛନ୍ତି, ଅଭିନୟ ମଧ୍ୟ ମଝିରେ ମଝିରେ କରନ୍ତି, ତେବେ ଏତେ ଗୁଡ଼ିଏ କାମକୁ ଆପଣ ସମୟ କେମିତି ଦିଅନ୍ତି?
1: ସମୟ ହେଉଛି ଗୋଟିଏ ପାହାଚ ଯାହାକୁ ଆମେ ଚଢ଼ିଲେ ହିଁ ଜୀବନରେ ସଫଳତା ପାଇପାରିବା। ତେଣୁ ମୁଁ ନିଜ ଦୈନନ୍ଦିନ ଜୀବନକୁ ମୁଁ ପ୍ରପର ପ୍ଲାନିଂରେ କରେ। ଆସନ୍ତାକାଲି କ'ଣ କରିବି ମୁଁ ଆଜି ରାତିରେ ଶୋଇବା ପୂର୍ବରୁ କରେ, କି ଗୋଟେ ମେଜର କାମ ଅଛି ମୁଁ ତାକୁ ଡାଇରୀରେ ଲେଖେ। ତେଣୁ ନିର୍ଦ୍ଦିଷ୍ଟ କାମକୁ ନିର୍ଦ୍ଦିଷ୍ଟ ସମୟ ତାକୁ ମୁଁ ବାଣ୍ଟି ଦିଏ, ସମସ୍ତଙ୍କ ପାଇଁ 24 ଘଣ୍ଟା, କିନ୍ତୁ ଅଭ୍ୟାସରେ ଯଦି ଆମର ପଡ଼ିଯାଏ ତା ଆମକୁ ଅତି ସହଜ ହୁଏ। ଜୀବନ ଏକ ବୃହତ ସମ୍ଭାବନା, ଆମେ ଯଦି ଏଇ ଦୁର୍ଲଭ ଜୀବନକୁ ସମୟ ସହିତ ତାଳ ଦେଇକି ନିଜର ସ୍ୱପ୍ନକୁ ସାକାର କରିବା ତାହେଲେ ଆମେ ନିହାତି ଭାବେ ପରିଶ୍ରମ କରିବା।
0: ତେବେ ଆପଣଙ୍କର ପରିବାର କେତେ ଦୂର ଆପଣଙ୍କୁ ସହାୟତା ସହଯୋଗ ଦେଇ ଆସିଛନ୍ତି?
1: ମୁଁ ଯାହା ବି ହେଇଛି ସେଥିରେ ପରିବାର ବାପା ମା ମୋ ଭାଇ ଭଉଣୀଙ୍କର ନିହାତି ଭାବେ ସମ୍ପୂର୍ଣ୍ଣ ସହଯୋଗ ଅଛି, ଏବଂ ନିଃସର୍ତ୍ତ ଭଲ ପାଇବା ହିଁ ମୋତେ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଦେଇଛି ଏବଂ ପ୍ରୋତ୍ସାହନ ମଧ୍ୟ ଦେଇଛି।
0: ଆପଣ କହୁଥିଲେ ଯେ ଆପଣ ସବୁବେଳେ କିଛି ନା କିଛି କାମରେ ବ୍ୟସ୍ତ ଥାନ୍ତି, ତଥାପି ଆପଣଙ୍କୁ ଯେତେବେଳେ ଟିକେ ଖାଲି ସମୟ ମିଳେ ସେଇ ଖାଲି ସମୟକୁ ଆପଣ କେମିତି ବିତେଇଥାନ୍ତି?
1: ଯେଉଁ ଅବସର ମୋତେ ମିଳିଲା ସେତେବେଳେ ମୋର ଯେଉଁ ଅଧା ଥିବା କାମକୁ ମୁଁ ସବୁ କରେ, ଆଉ ନିଜର ଯେଉଁ ଲାଇବ୍ରେରୀ ଅଛି ସେଥିରେ ମୁଁ ପଢ଼େ। ତା ଛଡ଼ା ଗୋଟେ ଲୋକ ପାଖରେ ଗୋଟେ ସମାଜର ହଉ ପରିବାରର ହଉ ଯାହାର ଆବଶ୍ୟକତା ଅଛି ତାକୁ ମୋର ସମୟ ହଉ ଅର୍ଥ ହଉ ସେଠି ଯାଇକି ମୁଁ ନିଜେ ତା ପାଖରେ ଠିଆ ହେଇକି ବୁଝେ, ତାକୁ ମୁଁ ସାହାଯ୍ୟ କରେ। ଯେକୌଣସି ନିଡି ପିପୁଲକୁ ମୁଁ କହିପାରିବିନି ଏଇଟା ସମାଜ ସେବା, କିନ୍ତୁ ମୋ ପାଖରେ ଯେତେବେଳେ ଯୋଉ ସମ୍ଭାବନା ରହିଛି କାହାର କାମରେ ଲାଗିବା ପାଇଁ ମୁଁ ତାକୁ ହାତ ଛଡ଼ା କେବେ ବି କରେ ନା। ଆଉ ନିକଟରେ ଥିବା ବୃଦ୍ଧାଶ୍ରମ ସେଠିକି ମଧ୍ୟ ବେଳେବେଳେ ଯାଏ।
0: ଜଣେ ମଣିଷ କେମିତି ଏକା ସାଙ୍ଗରେ ନିଜ ଭିତରେ ଥିବା

0: ଅନେକ ଗୁଡ଼ିଏ ପ୍ରତିଭାକୁ ସମୟ ଦେଇପାରିବ ଏବଂ ତାକୁ ପରିପ୍ରକାଶ କରିପାରିବ।
1: ଗୋଟିଏ ଲୋକ ମଲ୍ଟି ଟ୍ୟାଲେଣ୍ଟେଡ୍ ହେଇପାରିବ, ନିଜର ପ୍ରତିଭାକୁ ବହୁଳ ଭାବେ ପରିପ୍ରକାଶ କରିପାରିବ। ପ୍ରଥମେ ନିଜ ପାଖରେ ଆମକୁ ଆବିଷ୍କାର କରିହେବ ମୋର ରୁଚି କ'ଣ, ମୁଁ କେଉଁ ଜିନିଷଟାକୁ ଭଲ ପାଉଛି ବା ମୁଁ କ'ଣଟେ କରିପାରିବି ସେଇଟାକୁ ଆମେ ଜାଣିବା। ତାପରେ ସେଇଥିରେ ଧ୍ୟାନସ୍ଥ ବା ତାପରେ ଯଦି ଗୋଟିଏ ଜିନିଷ କରି ଆମେ ଦକ୍ଷତା ହାସଲ କରିଗଲେ ତାପରେ ଆଉ ଗୋଟେ ସୋପାନ ଚଢ଼ିବାରେ କିଛି ଅସୁବିଧା ହେବ ନାହିଁ। କିନ୍ତୁ ପ୍ରଥମେ ଆମ ଭିତରେ ଗୋଟେ ଶିଷ୍ୟପଣ ବା ଛାତ୍ର ଭଳି ଶିଖିବା ଜାଣିବା ପାଇଁ ମନୋବୃତ୍ତି ରଖିବାକୁ ପଡ଼ିବ। ଯଦି ଆମେ ସବୁବେଳେ ଫ୍ଲେକ୍ସିବୁଲ ହେବା ଆମେ ନିଜେ ଶିଖିବା ପାଇଁ ଜାଣିବା ପାଇଁ, ତେଣେ ସବୁ ଅସମ୍ଭବ କାମକୁ କରିପାରିବା ଆଉ କଠିନ ପରିଶ୍ରମ ପାଖରେ ସବୁକିଛି ହାର ମାନିଯିବ ଏବଂ ସଫଳତା ନିଶ୍ଚୟ ତୁମ ପାଦ ଛୁଇଁବ। ପରିଶେଷରେ ଏତିକି କହିବି, ଆମେ ଯେଉଁ ପଦପଦବୀରେ ଥାଉ ନା କାହିଁକି ଆମେ ପ୍ରଥମେ ମଣିଷ, ନିଜର ଯେତେ ବ୍ୟସ୍ତତା ଥିଲେ ମଧ୍ୟ ଆମେ ଗୋଟେ ସମ୍ବେଦନଶୀଳ ମଣିଷ ହୋଇ ସମାଜରେ ବାସ କରିବା ଏବଂ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଚିନ୍ତା କରିବା ଏବଂ ଆଗଭର ହେବା ଉଚିତ।
0: ସତରେ ଜଣେ ମଣିଷ ଚାହିଁଲେ ଏକା ସାଙ୍ଗରେ ଅନେକ କାମ କରିପାରିବ, ତା ଭିତରେ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିପାରିବ। ତେବେ ଏଥିପାଇଁ ଦରକାର ଟିକେ ଆନ୍ତରିକତା ଆଉ ପରିଶ୍ରମ। ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ, ଆପଣଙ୍କର ଜୀବନ ଅନୁଭୂତିର ଅନେକ କଥା ଆମ ସାଙ୍ଗେ ବାଣ୍ଟିଲେ। ଯେଉଁମାନେ ଏ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ ଆପଣଙ୍କ କଥାରୁ କିଛି ପ୍ରେରଣା ପାଇଥିବେ ବୋଲି ଆମେ ଆଶା କରୁଛୁ। ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ସେମାନେ ପ୍ରକାଶ କରିବା ପାଇଁ କି ନିଶ୍ଚୟ ଚେଷ୍ଟା କରିବେ ବୋଲି ମଧ୍ୟ ଆମେ ଆଶା କରୁଛୁ। ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ଆଜିର ଆଳାପ କାର୍ଯ୍ୟକ୍ରମରେ ଶୁଣିଲେ ଅନସୂୟା ମହାପାତ୍ରଙ୍କ ସହ ସାକ୍ଷାତକାର। ହଁ, ଆଗ୍ରହ, ଇଚ୍ଛାଶକ୍ତି, ନିଷ୍ଠା, ନିରନ୍ତର ଉଦ୍ୟମ, କଠିନ ପରିଶ୍ରମ ଆଉ ଆତ୍ମବିଶ୍ୱାସ ହିଁ ମଣିଷକୁ ତାର ଲକ୍ଷ୍ୟ ପଥରେ ଆଗେଇ ଯିବା ପାଇଁ ଯେ ସାହସ ଦେଇଥାଏ ତା ନୁହେଁ, ତାକୁ ତା ଜୀବନରେ ସଫଳତା ମଧ୍ୟ ଆଣିଦେଇଥାଏ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛି। ମୁଁ ନିର୍ମାଲ୍ୟ, ନମସ୍କାର।

0: ନାରୀ ମହଲ ଏତିକିରେ ଶେଷ ହେଲା।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
0: ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ, ଆଜି ଅପରାହ୍ନ 5ଟାରେ ଶୁଣିବେ ସ୍ମୃତିର ପାହାଚରେ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ସହିତ ସାକ୍ଷାତକାରର ପ୍ରଥମ ଭାଗ। ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତରେ ଗଲେ ରାଷ୍ଟ୍ରପତି, ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଗସ୍ତ ଅବସରରେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ, ଗୃହ ସୁପରିଚାଳନା ଲକ୍ଷ୍ୟ ନେଇ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି। ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କଲେ PV ସିନ୍ଧୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ହେବ ଫାଇନାଲ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ମାଲଡୋଭାରେ ପହଞ୍ଚବେ। ମାଲଡୋଭାକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେଉଛି ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ମାଇୟା ସନ୍ଧୁଙ୍କ ସହ ପ୍ରତିନିଧି ମଣ୍ଡଳୀ ସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ।

0: ସଂସଦର ସଭାପତି ଇଗୋର ଗ୍ରୋସୁଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତୀୟ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ସେଠାକାର ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ 22 ତାରିଖ ରାଷ୍ଟ୍ରପତି ଉତ୍ତର ମାସିଡୋନିଆକୁ ଯିବେ। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଉତ୍ତର ମାସିଡୋନିଆକୁ ଏହା ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ସିଲଜାନଭସ୍କା ଡାଭାକୁଫଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେଠାକାର ପ୍ରଧାନମନ୍ତ୍ରୀ ଏବଂ ସଂସଦର ସଭାପତିଙ୍କୁ ମଧ୍ୟ ରାଷ୍ଟ୍ରପତି ଭେଟିବା ସହ ଉତ୍ତର ମାସିଡୋନିଆ ସାଂସଦକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। କୃଷି, ଔଷଧ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତିବିଦ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଉଭୟ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 23-25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ରୋମାନିଆ ଗସ୍ତରେ ଯିବେ। 3 ଦଶନ୍ଧିରୁ ଅଧିକ ସମୟ ପରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହି ଦକ୍ଷିଣ ପୂର୍ବ ୟୁରୋପୀୟ ଦେଶକୁ ପ୍ରଥମ ଗସ୍ତ ହେବ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ସେଠାକାର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ, ସିନେଟ୍ର ଅଧ୍ୟକ୍ଷ ଏବଂ ରୋମାନିଆ ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ସେଠାକାର ଏକ ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ମିଳନୀକୁ ରାଷ୍ଟ୍ରପତି ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟ ସଦସ୍ୟଙ୍କ ସହ ମତ ବିନିମୟ କରିବେ। ସଂସଦର ଆଗାମୀ ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେଉଛି। ଅଧିବେଶନର ଅବ୍ୟବହିତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଅନୁଷ୍ଠିତ ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଏବଂ ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଆରମ୍ଭରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରତିବାଦ ସ୍ୱରୂପ ବୈଠକକୁ ବର୍ଜନ କରାଯାଇଥିଲା। ତେବେ କିଛି ସମୟ ପରେ କଂଗ୍ରେସ ସାଂସଦ ଜୟରାମ ରମେଶ, ସିପିଆଇଏମ୍ ନେତା ଜନ୍ ବ୍ରିଟ୍ରାସ୍, ଜେଏମ୍ଏମ୍ର ମହୁମା ମାଝି ଏବଂ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରୀ ସମେତ ବିରୋଧୀ ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବା ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ବୈଠକ ମାଧ୍ୟମରେ ସରକାର ଆଗାମୀ ମୌସୁମୀ ଅଧିବେଶନରେ ସଂସଦର ଉଭୟ ଗୃହକୁ ସୁଚାରୁରୂପେ ସମ୍ପାଦନ ପାଇଁ ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳଙ୍କର ସହଯୋଗ କାମନା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି,
1: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें और हम भी विपक्ष के बात सुनेंगे और विपक्ष भी हमारे बात।
0: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀରେ ଜଞ୍ଜିବରର ରାଷ୍ଟ୍ରପତି ତଥା ମିଳିତ ଗଣରାଜ୍ୟ ତାଞ୍ଜାନିଆ ଓ ରେଭଲ୍ୟୁସନାରୀ ପରିଷଦର ଅଧ୍ୟକ୍ଷ ଡକ୍ଟର ହୁସେନ ଅଲି ମୁଇନୁମୁଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟଙ୍କ ମଧ୍ୟରେ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ଜଳଯୋଗାଣ, ସ୍ୱାସ୍ଥ୍ୟ, କୃତ୍ରିମ ବୁଦ୍ଧିମତା, ଡିଜିଟାଲ୍ ଏବଂ ଅନ୍ୟାନ୍ୟ ପ୍ରାଥମିକ କ୍ଷେତ୍ରଗୁଡ଼ିକ ଉପରେ ସହଯୋଗ ବିସ୍ତାର ନେଇ ମତ ବିନିମୟ ହୋଇଛି। ଜାଞ୍ଜିରୋଭର୍ସ୍ଥିତ ଆଇଆଇଟି ମାଡ୍ରାସ୍ର କ୍ୟାମ୍ପସ୍, ଘନିଷ୍ଠ ସହଭାଗିତା ଏବଂ ଆଫ୍ରିକାରେ ଶିକ୍ଷା ଓ ବିକାଶକୁ ପ୍ରାଥମିକତା ପ୍ରଦାନ ନେଇ ଭାରତର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଜାଞ୍ଜିବର ହେଉଛି ତାଞ୍ଜାନିଆର ଏକ ଅର୍ଦ୍ଧସ୍ୱାୟତ୍ତ ଅଞ୍ଚଳ। ଏହାର ନିଜସ୍ୱ ସମ୍ଭିଧାନ, ରାଷ୍ଟ୍ରପତି, ପ୍ରତିନିଧି ସଭା ଏବଂ ପତାକା ରହିଛି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଆଜି ଦେଶବ୍ୟାପୀ ତାଙ୍କ ମହାନ୍ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ମଙ୍ଗଲ ପାଣ୍ଡେଙ୍କ ସାହସ ଓ ସର୍ବୋଚ୍ଚ ବଳିଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ୱିତ କରୁଛି। ତାଙ୍କର ଦେଶଭକ୍ତି ଓ ବୀରତ୍ୱ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ମଙ୍ଗଲ ପାଣ୍ଡେ ଭାରତକୁ ଇଂରେଜ ଶାସନର ଅତ୍ୟାଚାର ଓ ଅନ୍ୟାୟ ବିରୋଧରେ ମୁକ୍ତ କରିବା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ତାଙ୍କର ବଳିଦାନ ଭାରତର ସ୍ୱାଧୀନତା ସଂଗ୍ରାମକୁ ଗତି ଦେଇଥିଲା ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ମଙ୍ଗଲ ପାଣ୍ଡେଙ୍କ ବଳିଦାନ ଓ ସାହସ ଦେଶ ପ୍ରତି ସମର୍ପଣ ଆଗାମୀ ପିଢ଼ିକୁ ଦେଶର ସେବା କରିବା ପାଇଁ ପ୍ରେରଣା ଯୋଗାଇବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ସଣ୍ଡେ ଅନ୍ ସାଇକେଲ୍ର 82ତମ ସଂସ୍କରଣରେ ଯୋଗ ଦେଇଛନ୍ତି। ଏ କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଗଣମାଧ୍ୟମ ସହ ଆଲୋଚନା ବେଳେ ଡକ୍ଟର ମାଣ୍ଡଭ୍ୟ କହିଛନ୍ତି, ଏହି ସ୍ୱାସ୍ଥ୍ୟକର୍ମୀମାନେ ଦେଶର 15,000

ଅଧିକ ସ୍ଥାନରେ ସାଇକେଲ ଚଳାଇ ଅଭିଯାନରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଣ୍ଡେ ଅନ୍ ସାଇକେଲ ଅଭିଯାନକୁ ଅଧିକ ସୁଦୃଢ଼ କରିଛି। ସେ କହିଛନ୍ତି ଏହି ପଦକ୍ଷେପ ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧର ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରୁଛି। ମନ୍ତ୍ରୀ କହିଛନ୍ତି ସାଇକେଲ ଚଳାଇବା ଏକ ଛୋଟ ପ୍ରୟାସ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ସୁଫଳ ଆଣିଥାଏ। ପ୍ରତି ରବିବାର ସାଇକେଲ ଚଳାଇବା ପାଇଁ ଏକ ଘଣ୍ଟା ସମୟ ଦେବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। ଏଭଳି ଅଭ୍ୟାସ ଜନସାଧାରଣଙ୍କୁ ସୁସ୍ଥ ରଖିବା ସହ ପ୍ରଦୂଷଣ ହ୍ରାସ କରିବା ଏବଂ ଦେଶର ଇନ୍ଧନ ସଞ୍ଚୟ କରିବାରେ ଯୋଗଦାନ ଦେଇଥାଏ। ଲଦାଖର କାର୍ଗିଲ୍ ଜିଲ୍ଲା ଅନ୍ତର୍ଗତ ସାଙ୍କୁ ସବ୍ ଡିଭିଜନର ସଂଗ୍ରହ ଗ୍ରାମରେ ଗତକାଲି ଆକସ୍ମିକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। କାର୍ଗିଲ୍ ଜନ୍ସ୍କର୍ ଜାତୀୟ ରାଜପଥ NH-301ରେ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତେବେ କୌଣସି ଜୀବନହାନୀ ନେଇ ଏପର୍ଯ୍ୟନ୍ତ ଖବର ହସ୍ତଗତ ହୋଇନଥିବା ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ସଡ଼କ ଯୋଗାଯୋଗ ନେଇ ପାଗ ପରିସ୍ଥିତି ଏବଂ ସୁରକ୍ଷା ସ୍ଥିତି ନେଇ ସମୀକ୍ଷା କରାଯାଉଛି। ସ୍ଥାନୀୟ ଅଧିବାସୀ ଏବଂ ପର୍ଯ୍ୟଟକଙ୍କୁ ପ୍ରଭାବିତ ଅଞ୍ଚଳରେ ଯାତାୟତ ନ କରିବାକୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ସ୍ଥାନରେ ତ୍ୱରିତ ପ୍ରତିକ୍ରିୟା ବାହିନୀଙ୍କୁ ନିୟୋଜିତ କରାଯାଇଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜମ୍ମୁ ଓ କାଶ୍ମୀରର କଟ୍ରା ଏବଂ ତ୍ରିକୁଟ ପାହାଡ଼ରେ ପ୍ରତିକୂଳ ପାଗ ଯୋଗୁଁ ଶ୍ରୀ ମାତା ବୈଷ୍ଣବଦେବୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଆକାଶବାଣୀ ଜମ୍ମୁ ପ୍ରତିନିଧିଙ୍କ ରିପୋର୍ଟ ଅନୁସାରେ ପ୍ରତିକୂଳ ପାଗ ମଧ୍ୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତୀର୍ଥଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ଯାତ୍ରା ପୁନଃ ଆରମ୍ଭ ନେଇ ତୀର୍ଥଯାତ୍ରୀଙ୍କୁ ସରକାରୀ ଚ୍ୟାନେଲ ମାଧ୍ୟମରେ ଅବଗତ କରାଯିବ। କର୍ତ୍ତୃପକ୍ଷ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଭେଞ୍ଜୁଆଲା ଭୂମିକମ୍ପ ପରେ ମୃତ୍ୟୁ ସଂଖ୍ୟା 5119କୁ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ସେଠାରେ ପୁନରୁଦ୍ଧାର ଓ ପୁନଃ ନିର୍ମାଣ ନେଇ 346 ନିୟୁତ ଆମେରିକୀୟ ଡଲାରର ଜରୁରୀକାଳୀନ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଗତମାସରେ ଭେଞ୍ଜୁଆଲାରେ ଲଗାତାର 7.2 ଏବଂ 7.5 ତୀବ୍ରତାର ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିଲା। ଭାରତର ଦୁଇଥର ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ ହାସଲ କରିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟାଡ୍ମିଣ୍ଟନ ଖେଳାଳି। ଫାଇନାଲ୍ ମ୍ୟାଚ୍ରେ ସିନ୍ଧୁ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ତିନିଥର ବିଶ୍ୱ ଟାଇଟଲ ବିଜେତା ଆଗାନେ ୟାମାଗୁଚିଙ୍କୁ ସିଧାସଳଖ 21-17 ଏବଂ 21-17 ପଏଣ୍ଟରେ ପରାସ୍ତ କରିଥିଲେ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ଖେଳାଯିବ। ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଚଳିତଥରର ଟାଇଟଲ ହାସଲ ପାଇଁ ଆର୍ଜେଣ୍ଟିନା ଓ ସ୍ୱେନ୍ ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 12:30ରେ ଏହି ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ଇଂଲଣ୍ଡ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଛି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଲଣ୍ଡନର ଲର୍ଡସ୍ଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 3:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତରେ ଗଲେ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଗସ୍ତ ଅବସରରେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ, ଗୃହ ସୁପରିଚାଳନା ଲକ୍ଷ୍ୟ ନେଇ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କର ଶ୍ରଦ୍ଧାଞ୍ଜଳି। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ ହାସଲ କଲେ ପିଭି ସିନ୍ଧୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ୱେନ୍ ମଧ୍ୟରେ ଅନୁଷ୍ଠିତ ହେବ ଫାଇନାଲ୍ ମ୍ୟାଚ୍।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମଭିତ୍ତିରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ବନକ ଲାଗି ନୀତି ପାଇଁ ରାତି 9-6 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ମୌସୁମୀ ଅଧିବେଶନ ପୂର୍ବରୁ ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ଶ୍ରୀଜୀଉଙ୍କ ଆଜି ହେଉଛି ରତ୍ନ ଅଳଙ୍କାର ଗଣତି ମଣତି ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର 7ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଶୃଙ୍ଖଳିତ ନୀତିକାନ୍ତି ସହ ଆଜିଠାରୁ ଆଡ଼ପ ଅବଢ଼ା ମିଳୁଛି। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯାଉଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳାଳତୀ, ମଇଲମ, ତଡ଼ପ ଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଇତ୍ୟାଦି କରାଯିବ। ଆସନ୍ତାକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଆପାତତଃ ରାତ୍ର 9:00 ବିଳମ୍ବିତ ରାତ୍ର 3:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ। ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 13 ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ବିଭିନ୍ନ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଧେୟକ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଧେୟକ, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଧେୟକ, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଧେୟକ ଏବଂ FCRA ଓ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଧେୟକ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ଆୟୋଜିତ ସଣ୍ଡେଜ୍ ଅନ୍ ସାଇକେଲ୍ର 82ତମ ସଂସ୍କରଣରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଡକ୍ଟର ମାଣ୍ଡବ୍ୟ କହିଛନ୍ତି ଏହି ପଦକ୍ଷେପ ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧର ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରୁଛି। ସାଇକେଲ୍ ଚଲାଇବା ଏକ ଛୋଟ ପ୍ରୟାସ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ହିତକର। ପ୍ରତି ରବିବାର ସାଇକେଲ ଚଳାଇବା ପାଇଁ 1 ଘଣ୍ଟା ସମୟ ଦେବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଏଭଳି ଅଭ୍ୟାସ ଜନସାଧାରଣଙ୍କୁ ସୁସ୍ଥ ରଖିବା ସହ ପ୍ରଦୂଷଣ ହ୍ରାସ କରିବା ଏବଂ ଦେଶର ଇନ୍ଧନ ସଞ୍ଚୟ କରିବାରେ ଯୋଗଦାନ କରିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକରୁ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି ଆଜି ଅନୁଷ୍ଠିତ ହେଉଛି। ଗଣତି ମଣତି କାର୍ଯ୍ୟରେ ନିୟୋଜିତ ଏକ ଟିମ୍ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଛନ୍ତି। ଶ୍ରୀବିଗ୍ରହଙ୍କର ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନପୂର୍ଣ୍ଣମୀ ଅବସରରେ ଓଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ଆଜି କରାଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାପ୍ରଭୁଙ୍କ ରାହୁରେଖା, ଝୋବା, ସୁନାଚିତା, ରୂପାରସିକ, ସୁନାଥଣ୍ଟିଆର ଗଣତି ମଣତି କାର୍ଯ୍ୟ ସହିତ 3D ସ୍କାନିଂ କରାଯିବ। ଭିତର ରତ୍ନଭଣ୍ଡାରେ ଗଚ୍ଛିତ ଅବଶିଷ୍ଟ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ତାରିଖ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର କରାଯିବ ବୋଲି ଜଣାପଡ଼ିଛି। ଗଣତି ମଣତି ସମ୍ପର୍କରେ ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି,
1: 13ତମ ଦିବସର ଇନଭେଣ୍ଟରାଇଜେସନ ସମ୍ପୂର୍ଣ୍ଣ କରିଥିଲେ। ଚଳନ୍ତି ଭଣ୍ଡାରର ଗଣତି ମଣତି କରାଯାଇଥିଲା, ବାହାର ଭଣ୍ଡାରର ମଧ୍ୟ ଗଣତି ମଣତି କରାଯାଇଥିଲା, ତାପରେ ଆମେ ଭିତର ଭଣ୍ଡାରର ମଧ୍ୟ ଗଣତି ମଣତି ଆରମ୍ଭ କରିଦେଇଛୁ। କେବଳ ଚିତା ଲାଗି ଗୋଟିଏ ଅଳଙ୍କାର ଯୋଉଟାକି ରହିବ, ଉପଲବ୍ଧି ରହିବ, ସେଟା ଚିତ ଅମାବାସ୍ୟା ଦିନ ପିନ୍ଧାଯିବ, କିନ୍ତୁ ସରକାର ଯେହେତୁ ଆମକୁ ସ୍ପେଶାଲ ପରମିସନ ଦେଇଛନ୍ତି, ଏଇଟା ଆମେ ଆଜି 14ତମ ଦିବସ ଇନଭେଣ୍ଟରାଇଜେସନରେ ପ୍ରବେଶ କରିବୁ।
0: ମହାପ୍ରଭୁଙ୍କ ନୀତି ବହୁଳତା କାରଣରୁ ମେ 23 ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରର ଗଣତି କାର୍ଯ୍ୟ ସ୍ଥଗିତ ରହିଥିଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଆଜି ଦେଶବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

1857 ମସିହା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟକ ମଙ୍ଗଳ ପାଣ୍ଡେ ଅସୀମ ସାହସ ଓ ଦେଶପ୍ରେମର ପ୍ରତୀକ। ସ୍ୱଦେଶର ସ୍ୱାଭିମାନ ରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ପ୍ରଥମ ବିଦ୍ରୋହର ବହ୍ନି ମଙ୍ଗଳ ପାଣ୍ଡେ ପ୍ରଜ୍ୱଳିତ କରିଥିଲେ। ଏହି ମହାନ ବିପ୍ଳବୀଙ୍କ ବଳିଦାନ ଇତିହାସର ପୃଷ୍ଠାରେ ସଦାସର୍ବଦା ଅମର ହୋଇ ରହିବ। ଦେଶମାତୃକାର ସେବାରେ ତାଙ୍କର ତ୍ୟାଗ ଓ ନିଷ୍ଠା ପ୍ରତିଟି ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଭାବନା ଜାଗ୍ରତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ତାଙ୍କ ସାହସ ଓ ସର୍ବୋଚ୍ଚ ବଳିଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ୱିତ କରୁଛି। ତାଙ୍କର ଦେଶଭକ୍ତି ଓ ବୀରତ୍ୱ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ତାଙ୍କ ନିର୍ଭୀକତା, ଅଦମ୍ୟ ଦେଶପ୍ରେମ ଓ ଅଟଳ ସମର୍ପଣ ଅସଂଖ୍ୟ ଦେଶଭକ୍ତଙ୍କୁ ପ୍ରେରଣା ଯୋଗାଇଥିଲା। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ସଞ୍ଜୟ ମହାପାତ୍ର ଏଥିରେ ଯୋଗଦେଇ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ନିମନ୍ତେ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା, ପରିବେଶ ସଫା, ପାଣି ଜମୁଥିବା ସ୍ଥାନ ଅନୁଧ୍ୟାନ ଉପରେ ଗୁରୁତ୍ୱ ଦେଇଥିଲେ। ଜ୍ୱର ହେଲେ ମୁଖ୍ୟ ଚିକିତ୍ସାଳୟରେ ରକ୍ତ ପରୀକ୍ଷା କରିବା ସହିତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ ପାଇଁ ସେ ପରାମର୍ଶ ଦେଇଛନ୍ତି। ମ୍ୟାଲେରିଆକୁ ରୋକିବା ପାଇଁ ଗତ ମେ ମାସରେ ସର୍ଭେ କରାଯାଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଉପସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧ ମହଜୁଦ ଥିବାବେଳେ ଆଶାକର୍ମୀଙ୍କ ପାଖରେ ମ୍ୟାଲେରିଆ ଟେଷ୍ଟ କିଟ୍ ରହିଥିବା ନେଇ ଶ୍ରୀ ମହାପାତ୍ର କହିଛନ୍ତି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଦେବଦର୍ଶନ ଆରମ୍ଭ ହୋଇଛି। ସକାଳୁ ବିଭିନ୍ନ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ନ 1:30 ଆଡ଼ପ ଅଭଡ଼ା ବାହାରିଛି। ଆଡ଼ପ ମଣ୍ଡପରେ ଚତୁର୍ଦ୍ଧ ମୂର୍ତ୍ତିଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଆସନ୍ତାକାଲି ବିଳମ୍ବିତ ରାତିରେ ହେରାପଞ୍ଚମୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର 80 ବେସରକାରୀ ଅନୁଦାନପ୍ରାପ୍ତ ସ୍ନାତକ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି ସୁଦ୍ଧା ନୂଆ ନିଯୁକ୍ତି ହୋଇଥିବା ଅଧ୍ୟକ୍ଷମାନଙ୍କୁ ନିଜର କାର୍ଯ୍ୟସ୍ଥଳୀରେ ଯୋଗଦେବା ପାଇଁ କୁହାଯାଇଛି। ଭଦ୍ରକ ଜିଲ୍ଲା ପୁରୁଣା ବଜାର ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ନାରୀ ଆତ୍ମରକ୍ଷା, ଆତ୍ମନିର୍ଭରଶୀଳତା ଓ ସଶକ୍ତିକରଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର 5000 ଉର୍ଦ୍ଧ୍ୱ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ସରକାରଙ୍କ ଉଲ୍ଲାସ ଯୋଜନା ଅଭିଯାନରେ ସେମାନଙ୍କୁ ପଞ୍ଜିକୃତ କରାଯିବା ସହ ଉଚ୍ଚଶିକ୍ଷାର ସୁଯୋଗ ପ୍ରଦାନ କରାଯିବ। ଏଥିରେ ବ୍ଲକର 195 ଜଣ ଶିକ୍ଷକ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ଶିକ୍ଷକଙ୍କୁ ନିଜ ଅଞ୍ଚଳର ଅତିକମ୍ରେ 10 ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ପଞ୍ଜିକରଣ କରାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାସ ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନ୍ଏସିରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରକଳ୍ପ ସମ୍ପର୍କିତ ସମସ୍ତ ସୂଚନା ସମ୍ବଳିତ ଫଳକ ସ୍ଥାପନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ପିଏମ୍ଏୱାଇ 2.0 ଅଧୀନରେ 3 ଏନ୍ଏସିରେ ମୋଟ 826 ଘର ମଞ୍ଜୁର କରାଯାଇଛି। ନିର୍ମାଣାଧୀନ ଘରଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଆସନ୍ତା ମାସ 15 ସୁଦ୍ଧା ହିତାଧିକାରୀଙ୍କ ଗୃହ ପ୍ରବେଶ ନିଶ୍ଚିତ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ସପ୍ତାହ 24 ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ମଧ୍ୟରେ ନୟାଗଡ଼ ଜିଲ୍ଲାର ଭାପୁରରେ ସର୍ବାଧିକ 98.3 mm ବର୍ଷା ରେକର୍ଡ କରାଯାଇଛି। ଚଳିତ ମୌସୁମୀ ଋତୁରେ ଜୁନ୍ 1 ଆଜି ସୁଦ୍ଧା ରାଜ୍ୟରେ ହାରାହାରି 463.8 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 14% ଅଧିକ। ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 611.97 ଫୁଟ ରହିଛି। 4 ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 1,64,009 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 91,788 ଘନଫୁଟ ଜଳ ନିଷ୍କାସିତ ହେଉଛି। ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ବନକଲାଗି ନୀତି ପାଇଁ 9:00-6:00 ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ମୌସୁମୀ ଅଧିବେଶନ ପୂର୍ବରୁ ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ଶ୍ରୀଜୀଉଙ୍କ ଆଜି ହେଉଛି ରତ୍ନ ଅଳଙ୍କାର ଗଣତି ମଣତି ଏବଂ ଲଘୁଚାପ ପ୍ରଭାବରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: नमस्कार।
1: ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା। ପ୍ରଚାର କରୁଛୁ କେତୋଟି ଭକ୍ତି ଗୀତ। ଆଜି ସନ୍ଧ୍ୟାରେ ଭକ୍ତି ଗୀତ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଉଛନ୍ତି ଲକ୍ଷ୍ମୀକାନ୍ତ ପଣ୍ଡିତ। ଶିଳ୍ପୀଙ୍କ କଣ୍ଠରେ ନରେନ୍ଦ୍ର ବେହେରାଙ୍କ ରଚନା।

ଭକ୍ତିଗୀତ କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ହେଉଛନ୍ତି ଲକ୍ଷ୍ମୀକାନ୍ତ ପାଲିତ ଏବଂ ସାଥୀ ଗୀତ ନରେନ୍ଦ୍ର ବେହେରା।

ଭକ୍ତିଗୀତର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ପାଇଁ ଏତିକି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ବବୁଲ ସୁପ୍ରିୟ, ଶିଳ୍ପୀଙ୍କ କଣ୍ଠରେ ନିଜାମଙ୍କ ରଚନା।

ସୁଭାଷ ଦାସଙ୍କ କଣ୍ଠରେ କାର୍ଯ୍ୟକ୍ରମର ଶେଷ ଓଡ଼ିଆ ଆଲବମ୍ ଗୀତଟିଏ, ଶିଳ୍ପୀଙ୍କ କଣ୍ଠରେ ମହମ୍ମଦ ନିଜାମଙ୍କ ରଚନା।

ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ। ଶ୍ରୋତା ବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15ରୁ ସକାଳ 9 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମ ହିନ୍ଦୀ ବା ଓଡ଼ିଆ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ। ଆପଣମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ପସନ୍ଦର ଚଳଚ୍ଚିତ୍ର ଗୀତକୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଥିଲେ ପ୍ରତ୍ୟେକ ବୁଧବାର ଅପରାହ୍ନ 4:00ରୁ ଅପରାହ୍ନ 5:00 ମଧ୍ୟରେ ଆମକୁ ଟେଲିଫୋନ୍ କରିବାକୁ ଅନୁରୋଧ। ଆମର ଟେଲିଫୋନ୍ ନମ୍ବରଟି ହେଉଛି 0679225415। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛି 0679225415।

ମ୍ୟାଲେରିଆ ନ ହେବାର ଉପାୟ ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୁଅନ୍ତୁ। ଗର୍ଭବତୀ ଓ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ସିଞ୍ଚନ ପାଇଁ ସିଞ୍ଚନ କର୍ମୀକୁ ସହଯୋଗ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପା ପୋଛା ଇତ୍ୟାଦି କରନ୍ତୁ ନାହିଁ। ଜ୍ୱର ହେଲେ ଅତିଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶା ବଂଶବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଶୁଣିଲି କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ। ଉପସ୍ଥାପନରେ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବିଧିରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ବନକ ଲାଗି ନୀତି ପାଇଁ ରାତି 9ଟାରୁ 6 ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆଜି ପାଇଁ ଶେଷ। ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ ଏବଂ ତାସ୍କେଣ୍ଟରେ ଅନୁଷ୍ଠିତ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତକୁ ସ୍ୱର୍ଣ୍ଣ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଶୃଙ୍ଖଳିତ ନୀତିକାନ୍ତି ସହ ଆଜିଠାରୁ ଆଡ଼ପ ଅଭଡ଼ା ମିଳୁଛି। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯାଉଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପଲାଗି, ଅବକାଶ, ବେଶ, ଗୋପାଳ ବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଆଦି କରାଯାଉଛି। ଆସନ୍ତାକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଏଥିରେ କାଳିଆ ଠାକୁରଙ୍କୁ ଶ୍ରୀମନ୍ଦିରରେ ନ ପାଇ ଆଡ଼ପ ମଣ୍ଡପରୁ ଫେରାଇ ଆଣିବା ପାଇଁ ରଥଯାତ୍ରାର ପଞ୍ଚମ ଦିବସରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ମହାଲକ୍ଷ୍ମୀ ଗୁଣ୍ଡିଚା ଘର ଯାତ୍ରା କରିବାର ପରମ୍ପରା ରହିଛି। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ରାତ୍ର 9 ଘଟିକାରୁ ବିଳମ୍ବିତ ରାତ୍ରି 3 ଘଣ୍ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କର ମାର୍ଗଦର୍ଶିକା ଅନୁଯାୟୀ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆଜି ପାଇଁ ଶେଷ ହୋଇଛି। ପୂର୍ବାହ୍ନ 11:30ରୁ ପ୍ରାୟ 2:27 ପର୍ଯ୍ୟନ୍ତ ଅଳଙ୍କାର ଗଣତି ମଣତି କରାଯାଇଥିବାବେଳେ ମହାପ୍ରଭୁଙ୍କ 9ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଓ ମେଳକ କାର୍ଯ୍ୟ କରାଯାଇଥିଲା। ସମସ୍ତ ଅଳଙ୍କାରର ଓଜନ ମାପ ପରେ 3D ଗ୍ରାଫିଂ ଏବଂ ଭିଡ଼ିଓଗ୍ରାଫି ସହ ରତ୍ନ ବିଶାରଦମାନଙ୍କ ଦ୍ୱାରା ମୂଲ୍ୟବାନ ରତ୍ନଗୁଡ଼ିକର ଚିହ୍ନଟ କରାଯାଇଥିଲା। ତେବେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଝୋବାକଣ୍ଠି ଅଳଙ୍କାରର ଗଣତି ଓ ମେଳକ ହୋଇପାରିନାହିଁ। ସ୍ନାନ ପୂର୍ଣ୍ଣିମା ପରେ ରାହୁ, ରେଖା, ଚିତା, ଅଣ୍ଟାପଟି ଓଲାଗି ହୋଇଥିବାବେଳେ ନୀଳାଦ୍ରୀ ବିଜେ ପୂର୍ବରୁ ଏହି ଅଳଙ୍କାର ସବୁର ଗଣତି ମଣତି ହୋଇଛି। ଗଣତି କାର୍ଯ୍ୟ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି,
1: ଗତ ଦେବସ୍ନାନ ପୂର୍ଣ୍ଣିମାରେ ଯାହା ଓଲାଗି ହେଇକି ଥିଲା ତାର ଆଜି ଗଣତି ପ୍ରକ୍ରିୟା ହେଲା ଏବଂ ଗଣତି ପରେ ତାକୁ ମଣତି କରି ଆମେ ଭଣ୍ଡାର ମେକଅପ୍ ସେବକମାନଙ୍କ ଜିମା ମଧ୍ୟ ଦେଲୁ। ସେଥିରେ ବିଶେଷ କରି ରତ୍ନ ଖଚିତ ଚିତା 3ଟି ବାଡ଼ର ଚିତାର ଆଜି ଓଜନ ମାପ, ତାର ଯାହା ଫଟୋଗ୍ରାଫି, ଭିଡ଼ିଓଗ୍ରାଫି, 3D ମ୍ୟାପିଂ ସହିତ ଯେତେ ବି ରତ୍ନ ଖଚିତ ହେଇଛି ସେହି ଚିତା ଗୁଡ଼ିକରେ ତାର ରତ୍ନ ବିଶାରଦ ଅଛନ୍ତି ବା ଜେମୋଲୋଜିଷ୍ଟ ଅଛନ୍ତି, ତାର ସେ ଚିହ୍ନଟ କଲେ, ତାର ପୂର୍ଣ୍ଣତାର ସହିତ ତାକୁ କରାଗଲା। ଖୁସିର କଥା 78 ତାଲିକାରେ ଯାହା ବି ବର୍ଣ୍ଣିତ ହେଇଛି ସେହି ହିସାବରେ ତାହା ମେଳକ ମଧ୍ୟ ହେଲା।
0: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ତକତପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗ ଦେଇଛନ୍ତି। ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମ୍ମିଳନୀରେ ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି ସମ୍ମିଳନୀ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ, ନେତୃତ୍ୱ ବିକାଶ ଓ ସଶକ୍ତିକରଣକୁ ଅଧିକ ଗତିଶୀଳ କରିବ। ଏହାସହ ସୁଭଦ୍ରା ଶକ୍ତିକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଲକ୍ଷପତି ଦିଦି ସହାୟିକାମାନଙ୍କ ସହିତ ଆଲୋଚନା କରିଛନ୍ତି। ଏଥିରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ବ୍ଲକସ୍ତରୀୟ ଫେଡେରେସନର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ରାଇରଙ୍ଗପୁର ଓ ବାରିପଦା ସାରସପଣାର ବିଧାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଉପକୂଳ ଦେଇ 160 କିଲୋମିଟର ଦୀର୍ଘ ରାମେଶ୍ୱର ପାରାଦୀପ ଜାତୀୟ ରାଜପଥ ନିର୍ମାଣ ହେବ। ଏଥିନିମନ୍ତେ 8,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ରାମେଶ୍ୱର ପାରାଦୀପ ରାଜପଥ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଅତିକ୍ରମ କରିବ। ରାଜ୍ୟର ଉପକୂଳ ଅଞ୍ଚଳରେ ସାଂସ୍କୃତିକ, ଧାର୍ମିକ, ପର୍ଯ୍ୟଟନ ଏବଂ ଅର୍ଥନୈତିକ କ୍ଷେତ୍ରଗୁଡ଼ିକ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି

ପ୍ରକଳ୍ପ ମାଧ୍ୟମରେ ଓଡ଼ିଶା ଉପକୂଳ ଅଞ୍ଚଳର ସଡ଼କ ଭିତ୍ତିଭୂମିର ଉନ୍ନତି କରାଯିବା ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ଆଜି ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ, ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡାଙ୍କ ସମେତ ଅନ୍ୟ ଦଳର ନେତାମାନେ ଯୋଗ ଦେଇଥିଲେ। ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ। ମୌସୁମୀ ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ ଏଫ୍ସିଆର୍ଏ ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ଜଣାପଡ଼ିଛି। ଅଧିବେଶନ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ, ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୁଣାଣିର ପରବର୍ତ୍ତୀ ତାରିଖ ସମ୍ଭାଦପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମନ୍ କି ବାତ୍ର ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ସମ୍ପର୍କରେ ଆଲୋକପାତ କରିଥିଲେ। ଗତ 12 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ 135 ସଂସ୍କରଣ ଶେଷ କରିଛି। ଆସନ୍ତା 26 ତାରିଖରେ ପ୍ରଧାନମନ୍ତ୍ରୀ 136ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ହୋଇଥିବା ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଦେଶବାସୀଙ୍କଠାରୁ ଆରମ୍ଭ କରି ପ୍ରବାସୀ ଭାରତୀୟ ତଥା ସମଗ୍ର ବିଶ୍ୱବାସୀଙ୍କ ଦ୍ୱାରା ଏହା ଆଦୃତ ହେବା ସହ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ସମାବେଶୀ ହୋଇପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ସାଧାରଣ ଲୋକଙ୍କ କୃତିତ୍ୱକୁ ଦେଶର 140 କୋଟି ଜନତାଙ୍କ ସମ୍ମୁଖରେ ଉପସ୍ଥାପନ କରି ରାଜ୍ୟବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287519 ଆସନ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 84384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ କଳାରେ 1,06,880 ଆସନ ଖାଲି ରହିଥିବାବେଳେ ବିଜ୍ଞାନରେ 60,828, ବାଣିଜ୍ୟରେ 24,288, ସେଲ୍ଫ ଫାଇନାନ୍ସିଂରେ 4,172 ଏବଂ ସଂସ୍କୃତ ପାଠ୍ୟକ୍ରମରେ 6,757 ଆସନରେ ନାମଲେଖା ହେବ। ମେଧା ତାଲିକା ପ୍ରକାଶ ପରେ ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଉଜ୍ବେକିସ୍ତାନର ରାଜଧାନୀ ତାସ୍କେଣ୍ଟରେ ଅନୁଷ୍ଠିତ 58ତମ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର 4 ଯୁବ ପ୍ରତିଭା ସ୍ୱର୍ଣ୍ଣପଦକ ହାସଲ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏଥିରେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀଙ୍କ ସମେତ ହର୍ଷିତ ସିଙ୍ଗଲ, କବୀର ଚିଲ୍ଲର ଏବଂ ସନ୍ଦୀପ କୁଚି ରହିଛନ୍ତି। ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇ କହିଛନ୍ତି, ବିଜୟୀ ଯୁବ ପ୍ରତିଭାଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଛି। ବିଜ୍ଞାନ ପ୍ରତି ସେମାନଙ୍କର ନିଷ୍ଠା ଓ ଆଗ୍ରହ ଆଗାମୀ ଦିନରେ ଅନେକଙ୍କୁ ରସାୟନ ବିଜ୍ଞାନର ଅଧ୍ୟୟନ ଓ ଉତ୍କର୍ଷତା ହାସଲ କରିବାକୁ ପ୍ରେରଣା ଯୋଗାଇବ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 24 ତାରିଖ ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ମୌସୁମୀରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 463.8 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 14% ଅଧିକ। ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 612.29 ଫୁଟ ରହିଛି।
ଚାରୋଟି ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 162,172 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 93,360 ଘନଫୁଟ ଜଳ ନିଷ୍କାସିତ ହେଉଛି।

0: मुख्य संवाद पुणि थरे श्रीक्षेत्र आड़प मंडप जन्मवेदी श्रद्धालु दर्शन देउछन्ति चतुर्धामूर्ति बनकलागी नीति पई राति 9टारु 6 घंटा पई बंद रहिब सर्वसाधारण दर्शन श्रीजीवंक रत्न अलंकार गणति नीति कार्य आज शेष आसंता कालठारु आरंभ होउछि संसदर मौसुमी अधिवेशन एवं ताशकेंद्रे अनुष्ठित रसायन विज्ञान ओलंपियाडरे भारतको स्वर्ण आंचलिक संवाद आज एतिकिरे शेष हला।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଜନଜୀବନ ସମ୍ବାଦ ଆଲେଖ୍ୟ ଲହରିକା ପଟ୍ଟନାୟକ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ପତ୍ନୀ ପରିବାରର ଭିତ୍ତି କହିଲେ ଭୁଲ ହେବ ନାହିଁ। ଆସନ୍ତାକାଲି ହେରା ପଞ୍ଚମୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇବାରୁ ଅଭିମାନିନୀ ମା ମହାଲକ୍ଷ୍ମୀ ଅପମାନ ଓ ରାଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଫେରିଆସିବେ। ମହାପ୍ରଭୁ ଶ୍ରୀଲିଙ୍ଗରାଜ ମଧ୍ୟ ରୁକୁଣା ରଥଯାତ୍ରାରେ ଦେବୀ ପାର୍ବତୀଙ୍କୁ ସାଙ୍ଗରେ ନେଇନଥିବାରୁ ଦେବୀ ପାର୍ବତୀ ହେରା ଦଶମୀ ଦିନ ରାମେଶ୍ୱର ମନ୍ଦିର ଯାଇ ଅଭିମାନ୍ୟ ମହାପ୍ରଭୁଙ୍କୁ ଦୋଷାରୋପ କରନ୍ତି। ତେବେ ଚୈତ୍ର ମାସର ନବମୀ ତିଥିରେ ପ୍ରଭୁ ଶ୍ରୀରାମଙ୍କୁ ଦେଖା କରିବା ପାଇଁ କରିଥିବା ସତ୍ୟ ରକ୍ଷା କରିବାକୁ ଆସିଥିବା କହି ପ୍ରଭୁ ବୁଝାଇଥିଲେ ବି ମାତା ସନ୍ତୁଷ୍ଟ ନ ହୋଇ ଫେରିବା ସମୟରେ ରୁକୁଣା ରଥ ଭାଙ୍ଗିଦେଇ ଚାଲିଆସନ୍ତି। ଏହି ପର୍ବ ମହାପ୍ରଭୁଙ୍କ ଜୀବନରେ ବି ପତ୍ନୀଙ୍କ ଗୁରୁତ୍ୱକୁ ଦର୍ଶାଇଥାଏ। ଦେଶରେ ଏପରି କେତେକ ମନ୍ଦିର ରହିଛି ଯେଉଁଠି ପତ୍ନୀଙ୍କ ପ୍ରାଧାନ୍ୟ ପ୍ରମୁଖ ଆକର୍ଷଣ। ଏପରି କେତୋଟି ଅନନ୍ୟ ମନ୍ଦିର ସମ୍ପର୍କରେ ଆସନ୍ତୁ ଜାଣିବା। ଦେବଭୂମି ଉତ୍ତରାଖଣ୍ଡରେ ରହିଛି ହିଡ଼ିମ୍ବା ଦେବୀ ମନ୍ଦିର। ନୈନିତାଲଠାରୁ 25 କିଲୋମିଟର ଦୂରରେ ଥିବା ସାତ ତାଲ ହିଡ଼ିମ୍ବା ପାହାଡ଼ ଉପରେ ଏହି ମନ୍ଦିର ଥିବାବେଳେ ଏହି ଅଞ୍ଚଳ ହିଡ଼ିମ୍ବା ଧାମ ଭାବେ ଜଣାଯାଏ। ସତାୟୁ ସଦ୍ଗୁରୁ ବନଖଣ୍ଡୀ ମହାରାଜ ଏଠାରେ ମହାବଳୀ ଭୀମଙ୍କ ପତ୍ନୀ ହିଡ଼ିମ୍ବା ଦେବୀଙ୍କ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ଏଠାରେ ମଧ୍ୟ ଭାରତମାତାଙ୍କ ମନ୍ଦିର ଅଛି ଏବଂ ଦେଶର ସମସ୍ତ ରାଜ୍ୟରୁ ମାଟି ଆଣି ଏଠାରେ ରଖାଯାଇଛି। ପୌରାଣିକ ମାନ୍ୟତା ଅନୁସାରେ ହିଡ଼ିମ୍ବା ପର୍ବତରେ ହିଡ଼ିମ୍ବା ଓ ତାଙ୍କ ଭାଇ ହିଡ଼ିମ୍ବ ରହୁଥିଲେ। ପାଣ୍ଡବମାନଙ୍କ ଅଜ୍ଞାତବାସ ବେଳେ ହିଡ଼ିମ୍ବା ଭୀମଙ୍କ ରୂପରେ ମୋହିତ ହୋଇ ତାଙ୍କୁ ବିବାହ କରିଥିଲେ। ସେମାନଙ୍କ ପୁତ୍ରଙ୍କ ନାମ ଥିଲା ଘଟୋତ୍କଚ। ହିଡ଼ିମ୍ବା ଧାମରେ ଏକାଧିକ ବିଦେଶୀ ଶ୍ରଦ୍ଧାଳୁ ମଧ୍ୟ ରହୁଥିବା ଜଣାଯାଏ। ରାମଭକ୍ତ ହନୁମାନ ବାଲ୍ ବ୍ରହ୍ମଚାରୀ ଭାବେ ପରିଚିତ। ତେବେ ଭାରତର ଅନେକ ଅଞ୍ଚଳରେ ତାଙ୍କୁ ବିବାହିତ ବୋଲି ଗ୍ରହଣ କରାଯାଇଛି। ରାମାୟଣରେ ମଧ୍ୟ ତାଙ୍କ ପୁତ୍ର ପ୍ରସଙ୍ଗ ରହିଛି। ତେଲଙ୍ଗାନା ରାଜ୍ୟରେ ସ୍ୱତନ୍ତ୍ର ଭାବେ ପତ୍ନୀଙ୍କ ସହ ପୂଜା ପାଉଛନ୍ତି ହନୁମାନ। ହାଇଦ୍ରାବାଦଠାରୁ ପ୍ରାୟ 220 କିଲୋମିଟର ଦୂରରେ ମହାବୀର ହନୁମାନ ଏବଂ ତାଙ୍କ ପତ୍ନୀ ସୁର୍ବଚଳାଙ୍କ ମନ୍ଦିର ରହିଛି। ଶ୍ରଦ୍ଧାଳୁମାନଙ୍କର ବିଶ୍ୱାସ ଯେ ଏଠାରେ ଦର୍ଶନ କଲେ ବୈବାହିକ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ଏବଂ ପତିପତ୍ନୀଙ୍କ ବନ୍ଧନ ଅତୁଟ ରହେ। ସୁର୍ବଚଳା ସୂର୍ଯ୍ୟଙ୍କ କନ୍ୟା ହୋଇଥିବା ବେଳେ ପରାଶର ସଂହିତାରେ ମଧ୍ୟ ହନୁମାନ ଏବଂ ସୁର୍ବଚଳାଙ୍କ ବିବାହ କଥା ରହିଛି। ପୌରାଣିକ କଥା ଅନୁସାରେ ହନୁମାନ ସୂର୍ଯ୍ୟଦେବଙ୍କଠାରୁ ବିଦ୍ୟା ଶିକ୍ଷା କରୁଥିବା ବେଳେ 9ଟି ବିଦ୍ୟାରୁ 5ଟି ଶିକ୍ଷା କରିଥିଲେ। ତେବେ ଅବଶିଷ୍ଟ ପାଇଁ ସେ ବିବାହିତ ହେବା ଜରୁରୀ ଥିଲା। ଏହା ବାଲ୍ ବ୍ରହ୍ମଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କଲା। ତେଣୁ ସୂର୍ଯ୍ୟଦେବ ନିଜ ଶକ୍ତିରୁ ଏକ କନ୍ୟା ସୃଷ୍ଟି କରି ହନୁମାନଙ୍କୁ ତାଙ୍କ ସହ ବିବାହ କରାଇଲେ। ବିବାହ ପରେ ପରେ ସୁର୍ବଚଳା ତପସ୍ୟାରେ ଲୀନ ରହିଥିଲେ ଏବଂ ହନୁମାନ ବିବାହିତ ହୋଇଥିଲେ ମଧ୍ୟ ବ୍ରହ୍ମଚାରୀ ହୋଇ ରହିଲେ। ଦେଶରେ ଗ୍ରହରାଜ ଶନିଦେବଙ୍କର ଏକମାତ୍ର ଏପରି ମନ୍ଦିର ରହିଛି ଯେଉଁଠି ସେ ପତ୍ନୀଙ୍କ ସହ ପୂଜା ପାଉଛନ୍ତି। ଛତିଶଗଡ଼ର କର୍ବଦା ଜିଲ୍ଲା ଅନ୍ତର୍ଗତ କରିଆମ୍ମା ଗ୍ରାମରେ ଏହି ମନ୍ଦିର ରହିଛି। ଭୋରମଦେବ ମାର୍ଗରେ 15 କିଲୋମିଟର ଦୂରରେ ଛପ୍ରି ଗ୍ରାମ ରହିଛି। ସେଠାରୁ ମଡ଼ୁଆ ମହଲ ଗଲେ ତାପରେ ପଥୁରିଆ ରାସ୍ତାରେ କିଛି ବାଟ ଯାଇ କରିଆମା ପହଞ୍ଚି ହୁଏ। ଏଠାରେ ଶନିଦେବଙ୍କୁ ପତ୍ନୀ ସ୍ୱାମିନୀଙ୍କ ସହ ପୂଜା କରାଯାଉଛି। ବିବାହିତ ଦମ୍ପତି ଏହି ମନ୍ଦିରରେ ଦର୍ଶନ କଲେ ଏବଂ ସ୍ୱରିସ୍ଥଳ ଅର୍ପଣ କଲେ ସେମାନଙ୍କ ଜୀବନରେ ବାଧାବିଘ୍ନ ଆସେ ନାହିଁ ବୋଲି ବିଶ୍ୱାସ କରାଯାଏ। ଦେଶର ବିଭିନ୍ନ ସ୍ଥାନରେ ଭଗବାନ ଶ୍ରୀରାମଙ୍କର ମନ୍ଦିର ରହିଛି ଯେଉଁଠି ରାମ ଦରବାର ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଭେଣ୍ଡ ଜିଲ୍ଲା ଅନ୍ତର୍ଗତ ଗୋହଦଠାରେ ଥିବା ପ୍ରାଚୀନ କିଲ୍ଲାରେ ଭଗବାନ ଲକ୍ଷ୍ମଣ ଏବଂ ତାଙ୍କ ପତ୍ନୀ ଉର୍ମିଳାଙ୍କର ମନ୍ଦିର ରହିଛି। ଏଠାକାର ପୂଜକଙ୍କ କହିବା ଅନୁସାରେ ଏହି ମନ୍ଦିର 500 ବର୍ଷରୁ ଅଧିକ ପୁରୁଣା। ତେବେ ପ୍ରତ୍ନତତ୍ତ୍ୱ ବିଭାଗ ଏହା 1762 ଖ୍ରୀଷ୍ଟାବ୍ଦରେ ନିର୍ମାଣ ହୋଇଥିବା ସୂଚନା ଦେଇଛନ୍ତି। ସ୍ୱତନ୍ତ୍ର ଭାବେ ଲକ୍ଷ୍ମଣ ଏବଂ ଉର୍ମିଳାଙ୍କ ପୂଜା କରାଯାଉଥିବା ଏହା ଦେଶର ଏକମାତ୍ର ମନ୍ଦିର ବୋଲି କୁହାଯାଏ। ଗୋହଦର ରାଜା ଛତ୍ର ସିଂ ରାଣା ଏବଂ ତାଙ୍କ ପତ୍ନୀ ଏହି ମନ୍ଦିର ନିର୍ମାଣ କରାଇଥିଲେ। ପ୍ରଥମେ ଏହି ମନ୍ଦିର ପୁଷ୍କରିଣୀ ମଝିରେ ରହିଥିବାରୁ ରାଣୀ ଡଙ୍ଗାରେ ସେଠାକୁ ପୂଜା କରିବା ଲାଗି ଆସୁଥିଲେ। ଇତିହାସ ଅନୁସାରେ ଏହି କିଲ୍ଲାରେ ଜାଟମାନେ ଶାସନ କରୁଥିଲେ। ଭଗବାନ ଲକ୍ଷ୍ମଣ ଗୋହଦ ରାଜାଙ୍କୁ ସ୍ୱପ୍ନରେ ରକ୍ଷା କରିବାର ପ୍ରତିଶ୍ରୁତି ଦେଇଥିଲେ ଏବଂ ଏହାକୁ ପାଳନ ମଧ୍ୟ କରିଥିଲେ। ରାଜସ୍ଥାନର ଭରତପୁରଠାରେ ମଧ୍ୟ ଏକ ମନ୍ଦିରରେ ଲକ୍ଷ୍ମଣ ଓ ଦେବୀ ଉର୍ମିଳାଙ୍କୁ ପୂଜା କରାଯାଉଛି। ଏଠାକାର ରାଜପରିବାର ଲକ୍ଷ୍ମଣଙ୍କୁ ସେମାନଙ୍କ କୁଳ ଦେବତା ଭାବେ ଗ୍ରହଣ କରିଛନ୍ତି।

0: ଶୁଣିଲେ ଜନଜୀବନ ସମ୍ବାଦ ଆଲେଖ୍ୟ ଲହରିକା ପଟ୍ଟନାୟକ ଉପସ୍ଥାପନା ସତ୍ୟବ୍ରତ ବେହୁରା
1: ଆକାଶବାଣୀ ବାରିପଦା ପ୍ରଚାର କରୁଥିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
3: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
4: କାହିଁ ତୁ ଜାଣିନୁ, ସରକାରଙ୍କ PM ସୂର୍ଯ୍ୟ ଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912 ଯୋଗାଯୋଗ କର।
5: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ସାନ୍ତାଳ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଗଣେଶ ପ୍ରସାଦ ହାଁସଦା ଏବଂ ତାଙ୍କର ସାଥୀ କଳାକାରମାନେ।

0: ସେସେଲା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ।

0: ताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें और हम भी विपक्ष के बात सुनेंगे और विपक्ष भी हमारे बात सुने।
1: ଟିଏମ୍ସିର ସାଂସଦ ମହୁଆ ମୈତ୍ରୀ ଏନ୍ସିପିଆଇ ଏକ ସ୍ୱୀକୃତିପ୍ରାପ୍ତ ସଂସଦୀୟ ପାର୍ଟି ନୁହେଁ ବୋଲି ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଏନ୍ସିପିଆଇ ନେତା ସୁଦୀପ ବନ୍ଦୋପାଧ୍ୟାୟ ବିରୋଧୀ ଦଳ ନେତାମାନଙ୍କୁ ସମାଲୋଚନା କରି କହିଛନ୍ତି ଏନ୍ଡିଏ ଏନ୍ସିପିଆଇ ବର୍ତ୍ତମାନ ଦ୍ୱିତୀୟ ବୃହତ୍ତମ ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ମାଲଡୋଭାରେ ପହଞ୍ଚବେ। ଭାରତର ରାଷ୍ଟ୍ରପତିଙ୍କର ଏହା ହେଉଛି ମାଲଡୋଭାକୁ ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ମାଇୟା ସାନ୍ଧୁଙ୍କ ସହ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ସଂସଦର ସଭାପତି ଇଗୋର ଗ୍ରୋସୁଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ 22 ତାରିଖ ରାଷ୍ଟ୍ରପତି ଉତ୍ତର ମାସିଡୋନିଆକୁ ଯିବେ। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଉତ୍ତର ମାସିଡୋନିଆକୁ ଏହା ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ସିଲଜାନସ୍କ ଡାଭାକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 23-25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ରୋମାନିଆ ଗସ୍ତରେ ଯିବେ। ଜାମ୍ମୁ କାଶ୍ମୀରର ରାଜୌରୀ ଏବଂ ପୁଞ୍ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୂସ୍କଳନ ଏବଂ ବନ୍ୟା ଯୋଗୁଁ 11 ଜଣଙ୍କ ମୃତ୍ୟୁ ହେବା ସହ 7 ଜଣ ନିଖୋଜ ଅଛନ୍ତି। ପୁଞ୍ ଜିଲ୍ଲାର ସୁରନକୋଟ ତହସିଲ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଲଗାତାର ବର୍ଷା ଏବଂ ସଡ଼କ ଯୋଗାଯୋଗ ବାଧାପ୍ରାପ୍ତ ସତ୍ତ୍ୱେ ଉଦ୍ଧାରକାରୀ ଦଳ ନିଖୋଜ ବ୍ୟକ୍ତିଙ୍କୁ ଅନୁସନ୍ଧାନ କରିବା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ପରିସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ରିଲିଫ୍ ଏବଂ ସହାୟତା ଯୋଗାଇଦେବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ତାଙ୍କର ଦିଲ୍ଲୀ ଗସ୍ତ କାଣ୍ଟଛାଣ୍ଟ କରି ଆଜି ଅପରାହ୍ନରେ ଜାମ୍ମୁକୁ ଫେରିଛନ୍ତି। ସୁରନକଟର ମୁରା ଗ୍ରାମରେ ଭୂସ୍କଳନ ଘଟି ଗୋଟିଏ ଘର ଭୁଶୁଡ଼ି ପଡ଼ିଥିଲା। ସେହି ଘର ମଧ୍ୟରେ ଥିବା 8 ଜଣଙ୍କ ମଧ୍ୟରୁ 5 ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ସେହିପରି ସାଙ୍ଗଲା ଗ୍ରାମରେ ବନ୍ୟାଜଳରେ ଗୋଟିଏ ପରିବାର ଭାସିଯିବା ଫଳରେ 4 ଜଣ ନିଖୋଜ ଥିବା ଜଣାପଡ଼ିଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଉପକୂଳ ଦେଇ 160 କିଲୋମିଟର ଦୀର୍ଘ ରାମେଶ୍ୱର ପାରାଦୀପ ଜାତୀୟ ରାଜପଥ ବିକଶିତ କରାଯିବ। ଏଥିନିମନ୍ତେ 8,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ରାମେଶ୍ୱର ପାରାଦୀପ ରାଜପଥ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଅତିକ୍ରମ କରିବ। ରାଜ୍ୟର ଉପକୂଳ ଅଞ୍ଚଳରେ ସାଂସ୍କୃତିକ, ଧାର୍ମିକ, ପର୍ଯ୍ୟଟନ ଏବଂ ଅର୍ଥନୈତିକ କ୍ଷେତ୍ରଗୁଡ଼ିକ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଜାପାନ ଓପନ୍ ମହିଳା ସିଙ୍ଗଲ୍ସ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଭାରତୀୟ ବ୍ୟାଡ୍ମିଣ୍ଟନ ଜଗତ ପାଇଁ ଏହା ଏକ ଐତିହାସିକ ବିଜୟ ବୋଲି ପ୍ରଧାନମନ୍ତ୍ରୀ ବର୍ଷ୍ଣନା କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ସିନ୍ଧୁଙ୍କ ଦୃଢ଼ ମନୋବଳ ଏବଂ ଅନନ୍ୟ ଦକ୍ଷତା ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ସିନ୍ଧୁ ହୋଇଛନ୍ତି ଏହି ଟାଇଟଲ୍ ହାସଲ କରିବା ଦିଗରେ ପ୍ରଥମ ଭାରତୀୟ। ସିନ୍ଧୁଙ୍କ ଏହି ବିଜୟ ଆଗାମୀ ପିଢ଼ିର ଯୁବ ଖେଳାଳିମାନଙ୍କୁ ଖେଳ ଦିଗରେ ଉତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ପିଭି ସିନ୍ଧୁଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବା ଦିଗରେ ସେ ପ୍ରଥମ ଭାରତୀୟ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି ସିନ୍ଧୁଙ୍କ ପାଇଁ ସମଗ୍ର ଦେଶ ଗର୍ବିତ। ଉଜ୍ବେକିସ୍ତାନର ରାଜଧାନୀ ତାସ୍କେଣ୍ଟଠାରେ ଅନୁଷ୍ଠିତ 58ତମ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର 4 ଜଣ ଯୁବ ପ୍ରତିଭା ସ୍ୱର୍ଣ୍ଣପଦକ ହାସଲ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏଥିରେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀଙ୍କ ସମେତ ହର୍ଷିତ ସିଙ୍ଗଲ, କବୀର ଚିଲ୍ଲର ଏବଂ ସନ୍ଦୀପ କୁଚି ରହିଛନ୍ତି। ଭାରତ ସ୍ୱର୍ଣ୍ଣପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ବିଜୟୀ ଯୁବ ପ୍ରତିଭାଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଛି। ଭାରତ 37ତମ ଆନ୍ତର୍ଜାତୀୟ ଜୈବ ବିଜ୍ଞାନ ଅଲମ୍ପିଆଡ୍ 2026 ପ୍ରତିଯୋଗିତାରେ ମଧ୍ୟ ଗୋଟିଏ ସ୍ୱର୍ଣ୍ଣ ଏବଂ 3ଟି ରୌପ୍ୟ ପଦକ ହାସଲ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ଠାରେ ଖେଳାଯିବ। ଚଳିତଥର ଫିଫା ଟାଇଟଲ୍ ହାସଲ ପାଇଁ ଫାଇନାଲ୍ରେ ଆର୍ଜେଣ୍ଟିନା ଓ ସ୍ପେନ୍ ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 12:30ରେ ଏହି ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ଇଂଲଣ୍ଡ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଛି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଲଣ୍ଡନର ଲର୍ଡସ୍ଠାରେ ଜାରି ରହିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମ ବ୍ୟାଟିଂ କରୁଛି। ଖବର ହସ୍ତଗତ ହେଲା ବେଳକୁ ଇଂଲଣ୍ଡ 48 ଓଭରରେ 3 ୱିକେଟ୍ ହରାଇ 348 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମବଙ୍ଗରେ ବିଶ୍ୱର ସର୍ବବୃହତ ଦହି ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉପରାଷ୍ଟ୍ରପତି ଏବଂ ଜାଞ୍ଜିପୁରର ରାଷ୍ଟ୍ରପତିଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଆଲୋଚନା। ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ।

0: ଜାମ୍ମୁ କାଶ୍ମୀର ବନ୍ୟାରେ 11 ଜଣଙ୍କର ମୃତ୍ୟୁ, ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ଅନୁଗୁଳ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କାଙ୍ଗୁଲା, ଦକ୍ଷିଣ କାଳୀ ଓ ମା ବୁଢ଼ୀ ଠାକୁରାଣୀ ପୀଠ ପରିଦର୍ଶନ କରିଛନ୍ତି। ପ୍ରମୁଖ ପର୍ଯ୍ୟଟନ ପୀଠଗୁଡ଼ିକର ବିକାଶ ପାଇଁ ସ୍ୱତନ୍ତ୍ର ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବା ସହ କାଙ୍ଗୁଲା ଦକ୍ଷିଣ କାଳୀ ପୀଠର ଉନ୍ନତି ପାଇଁ ଶୀଘ୍ର ଡିପିଆର୍ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି

ଅନୁଗୁଳରେ ୟୁଆଇଡିଏଆଇ ଓ ବିଏଲ୍ଏସ୍ ଇଣ୍ଟରନ୍ୟାସନାଲ୍ର ସହଯୋଗରେ ଏକ ଅତ୍ୟାଧୁନିକ ଆଧାର ସେବା କେନ୍ଦ୍ର ଆରମ୍ଭ ହୋଇଛି। କାଲଟେକ୍ସ ଛକ ନିକଟରେ ଥିବା ଏହି କେନ୍ଦ୍ରକୁ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍ତି। ଏଠାରେ ନୂତନ ଆଧାର ପଞ୍ଜୀକରଣ, ସଂଶୋଧନ ଓ ବାୟୋମେଟ୍ରିକ୍ ଅପଡେଟ୍ ସହ ସମସ୍ତ ସେବା ସପ୍ତାହର 7 ଦିନ ଉପଲବ୍ଧ ହେବ। ଭାରତ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅଧୀନରେ ଅନୁଗୁଳ ଜିଲ୍ଲାର ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱୟ ବୈଠକରେ ରାଜନୈତିକ ଦଳମାନଙ୍କୁ ତାଲିକା ଯାଞ୍ଚ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବା ସହ ଯୋଗ୍ୟ ମତଦାତାଙ୍କୁ ସଚେତନ କରିବାକୁ ଆହ୍ୱାନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ବସିଥିଲା। ବୈଠକରେ ହସ୍ପିଟାଲର ଭିତ୍ତିଭୂମିର ଉନ୍ନତି, ବର୍ଜ୍ୟବସ୍ତୁ ପରିଚାଳନା, ଇ ଓପିଡି, ସିସିଟିଭି ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧାର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଅନୁଗୁଳ ଜିଲ୍ଲାରେ ଜନଗଣନା ପୁସ୍ତିକା ପ୍ରସ୍ତୁତି ପାଇଁ 2 ଦିନିଆ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମ ଏହାର ଉଦ୍ଘାଟନ କରି ପ୍ରଶିକ୍ଷାର୍ଥୀଙ୍କୁ ଜନଗଣନା କାର୍ଯ୍ୟକୁ ଦାୟିତ୍ୱର ସହ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି। ପାଲହଡ଼ାରେ ରାଜ୍ୟର 77ତମ କେନ୍ଦ୍ରୀୟ ବିଦ୍ୟାଳୟର ନୂଆ କ୍ୟାମ୍ପସ୍ ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇ ଗୁଣାତ୍ମକ ଓ ଦକ୍ଷତା ଭିତ୍ତିକ ଶିକ୍ଷାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଜିଲ୍ଲାରେ ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍ଗୁଡ଼ିକରେ PCPNDT ଆଇନର କାର୍ଯ୍ୟକାରିତା ସମୀକ୍ଷା ପାଇଁ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ନିୟମ ଉଲ୍ଲଂଘନ କରିଥିବା କ୍ଲିନିକ୍ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବା ସହ ଲିଙ୍ଗାନୁପାତ ସନ୍ତୁଳନ ପାଇଁ ସଚେତନତା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30 ପ୍ରଚାର କରୁଛୁ ଆମ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ।

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆପଣମାନଙ୍କର ଚିଠିପତ୍ରକୁ ନେଇ କାର୍ଯ୍ୟକ୍ରମ ଡାଏଲଗ୍ ବା ଆମକୁ କୁହନ୍ତୁ।
1: ବଡ଼ ଭାଇ ରଥଯାତ୍ରା ତ ଚାଲିଛି, ସବୁଆଡ଼େ ରଥଯାତ୍ରା ଆମେ ଦେଖିଲେ ବିଭିନ୍ନ ଜାଗାରେ ଶାନ୍ତି ଶୃଙ୍ଖଳାର ସହିତ ହେଇଛି, କୋଉଠି କୋଉଠି ଟିକେ ଅସୁବିଧା ବି ହେଇଛି। ଆଉ ବିଶେଷ କରି ଏଥର ମଧ୍ୟ ପୁରୀରେ ଦୁଇ ଦିନ ଧରିକି ରଥଯାତ୍ରା ଅନୁଷ୍ଠିତ ହେଲା, ତେଣୁ ଅନେକ ଭକ୍ତ ଯେଉଁମାନେ ସବୁ ପୁରୀକୁ ଯାଉଥିଲେ ସେମାନେ ଦୁଇ ଦିନ ରଥ ଉପରେ ଦର୍ଶନ କରିବାର ସୁଯୋଗ ପାଇଲେ। ଅର୍ଥାତ୍ ଗୋଟିଏ ଦିନରେ ଯେଉଁମାନେ ଦର୍ଶନର ଆଶାୟୀ ଥିଲେ ସେମାନେ ତା ପରଦିନ ମଧ୍ୟ ଦର୍ଶନ କରିବାର ସୁଯୋଗ ପାଇଲେ, ନାଇଁ କି?
2: ହଁ, ତା ଛଡ଼ା ଆମର ଯେଉଁ ରଥ ଚାଲିଛି ଏଇଥିରେ ସମସ୍ତେ ଖୁସି ଅଛନ୍ତି, କାରଣ ଓଡ଼ିଶାର ଯେଉଁ ଯାତ୍ରାମାନଙ୍କ ଭିତରେ ସବୁଠାରୁ ବଡ଼ ଯାତ୍ରା ହେଉଛି ରଥଯାତ୍ରା। ଏଇଥିରେ ଯେଉଁ ପ୍ରଭୁଙ୍କ ପାଇଁ ଯେଉଁ ସବୁ ମାନେ କାମ କରାଯାଏ ସମସ୍ତେ ଟିକେ ନିଷ୍ଠାର ସହକାରେ ଏଇ ରଥଯାତ୍ରାକୁ ପାଳନ କରନ୍ତି। ବିଶେଷ କରି ପୁରୀ ଆମର ଯେଉଁଟା ରହିଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଏକା ଭଳିଆ ରଥ ହେଲେ ବି ଆମର ବାରିପଦାରେ ପୁରୀ ରଥକୁ ସମ୍ମାନ ଦେଇକରି ରଥଗୁଡ଼ିକ ଟିକେ ଉଚ୍ଚତାରେ କମ୍ କରାଯାଏ, କିନ୍ତୁ ଓସାରରେ ପୁରୀଠୁ ଟିକେ ଅଧିକ କରାଯାଏ। ଆଉ ତା ଛଡ଼ା ଯେଉଁ ବିଧି ନିୟମ ସବୁ ରହିଛି ସେଇ ନିୟମ ଅନୁସାରେ ସବୁ ରଥ ଠିକ୍ ସମୟରେ ଟଣାଯାଏ, ଏବଂ ପାରୁ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପୋଲିସ ବିଭାଗ ଏମାନେ ଚେଷ୍ଟା କରନ୍ତି ରଥଯାତ୍ରା କିଭଳି ଭାବରେ ଶୃଙ୍ଖଳିତ ହେବ। ତେଣୁକରି ଏହି ଶୃଙ୍ଖଳା ଜିନିଷଟା ଆମେ ସମସ୍ତେ ପାଳନ କରିବା ଦରକାର। ଏଇ ଯେମିତି ଆମେ ଯେତେବେଳେ ବୁଲି ଯାଉଛେ ରଥଯାତ୍ରା ଦେଖି ଯାଉଛେ, ଟିକେ ବାହାରୁ ଖାଦ୍ୟ ଖାଇବାନି, କାରଣ ରଥଯାତ୍ରା ସମୟରେ ବର୍ଷା ବି ହେଉଛି, କେଉଁ ଖାଦ୍ୟରେ କେମିତି କ'ଣ ଖରାପ ପାଣି ଥିବ ଯଦି ଏବଂ ଜଳଜନିତ ରୋଗ ହେବାର ସମ୍ଭାବନା ରହିଛି। ଆଉ ଯେଉଁଟାକି ଆମେ ଫାଷ୍ଟଫୁଡ଼ ବା ଜଙ୍କ ଫୁଡ଼ କହୁଛେ ଏଗୁଡ଼ାକ ଆଦୌ ଖାଇବାନି ବାହାରୁ, ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା ଘରୋଇ ଜିନିଷ ଖାଇବା ପାଇଁ, ଆଉ ଘରୁ ପାଣି ବୋତଲରେ ନେଇକରି ଯାଇଥିବା, ବାହାରୁ ପାଣି ମଧ୍ୟ ପିଇବାନି, ଟିକେ ଜଗିବା, ସତର୍କ ରହିବା, ବାହାରୁ ଖାଇବାନି। ଆଉ
0: ଆଉ ଗୋଟେ କଥା ହେଉଛି ଗହଣା ଗାଣ୍ଠି ପିନ୍ଧିକି ଯିବାନି। ଆମର ମା ଭଉଣୀ ଭାଉଜ ସମସ୍ତଙ୍କୁ କହିବା କଥା ଯେଉଁମାନେ ଯାଉଛନ୍ତି ରଥ ବା ଭିଡ଼ଭାଡ଼ ଜାଗାକୁ, ରଥ ତ ରଥ ତାଣ୍ଡରେ ହେଉଛି ବଡ଼ ବଜାରରେ, ଏଠି ବାରିପଦାରେ ବିଭିନ୍ନ ଜାଗାରେ ବି ହେଉଛି, ତ ଯାହା ବି ହଉ ସେ ଭିଡ଼ଭାଡ଼ ଜାଗାକୁ ଗହଣା ଗାଣ୍ଠିର ଦାମ ଯାହା ବର୍ତ୍ତମାନ ହେଲାଣି, ଆଉ ଲୋକଙ୍କର ତ ଲୋକଙ୍କର ଲୋକ ବର୍ତ୍ତମାନ ଏମିତି ହେଲେଣି ଯେ ଠାକୁର ପାଖରୁ ଗହଣା ଗାଣ୍ଠି ବି ନେଇଯାଉଛନ୍ତି, ତେଣୁ ଆମେ ତ ଛାର ମଣିଷ। ତାପରେ ପୋଲିସ ଭାଇମାନେ କେତେ ସଂଖ୍ୟାରେ ଅଛନ୍ତି ବର୍ତ୍ତମାନ, ସବୁ ବିଭାଗରେ କହିବାକୁ ଗଲେ ଲୋକ ସଂଖ୍ୟାର ଅଭାବ, ଆଉ ଲୋକ ସଂଖ୍ୟାର ଅଭାବ ମାନେ ଅଭାବ ତ କହିହବନି, ଅଭାବଟା ହୁଏତ ଗୋଟେ କୃତ୍ରିମ ଅସୁବିଧା, କିନ୍ତୁ ଜାଣିକି ରଖାହେଇଛି ସେଇ କମ୍ କମ୍ ଲୋକ ଅଛନ୍ତି, ଏବଂ ଆମର ବିଶ୍ୱାସ ଯେ ଆମର କମ୍ପ୍ୟୁଟର ସବୁ କାମ କରିଦେଉଛି, ସେ ଯାହା ବି ହଉ ତେବେ ଲୋକ ସଂଖ୍ୟା ଆମ ହେଉଛି ଭାରତ ବର୍ଷ ହେଉଛି ପୃଥିବୀରେ ସବୁଠୁ ଅଧିକ, କିନ୍ତୁ ଦୁଃଖର କଥା ଏଇଆ ଯେ ଆମେ ଯେତେବେଳେ ସେବା ଯୋଗାଉଛେ ବା ବିଭିନ୍ନ ପ୍ରକାରର ପରିପୂରକ କାର୍ଯ୍ୟ ସାଧନ କରୁଛେ ସେତେବେଳେ ଆମର ଲୋକ ସମ୍ବଳ ନିହାତି ଜରୁରୀ, ବିଭିନ୍ନ ବିଭାଗ ହଉ, ବିଭିନ୍ନ ଅନୁଷ୍ଠାନ ହଉ, ବିଭିନ୍ନ ସଂଗଠନ ହଉ, ସବୁଠି ଲୋକ ସଂଖ୍ୟା ଦରକାର ଏବଂ କମ୍ ଅଛନ୍ତି। ତେବେ ଯାହା ବି ହଉ ରଥ କଥା ତ ଆଲୋଚନା କଲେ, ଆଜି ଆମର ଆକ୍ଚୁଆଲି ଡାଏଲଗ୍ କାର୍ଯ୍ୟକ୍ରମରେ ଆମର ଚିଠି ପଢ଼ିବା କଥା, ଏବଂ ଚିଠିର ଯାହା ସବୁ ଅଛି ସେଇ ମର୍ମକୁ ଆଣିକି ଆମେ ଆଲୋଚନାକୁ ଉତ୍ଥାପନ କରିବା କଥା। ହଉ ତାହେଲେ ପ୍ରଥମେ ମହାପ୍ରଭୁ ଜଗନ୍ନାଥ ଯେହେତୁ ପୃଥିବୀର କୋଟି କୋଟି ଜନତାଙ୍କୁ ଦେଖା କରିବା ପାଇଁ ଭକ୍ତ ବା ଶ୍ରଦ୍ଧାଳୁମାନଙ୍କୁ ଦେଖା କରିବା ପାଇଁ ବାହାରିଛନ୍ତି, ତେଣୁ ତାଙ୍କରି ଆରାଧନାରୁ ଆରମ୍ଭ କରିବା କାର୍ଯ୍ୟକ୍ରମ। ହଉ
2: ହଉ ତାହେଲେ।

0: ଆମର ବାଇନ ଭାଇ ନିୟମିତ ଶ୍ରୋତା ପ୍ରହଲ୍ଲାଦ ଦାସ ପ୍ରତାପପୁରରୁ ଚିଠି ଦେଇଛନ୍ତି। ସେ ତିନି ଚାରିଟା ଚିଠି ଏଥର ସପ୍ତାହରେ ଆସିଛି। ଗୋଟେ ଚିଠିରେ ସେ ଲେଖୁଛନ୍ତି, ଚାଷବାସ ପରିଚାଳକ ତିନି ଭାଇଙ୍କୁ ମୋର ଶୁଭକାମନା ସଙ୍ଗେ ନମସ୍କାର।
1: ଆମର ମଧ୍ୟ ପ୍ରତି ନମସ୍କାର ଜାଣିବେ ବାଇନ ଭାଇ।
0: ଖାଦ୍ୟ ଖାଇ ଆମର ଦେହକୁ ରକ୍ଷା କରୁଛେ, ତେଣୁ ପ୍ରାକୃତିକ ନୀତିରେ ଚାଷ କଲେ ସିନା ହେବ। ବିଷ ଦେଇ ଚାଷ କରି ଖାଇଲେ ଆମକୁ ଦେହର ରୋଗମୁକ୍ତ ହେବା ପରିବର୍ତ୍ତେ ରୋଗାକ୍ରାନ୍ତ ହୋଇ ଅଳ୍ପ ଦିନରେ ମୃତ୍ୟୁ ମୁଖରେ ପଡ଼ୁଛେ। କେଉଁ ଗଛରେ କେଉଁ ଗୁଣ ଅଛି, କେଉଁ ରୋଗର ବିନାଶ କରିବ, ପରୀକ୍ଷା କରି ଆୟୁର୍ବେଦ ଜାଣିବା, ଡାକ୍ତରଙ୍କୁ ବୁଝି ବ୍ୟବହାର କରିଲେ ସହଜରେ ଭଲ ହେବା ସମସ୍ତେ ଚିନ୍ତା କରିବା ଦରକାର। ଖାଲି ସମସ୍ତେ ଗଛକୁ କାଟି ସଫା କରି ଅଧିକା ଲାଭ ଆଶାରେ ଆଧୁନିକ ପ୍ରଣାଳୀରେ ବିଷ ସାର ଦେଇ ଚାଷ ଅଧିକ ଅମଳ ହେବା ଆଶା ରଖିବା କେତେ କ୍ଷତିରେ ପଡ଼ୁଛେ, ଧୀରେ ଧୀରେ ସ୍ଥିର ଭାବରେ ବିଚାର କରିବା ସମସ୍ତଙ୍କର ଦାୟିତ୍ୱ। ପୂର୍ବ କାଳରେ ଏଇ ମୂଳରେ ଛାଲିରେ ପତ୍ରରୁ ଔଷଧ ଖାଇ ସମସ୍ତେ ଭଲ ଥିଲେ ବାଇନ ଦାସ।
2: ଗୋଡ଼ିଆ କଥାରେ ଲେଖିଛନ୍ତି ବାଇନ ଭାଇ, ଆମେ ପ୍ରକୃତରେ ଆମର ଦେହଟା ହେଉଛି ଏଇ ମାଟିରୁ ତିଆରି, ଅର୍ଥାତ୍ ଆମେ ସିଧାସଳଖ ମାଟି ନ ଖାଇଲେ ବି ମାଟିରୁ ଉତ୍ପନ୍ନ ହେଉଥିବା ବିଭିନ୍ନ ଅମଳ ଆମେ ଖାଉ ଏବଂ ପ୍ରାକୃତିକ ଖାଦ୍ୟ ଖାଉ ବା ଜୈବ ଖାଦ୍ୟ ଖାଉଥିଲୁ। ଆମ ପୂର୍ବପୁରୁଷମାନେ ମଧ୍ୟ ସେୟା ଖାଉଥିଲେ, କିନ୍ତୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ବିଗିଡ଼ି ଯାଇଛି। ଏବଂ ଆମେ ଏଇ ଯେଉଁ କଥା କହିଲେ ଯେ ସାର ଔଷଧ ଦେଇକି ତିଆରି କରୁଛେ, ଅର୍ଥାତ୍ ବିଭିନ୍ନ କୃତ୍ରିମ ରସାୟନ ଯେଉଁଟା ଆମେ ଲାବୋରେଟୋରୀ ଡେଭଲପ୍ କରିଛୁ ସେଇ ଜିନିଷକୁ ମିଶେଇକି ଯେଉଁ ଖାଦ୍ୟ ତିଆରି କଲୁ ବା ଅମଳ କଲୁ, ସେ ଖାଦ୍ୟ କେତେ ଦୂର ଠିକ୍ ସେଟା ତ ଆମେ ଜାଣୁଛେ। ତା ବାଦ୍ ବି ବିଭିନ୍ନ ପ୍ରକାରର କୃତ୍ରିମ ଖାଦ୍ୟ ବର୍ତ୍ତମାନ ହାଟ ବଜାରରେ ମିଳୁଛି ଏବଂ ବିଭିନ୍ନ ଜାଗାରେ ମିଳୁଛି ଏବଂ ଲୋକମାନେ ବି ବହୁତ ଅଭ୍ୟସ୍ତ ହେଇଗଲେଣି। ଯଦିଓ ଆମ ଦେହ ପ୍ରକୃତିରେ ତିଆରି, କିନ୍ତୁ ଆମେ ବହୁତ ଅପ୍ରାକୃତିକ ଖାଦ୍ୟ ଖାଇଥିବାରୁ ସେଇ ଖାଦ୍ୟର ସମଷ୍ଟିଟା ହେଲା ଆମ ଦେହ। ଯେତେ ବର୍ଷ ଧରିକି ଯେଉଁ ଯେଉଁ ଖାଦ୍ୟ ଖାଇଛୁ ସେଇ ଦେହରେ ଆମର ସେଇ ଗୁଣ ରହିଛି, କିନ୍ତୁ ଯେହେତୁ ପ୍ରାକୃତିକ ଗୁଣ ଆମ ଦେହରୁ ପ୍ରାୟ ପଳେଇଲାଣି, ବିଭିନ୍ନ ପ୍ରକାରର କୃତ୍ରିମ ରସାୟନରେ ପରିପୂର୍ଣ୍ଣ ହେଲାଣି ଦେହ, ତେଣୁ ଏ କୃତ୍ରିମ ରସାୟନରେ ଯଦି କିଛି ବିଗିଡ଼ିଲା ତାହେଲେ ଆମକୁ ସେଇ ରାସାୟନିକ ଔଷଧ ଉପରେ ନିର୍ଭର କରିବାକୁ ହେଉଛି। କିନ୍ତୁ ଏକଥା ମଧ୍ୟ ସତ୍ୟ ଯେ ସବୁଠୁ ଯେତେବେଳେ ଆମର ବିଜ୍ଞାନ ଆରମ୍ଭ ହେଇନଥିଲା ବା ବିଶେଷ ଜ୍ଞାନ ଆମେ ଅର୍ଜନ କରିନଥିଲେ, ଆଧୁନିକ ବିଜ୍ଞାନ ଯେଉଁଟାକୁ କୁହାହେଉଛି ଯେ ପୁରା କ୍ଷତିରେ ପରିପୂର୍ଣ୍ଣ, ଆମେ ସମୁଦାୟ ଚିନ୍ତା କରୁଛେ ଗୋଟେ କଥା, କିନ୍ତୁ ଯେତେବେଳେ ବିଜ୍ଞାନର ସାହାଯ୍ୟ ନେଇକି କୌଣସି ଜିନିଷ ଗୋଟେ ବାହାର କଲୁ, କୌଣସି ଚିନ୍ତାଧାରାକୁ ଗୋଟେ ଆପଣେଇଲୁ, ସେ ଚିନ୍ତାଧାରାରେ କେତେ ନକାରାତ୍ମକ ଜିନିଷ ରହିଛି ସେ କଥା ଆମେ ଜାଣୁ। ତେଣୁ ଆମକୁ ବାଧ୍ୟ ହେଇକି ଆମେ ଏଇ ଯେଉଁ ଆୟୁର୍ବେଦ ହୋମିଓପାଥି ପ୍ଲସ୍ ଆମର ଏଲୋପାଥି ତିନିଟା ଯାକ ଉପରେ କେତେବେଳେ କେଉଁଟା ବିଶ୍ୱାସ କରିବା, କେତେବେଳେ କେଉଁଟା ଆପଣେଇବା, ସବୁବେଳେ ଭୟଭ୍ରାନ୍ତିରେ ପଡ଼ୁଛୁ। କିନ୍ତୁ ତା ପୂର୍ବରୁ କହିବା କଥା ଆମର ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଯେ ଆମେ ସବୁବେଳେ ଯଦି ପ୍ରାକୃତିକ ଖାଦ୍ୟ ଯେଉଁଟା ଆମ ବାପା ଜେଜେବାପା ମାନେ ଖାଉଥିଲେ ସେଇ ଖାଦ୍ୟକୁ ଯଦି ଆମେ ଆପଣେଇ ପାରିବା ତାହେଲେ ମୁଁ ଭାବୁଛି ଆମେ ଦେହ ଖରାପ ପ୍ରାୟ ହେବ ନାହିଁ, ବହୁତ କମ୍ ହେବ। ଏବଂ ଆମେ ବହୁତ ପ୍ରକାର କୃତ୍ରିମତାର ଶିକାର ହେଉଛୁ, ଯେମିତି ଘଣ୍ଟା ଘଣ୍ଟା ଧରିକି କିଏ ସ୍ମାର୍ଟଫୋନ୍ରେ ଏନଗେଜ୍ ରହୁଛି, କିଏ କମ୍ପ୍ୟୁଟରରେ ଏନଗେଜ୍ ରହୁଛି, କିନ୍ତୁ ଆମର ଜୀବନଶୈଳୀ ସେୟା ନଥିଲା। ହଉ ଯାହା ବି ହଉ, ଆଉ ଗୋଟେ ଚିଠି ଲେଖିଲେ ବାଇନ ଭାଇ ଯେ ଘରର ଉନ୍ନତି କରିବାର ସୂତ୍ରପାତ କରନ୍ତି ମହିଳାମାନେ, ତେଣୁ ତାଙ୍କର ବହୁତ ଦାୟିତ୍ୱ ଏବଂ କର୍ମ ବି ସେମାନେ ବହୁତ କରନ୍ତି, ସବୁ ଜିନିଷକୁ ସାଉତି ସମ୍ଭାଳିଲେ ଯାଇକି ଧନ ବଢ଼େ। ଭବିଷ୍ୟତକୁ ଯାହାର କିଛି ଚିନ୍ତା ନଥିବ, କ୍ଷତି ଲାଭ ହେବାର କର୍ମ ନଥିବ, ତାର ଡ୍ୟୁଟି କରିବାର କାମ ଖାଲି ରାନ୍ଧିବା ଆଉ ବା ବାଢ଼ିବା କଥା ଜାଣିବା, ତାହେଲେ ସେମିତି କିଛି ଭଲ ଉନ୍ନତି କରିହେବ ନାହିଁ। ତେଣୁ ଟିକେ ଚିନ୍ତା କରିବା ଏବଂ କେବଳ ଖାଲି ସ୍ୱାମୀଙ୍କର ସେବା କରିବା ଆଉ ଅନ୍ୟମାନଙ୍କର ସେବା କଥା ଚିନ୍ତା କରିବାନି, ତାହେଲେ ପରିବାର ମଧ୍ୟ ଠିକ୍ ଭାବରେ ରହିବ ନାହିଁ। ବିଭିନ୍ନ ପ୍ରକାରର କଥା ଆମେ କହୁଛୁ, କିନ୍ତୁ ଆମ ପରିବାର କେମିତି ବାନ୍ଧିକି ରହିବ, ସମସ୍ତଙ୍କରେ ଯେମିତି ସ୍ନେହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିବ ସେଟା କଥା ବି ଚିନ୍ତା କରିବା କଥା, ଆଉ ତାପରେ ଭବିଷ୍ୟତ କିପରି ହେବ ଏବଂ ଆମ ପିଲାମାନେ କେମିତି, ଆମେ ପିଲାମାନଙ୍କୁ ତ ଜନ୍ମ କରୁଛେ କିନ୍ତୁ ଜନ୍ମ କରିକି କିପରି ଭାବରେ ତାଙ୍କୁ ବଡ଼ କରିବା ଏବଂ ଠିକ୍ ଭାବରେ ଅର୍ଜିତ ଧନକୁ ପ୍ରତିପାଦିତ କରି ତାଙ୍କୁ ଦାୟିତ୍ୱ ଦେବା ଠିକ୍ ଭାବରେ ସେଇ କଥା ମଧ୍ୟ ଚିନ୍ତା କରିବା, କିଛି ସାଉତି ରଖିବା, କିଛି ସଞ୍ଚୟ କରିବା ଏଟା ବି ଚିନ୍ତା କରିବା କଥା, ଆଉ ଚିନ୍ତା ନ କରିକି ଖାଲି ନଷ୍ଟ ଭ୍ରଷ୍ଟ ହେଲେ ଅଭାବ ହେବ, ଆଉ କେହି କିଛି କହିଲେ ମଧ୍ୟ ଖାଲି ଆମକୁ ରାଗ ଲାଗିବ, ଖାଲି ଟିଭିରେ ମନ, ପିଲାମାନଙ୍କର ସମସ୍ତେ ସବୁବେଳେ ବିରକ୍ତ ପ୍ରକାଶ କରୁଛନ୍ତି, ତେଣୁ ସେମାନେ ବି ଟିକେ ତାଙ୍କୁ ବି ଟିକେ ଅନୁଶାସନ ରଖିବା, ଏଇ କଥା ଲେଖୁଛନ୍ତି ଏ ଚିଠିରେ। ଆଉ ଗୋଟେ ଚିଠିରେ ଲେଖିଲେ

0: ମାଟିକୁ ଯେତେ ଗୋବର ଖତ, ଜିଆ ଖତ, ପିଡ଼ିଆ, ଧଣିଚା ବୁଣିବା ଆଉ ମାଟିରେ ପଚାଇକି ତାକୁ ମାଟିରେ ମିଶାଇବା, ତେବେ ଯାଇକି ଆମ ମାଟିର ଯେଉଁ ରହିଛି ଗୁଣବତ୍ତା ସେ ଠିକ୍ ଆସିଯିବ। ପୋଖରୀ ପଙ୍କକୁ ବି ମିଶାଇବା ବେଳେବେଳେ, ଆଉ ମାଟିର ବଳକୁ ଶକ୍ତ କରିକି ଚାଷ କଲେ ସବୁ ଚାଷରେ ଲାଭ ହେବ। ପୂର୍ବର ଚାଷ ପଦ୍ଧତିକୁ ପୁଣି ଆଉ ଥରେ ଆପଣେଇବାକୁ ହେବ, ତେବେ ଯାଇକି ଆମ ଚାଷ ଠିକ୍ ହେବ। ସାର ପକାଇ ଆମେ ମାଟିକୁ ରୋଗାକ୍ରାନ୍ତ କରିସାରିଲୁଣି, ତେଣୁ ଆମେ ଯେତେ ଚେଷ୍ଟା କଲେ ବି ନିରୋଗ ଖାଦ୍ୟ ପାଇପାରୁନାହୁଁ। ମାଟିକୁ ଠିକ୍ ନକଲେ ଆୟ ମଧ୍ୟ ଠିକ୍ ରହିବ ନାହିଁ। ଅଧିକ ଲୋଭରେ ଚେହେରା ଦେଖି ଆଣି ଖାଇଲେ ଅଧିକ ରୋଗାକ୍ରାନ୍ତ ହୋଇ ଖାଲି କଷ୍ଟ ପାଇବା ଏବଂ ଡାକ୍ତରଖାନା ଯାଇ କେମିକାଲ ଔଷଧ ଖାଇ ଶେଷରେ ମୃତ୍ୟୁମୁଖରେ ପଡ଼ିବା। ଅଳ୍ପ ଆୟୁଷରେ ମୃତ୍ୟୁମୁଖରେ ପଡ଼ିବା ଏଟା ବର୍ତ୍ତମାନ ସାର ହେଲାଣି। ଲୋଭଞ୍ଚେ ପାପ ପାପେଞ୍ଚ ମୃତ୍ୟୁ, ଆମେ ଜନ୍ମ ହୋଇଛୁ ଅମୃତ ଖାଇ ବଞ୍ଚିବା, ସଂସାର କରିବା, ସୁଖରେ ଦିନ କଟାଇବା, କିନ୍ତୁ ବିଷ ଖାଇ ଅକାଳ ମୃତ୍ୟୁରେ ଦିନ ସରୁଛି। ଲାଭ କ୍ଷତିର ବିଚାର କରିବା, ଖାଇ ପିଇକି ଆନନ୍ଦରେ ରହିବା, ଆଉ ବୁଦ୍ଧି ଦର ଶାନ୍ତିରେ ରୁହ, ମାନେ ବୁଦ୍ଧିରେ ଟିକେ ଜୀବନ କଟାଅ। ସେଇଭଳି ଆଉ ଗୋଟେ ଚିଠିରେ ଲେଖିଲେ, ବର୍ତ୍ତମାନ ଜନସଂଖ୍ୟାର ବୃଦ୍ଧିର ଦାୟିତ୍ୱ କାହାର, ପିତାମାତାଙ୍କର ନା ସରକାରଙ୍କର? ଜନବହୁଳେ ସୃଷ୍ଟି ନାଶ, ସବୁ ଜାଣି ଅଜଣା ଭାବରେ ସମସ୍ତେ ଚଳୁଛନ୍ତି, ମାଆର ବେଶୀ ଦାୟିତ୍ୱ। ତାଙ୍କର କହିବା କଥା ହେଉଛି, ଆଉ ଯାହା ଲେଖିଛନ୍ତି ସେଇଟା ବି ଆମ ଆଲୋଚନାକୁ ଆଣି ସିଧାସଳଖ ଆଣିବା ଠିକ୍ ହେବ ନାହିଁ, କିନ୍ତୁ ସାରମର୍ମ ହେଉଛି ଏଇଆ ଯେ ବାପା ମାଆ ମାନେ, ସିଏ କମ୍ ବୟସର ହୁଅନ୍ତୁ ବେଶୀ ବୟସର ହୁଅନ୍ତୁ ଯାହା ବି ହୁଅନ୍ତୁ, ଆଉ ସେମାନଙ୍କ ହାତରେ ସବୁକିଛି, ସେମାନେ ଚାହିଁଲେ ଆଉ ପିଲା ସଂଖ୍ୟାକୁ ବୃଦ୍ଧି ନ କରିକି କେମିତି ଗୋଟେ ଦୁଇଟାରେ ସୀମିତ ରହିବେ ସେଟା ଚିନ୍ତା କରିପାରିବେ ଆଉ।
1: ହଁ, ପରବର୍ତ୍ତୀ ଚିଠିରେ ବାଇନ ଭାଇ ପୁଣି ଲେଖିଛନ୍ତି ଯେ, ଜୁଲାଇ ମାସ 10 ତାରିଖ ଶୁକ୍ରବାର ଚାଷବାସରେ ଯେଉଁ କଥା ଆଲୋଚନା କଲେ ପ୍ରଦ୍ୟୁମ୍ନ ଭାଇ, ସବୁ କଥା ବହୁତ ମୂଲ୍ୟବାନ କଥା, ଯିଏ ଶୁଣିଥିବେ ସବୁ କଥା ବୁଝିପାରୁଥିବେ। ତାଙ୍କର କହିବା କଥା ହେଉଛି ଯେ, ଆମେମାନେ କିଛି ନ ଜାଣିକିରି ସବୁ କାମ କରିବା କଥା ନାହିଁ, ତେଣୁକରି ଯେଉଁ କାମ ଆମେ ଜାଣିଛେ ଏବଂ ସେ ବିଷୟରେ ବୁଝାବୁଝି କରୁଛେ ସେହି କାମକୁ ହିଁ କରିବା, ତେବେ ଯଦି ଆମେ ଆଗେଇବା ତାହେଲେ କ୍ଷତିର ସମ୍ମୁଖୀନ ହେବା। ଯଦି ନାସ୍ତି ବିଦ୍ୟା କି କାର୍ଯ୍ୟ ବୁଦ୍ଧି, ଏଇ କଥାକୁ ସେ ଲେଖିଛନ୍ତି ଆଉ କହୁଛନ୍ତି, କୁଆ ବହୁତ ଚାଲାକ ହେଇକିରି ବି କିନ୍ତୁ ମଳ ଖାଇଥାଏ, ସବୁ କଥା ବୁଝି କାର୍ଯ୍ୟ କଲେ ପ୍ରମାଦ ନ ପଡ଼େଇ ଭଲେ। ଏବଂ ସେ ଲେଖିଛନ୍ତି ଯେ, ଚାଷବାସ କାର୍ଯ୍ୟକ୍ରମରେ ଏହିସବୁ କଥା ଜାଣିବାକୁ ପାଇକରି ସେ ବହୁତ ଖୁସି ଅଛନ୍ତି ଏବଂ ସମସ୍ତଙ୍କୁ କହିବା କଥା ଯେ କାମରେ ଲଗେଇବେ। ତେବେ ଚାଷବାସ କାମଟା ଠିକ୍ ସମୟରେ ଏବଂ ବୁଝାସୁଝା କରିକିରି କଲେ ନିଶ୍ଚୟ ଲାଭବାନ ହେବେ ବୋଲିକରି ସେ ଲେଖୁଛନ୍ତି ତାଙ୍କ ଚିଠି ମାଧ୍ୟମରେ।
0: ଅନେକ କଥା ଲେଖନ୍ତି ବାଇନ ଭାଇ, ଆଉ ବିଦ୍ୟା ଆଉ ବୁଦ୍ଧି କଥା ଯାହା କହିଲେ ସେ ବିଷୟରେ ବି ତ ଆମେ ସବୁ ପ୍ରକାର ଆଲୋଚନା କରୁ, ଏବଂ ଆସ୍ତେ ଆସ୍ତେ ସମୟ ଏମିତି ହେଉଛି ଯେ ବିଦ୍ୟାର ଯେଉଁ ପରିସର ବା ପରିସୀମାକୁ ବହୁତ ବଢ଼େଇ ଦିଆହେଇଛି, ବହୁତ ପ୍ରକାର ନୂଆ ନୂଆ ବିଦ୍ୟା, ଏପରିକି ଯଦି ଆମେ ଚିନ୍ତା କରିବା ଯେ ଆଲୋପାତି ହଉ, ଏମୋପାତି ହଉ ବା ଆୟୁର୍ବେଦିକ ହଉ, ସେଇ ଡାକ୍ତରମାନଙ୍କର ବି ପାଠପଢ଼ାରେ ବହୁତ ପ୍ରକାର ପରିବର୍ତ୍ତନ ହେଇଛି। ଆଗରୁ ଆମେ ଜାଣୁଥିଲେ ଯେ ଜଣେ MBBS ଡକ୍ଟର ରହୁଥିଲେ, ଆଉ ବିଭିନ୍ନ ପ୍ରକାରର ସ୍ପେସିଆଲିଷ୍ଟ ରହୁଥିଲେ, ଯେମିତି ଅସ୍ଥିଶଲ୍ୟ ବିଭାଗର ଜଣେ, ଆଉ ଗାଇନିକର ସ୍ତ୍ରୀ ରୋଗ ବିଶେଷଜ୍ଞ ଜଣେ, ପିଲାମାନଙ୍କର କଥା ଜଣେ ଡାକ୍ତର ଆଖି ଦେଖିବା ପାଇଁ, ସେମିତି ବର୍ତ୍ତମାନ ସୁପର ସ୍ପେସିଆଲିଷ୍ଟ କଥା ଆସିଲାଣି, ସୁପର ଡୁପର ତା ଉପରକୁ ଆସିଲାଣି, ଏବଂ ବିଭିନ୍ନ ବିଦେଶକୁ ଯାଇକି ବି ମଧ୍ୟ ପିଲାମାନେ ପାଠ ପଢ଼ୁଛନ୍ତି। ତେଣୁ କଥା ହେଉଛି ଯେ ସମୟର ପରିବର୍ତ୍ତନରେ ବହୁତ କଥା ପରିବର୍ତ୍ତନ ହେଉଛି ଏବଂ ଆମର ଜ୍ଞାନ ପରିସର ମଧ୍ୟ ଆଗଉଛି, କିନ୍ତୁ ଆମେ ଯେତେ ଜ୍ଞାନୀ ହେଉଛୁ, ଯେତେ ଅଧିକା କଥା ଜାଣୁଛୁ, ସେତେ ଛୁଟିଆ ଛୁଟିଆ କଥାକୁ ଆମେ ଭୁଲି ଯାଉଛୁ। ତେଣୁ ବର୍ତ୍ତମାନ ଆମେ ଯାହା ପଢ଼ିଲେ ମଧ୍ୟ, ଯେତେ ବିଦ୍ୟା ଆମର ଥିଲେ ମଧ୍ୟ, ବୁଦ୍ଧି ବି ସେଇଭଳିଆ ରହିବା ଦରକାର, ଏବଂ ବୁଦ୍ଧିଟା ହେଉଛି ସକାରାତ୍ମକ ବୁଦ୍ଧିଟା ରହିବା ଦରକାର। ଆମେ ସକାରାତ୍ମକ ବୁଦ୍ଧି ରଖିବା ଜାଗାରେ ଯଦି ନକାରାତ୍ମକ ବୁଦ୍ଧି ରଖିବା ଏବଂ ସେଇଟାକୁ କାର୍ଯ୍ୟରେ ଅବଲମ୍ବନ କରିବା, ତାହେଲେ ଆମର କାମ ଉଲ୍ଟା ହେବ ଏବଂ ଆମେ ଆମ ପରିବାର ଭଳି ଛୋଟ ସମାଜର କଥା ବି ବୁଝିପାରିବାନି, ନିଜ ବ୍ୟକ୍ତି ବିଶେଷରେ ଆମେ ନିଜେ ନିଜର କଥା ବି ବୁଝିପାରିବାନି ଏବଂ ତା ସହିତ ସମାଜ କଥା ବି ବୁଝିପାରିବାନି, ଆଉ ରାଜ୍ୟ ଆଉ ଦେଶ କଥା ତ ଅଲଗା। ତେବେ ଯାହା ବି ହଉ, ବର୍ତ୍ତମାନ ଗୋଟେ ପରିବର୍ତ୍ତନର ସମୟ ନିଶ୍ଚିତ ଭାବରେ ଆସିଛି, ପରିବର୍ତ୍ତନଟା କିପରି ଭାବରେ ହବ, କେମିତି ହବ ସେଟା ସମୟ କହିବ, କିନ୍ତୁ ପରିବର୍ତ୍ତନର ଇଏ ଦରକାର, ଯେମିତିକି ଆମର ଚାଷୀ ଭାଇମାନେ ଆସ୍ତେ ଆସ୍ତେ ପରିବର୍ତ୍ତନ କଲେଣି ତାଙ୍କ କୃଷି ପ୍ରଣାଳୀକୁ, କିପରି ଭାବରେ ରାସାୟନିକ ସାର ଉପରେ ନିର୍ଭରତା ଆମର କମିବ ଏବଂ ଯେଉଁଟା ଜୈବିକ ଔଷଧ, ଜୈବିକ ଖତ, ଜୈବିକ ସାର ଏସବୁ କେମିତି ବ୍ୟବହାର କରିବା, ଆସ୍ତେ ଆସ୍ତେ ବଢ଼େଇବା, ସେଇ ଆଡ଼କୁ ଚିନ୍ତା କଲେଣି, ତେବେ ଯାଇକି ଚାଷୀ ଭାଇମାନେ ନିଜେ ଖାଉଥିବା ଅମଳକୁ ମଧ୍ୟ ଭଲ ଭାବରେ, ଭଲ ଗୁଣବତ୍ତା ଥିବା ଅମଳ ସେମାନେ କରିପାରିବେ, ଶସ୍ୟ ହଉ ବା ଆମେ ଯାହା ଯାହା ସବୁ ଚାଷ କରୁଛୁ ଆମର ଆବଶ୍ୟକତାକୁ ଆଖି ଆଗରେ ରଖିକି, ଠିକ୍ ସେମିତି ବଜାରକୁ ମଧ୍ୟ ସେଇ ସୁସ୍ଥ ଜିନିଷ ଏବଂ

0: ଗୁଣବତ୍ତାର ଜିନିଷକୁ ଆମେ ପଠାଇ ପାରିବା, ଯାହାଫଳରେ ଆମର ଚାଷୀଭାଇ ମାନେ ତ ଏମିତି ସାମାଜିକ ଦାୟିତ୍ୱ ବହୁତ ବଡ଼ ବଡ଼ ଭୂମିକା ରହିଛି ତାଙ୍କର ସାମାଜିକ ଦାୟିତ୍ୱରେ। କାରଣ ସେମାନେ ଯଦି ଚାଷ ନ କରନ୍ତି, ସିଏ FCI ଗୋଡାଉନରୁ ଆସୁ କି ବଜାରରୁ ମିଲ୍ରୁ ଆସୁ, ଅଖାରେ ଗହମ ଚାଉଳ ଯାହା ବି ଆସୁ, କେବଳ ଚାଷୀଭାଇମାନେ ଚାଷ କରୁଥିବାରୁ ଆମ ପାଖକୁ ପହଞ୍ଚୁଛି ବା ଆମେ ସମସ୍ତେ ଖାଉଛୁ। ତେଣୁ ସେଇଭଳିଆ ସାମାଜିକ ଦାୟିତ୍ୱ ନେବା ପାଇଁ ଆମେ ବ୍ୟକ୍ତିବିଶେଷରେ ବି ଚେଷ୍ଟା କରିବା, ସାଂଗଠନିକ ଭାବରେ ଚେଷ୍ଟା କରିବା, ବିଭାଗୀୟ ଦୃଷ୍ଟିରୁ ଚିନ୍ତା କରିବା, ଏବଂ ସମୁଦାୟ ଆମର ଜନସମାଜ ସେଇ ସମାଜର କିପରି ଭାବରେ ଉନ୍ନତି ହେଇପାରିବ, ପ୍ରଗତି ହେଇପାରିବ, ପରିବେଶର ପ୍ରଗତି କିପରି ଭାବରେ ହେଇପାରିବ, କେବଳ ଭାଷା ବା ଲେଖନୀରେ ସୀମିତ ନ ହେଇକି ଆମେ କିପରି ଭାବରେ କାମରେ ତାକୁ ଲଗେଇବା, ସେଇଟା ହେଉଛି ବଡ଼ କଥା। ବର୍ତ୍ତମାନ ଆମର ତ ଜାଣିଛୁ ଆମେ ବହୁତ ଛୋଟ ଛୋଟ କଥାକୁ ଯେହେତୁ ଆମେ ଇଗ୍ନୋର କରିଦେଉଛେ ବା ଭୃକ୍ଷେପ କରୁନେ, ତେଣୁ ଆମର ବିଭିନ୍ନ ପ୍ରକାର ଅସୁବିଧା ହେଉଛି। ଆମେ ଜାଣୁଛୁ, ଅନୁଭବ କରୁଛୁ ଯେ ସେଇଠି ଭୁଲଟା ହେଇଗଲା, କିନ୍ତୁ ଫେର ପରବର୍ତ୍ତୀ କାଳରେ ଆମେ ଫେର ବେପରୁଆ ହେଇଯାଉଛୁ। ତେଣୁ ମନେ ପକେଇବା ଦାୟିତ୍ୱ ଆମେ ଅନେକ ସମୟରେ ନେଉ। ଆମେ ବହୁତ କଥା ଜାଣୁ, କିନ୍ତୁ ମନେ ପକେଇବାର ଦାୟିତ୍ୱ ଯେମିତି ଆମ ପରିବାରରେ ବଡ଼ ଭାଇ ହେଲା, ବଡ଼ ଭଉଣୀ ହେଲା, ବାପା ମା ହେଲେ, ଅନ୍ୟମାନେ ଗୁରୁଜନମାନେ ଯେଉଁମାନେ ରହିଛନ୍ତି ସେମାନେ ଯେମିତି ପ୍ରତ୍ୟେକ କଥା ଆମକୁ ଅନୁଶାସନ ରୂପରେ ଆମକୁ ଜଣାନ୍ତି, ଠିକ ସେମିତି ଆମର ତ ଅନୁଶାସନ କରିବାର ନାହିଁ। ବର୍ତ୍ତମାନ ଆମେ ଆପଣମାନେ ଜାଣୁଥିବେ ଯେ ଗଣମାଧ୍ୟମ କେଉଁ ପ୍ରକାରର ଭୂମିକା ବର୍ତ୍ତମାନ ନେଲାଣି, ଆଉ ଗଣମାଧ୍ୟମର ଭୂମିକା ଆମର ଚତୁର୍ଥ ସ୍ତମ୍ଭ ହିସାବରେ ଆମର ସମ୍ବିଧାନର ତଥା ଆମ ପ୍ରଜାତନ୍ତ୍ରର ଯେଉଁ ଭୂମିକା ନେବା କଥା, ସେଥିରୁ କେତେ ଦୂରରେ ଅଛି ଗଣମାଧ୍ୟମ ସେ କଥା ଆପଣମାନେ ନିଜେ ଚିନ୍ତା କରୁଥିବେ। ତେବେ ତା ଭିତରେ ଆଉ ଗୋଟେ ବିକଳ୍ପ ଆସିଛି ଆମ ସାମ୍ନାରେ ଯେ ସାମାଜିକ ଗଣମାଧ୍ୟମ ଅର୍ଥାତ୍ ସୋସିଆଲ ମିଡ଼ିଆ, ଯେଉଁଟା ଆମେ ପ୍ରାୟ ଦେଖୁଛେ ଇଣ୍ଟରନେଟ୍ ଯୋଗୁଁ ବା ଏଇ ସ୍ମାର୍ଟଫୋନ୍ ଯୋଗୁଁ, ତେଣୁ ସେଥିରେ ବି ବହୁତ ଭଲ କଥା ବି ଆସୁଛି, ବହୁତ ଖରାପ କଥା ବି ଆସୁଛି, ଆଉ ସେଥିରେ ବି ଲୋକ କୁଆଡ଼େ ଇନକମ୍ କରୁଛନ୍ତି ଏବଂ ଲୋକଙ୍କୁ ବି ଆଉ ଆୟ କରିବା ପାଇଁ ସେମାନେ କୁଆଡ଼େ ଡଲାରରେ ପୁଣି ଇନକମ୍ କରୁଛନ୍ତି, ଯେଉଁଟା ଆମର ଚାଲୁଛି ଟଙ୍କା ବିଦେଶରେ ଚାଲୁଛି, ବିଭିନ୍ନ ଆମେରିକାରେ ଆମେରିକାନ୍ ଡଲାର, ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆନ୍ ଡଲାର, ଠିକ୍ ସେମିତି ସେମାନେ କୁଆଡ଼େ ପଇସା ପାଉଛନ୍ତି, ସେମାନେ ପାଆନ୍ତୁ, କିନ୍ତୁ ଆମକୁ ଯେଉଁ ଛାଣିବାର ଯେଉଁ ଦାୟିତ୍ୱ ଯେ କେଉଁଟା ଭଲ କେଉଁଟା ଖରାପ, କେଉଁଥିରେ ବେଶୀ ସମୟ ଦେବା କେଉଁଥିରେ ସମୟ ଦେବାନି, କେଉଁଟାକୁ ବିଶ୍ୱାସ କରିବା କେଉଁଟା ବିଶ୍ୱାସ କରିବାନି, ଏ କଥା ହେଉଛି ବହୁତ ଚିନ୍ତାର ବିଷୟ। କାରଣ ମଣିଷ ସବୁବେଳେ ସବୁ କଥା ଚିନ୍ତା କରିପାରେନି, ଯେତେ ବୁଦ୍ଧିମତାର ଲୋକ ହେଇଥାଉ ମଧ୍ୟ, କିନ୍ତୁ ସୀମିତ ଆମର ଆଚାର ବ୍ୟବହାର, ଯେତେ ଯାହା ହେଲେ ବି ଆମେ ସମୁଦାୟ ବୃଦ୍ଧିକୁ ଖର୍ଚ୍ଚ କରିବା ସମ୍ଭବ ନୁହେଁ ବା ଆମେ ଇମ୍ପ୍ଲିମେଣ୍ଟ କରିବା ବି ସହଜ ନୁହେଁ। କାରଣ ଆଗରୁ ବୈଜ୍ଞାନିକମାନେ କହିଛନ୍ତି ଯେ ଆମର 100% ବୁଦ୍ଧିମତାରୁ ଆମେ ମାତ୍ର 5% ଅଧିକରୁ ଅଧିକ ଗୁଣବତ୍ତା ବା ବୁଦ୍ଧିମତା ବା ଆମ ଭିତରେ ଯେଉଁ ବୌଦ୍ଧିକ ଜ୍ଞାନ ଅଛି, ମାତ୍ର 5% ଆମେ ବ୍ୟବହାର କରିପାରିବା। ସବୁଠୁ ସଫଳ ହୋଇଥିବା ବ୍ୟକ୍ତିତ୍ୱ, ସିଏ ବିଜ୍ଞାନ କ୍ଷେତ୍ରରେ ହଉ, କ୍ରୀଡ଼ା କ୍ଷେତ୍ରରେ ହଉ, ସିନେମା କ୍ଷେତ୍ରରେ ହଉ, ସାମାଜିକ ବିଜ୍ଞାନ କ୍ଷେତ୍ରରେ ହଉ, ଯେତେ ପ୍ରକାର ରହିଛି ଆମର କାମ କରିବା ବା ଆମର ନିଜର ଯେଉଁ ଭରଣ ପୋଷଣ ପାଇଁ ଆମେ ଯାହା କାମ କରୁଛୁ, ସେଥିରେ ଆମେ ମାତ୍ର 5% ପର୍ଯ୍ୟନ୍ତ ଅଧିକାରୁ ଅଧିକା ବ୍ୟବହାର କରିପାରିବା। କିନ୍ତୁ ସେଇ 5% ଯେଉଁ ପରିସୀମା, ସେଟା ବି ଭଲ ହେବା ଦରକାର, ତେବେ ଯାଇକି ଆମେ ରହିପାରିବା ଠିକ। ତେଣୁ ସଚେତନତା ଏବଂ ବୁଦ୍ଧିମତା ବହୁତ ଜରୁରୀ, ଯେଉଁଟା ପାଇଁକି ଆପଣ ଲେଖୁଛନ୍ତି ଯେ ବୁଦ୍ଧି ଆଉ ବିଦ୍ୟା ହେଉଛି ଦୁଇଟା ଯାକ ପରିପୂରକ, ବୁଦ୍ଧି ବି ଦରକାର ବିଦ୍ୟା ବି ଦରକାର, ବିଦ୍ୟା ବୁଦ୍ଧି ଦିଏ, ବୁଦ୍ଧି ମଧ୍ୟ ବିଦ୍ୟା ଦିଏ। କାରଣ ବହୁତ ଆଗରୁ ଯେତେବେଳେ ଯେଉଁ କୋର୍ସ ଗୁଡ଼ା ନଥିଲା, ସେତେବେଳେ ବି ତ ଲୋକ ସେଇ ବୁଦ୍ଧି, ଯିଏ ଫାର୍ଷ୍ଟ ପ୍ରଥମ ଲେଖିଲେ କୌଣସି ଗୋଟେ ବିଷୟରେ ବହି, ତେଣୁ ସିଏ ସେଇ ବୁଦ୍ଧିଟା ବାହାର କଲେ, ଠିକ୍ ସେଇଭଳି କଥା। ସମାଜରେ ଅନେକ ପରିବର୍ତ୍ତନ ହେଉଛି, ଆମେ ଆଶା କରିବା ଯେ ଆମର ଯେଉଁମାନେ ଶୁଣୁଛନ୍ତି ଆମର ଶ୍ରୋତାବନ୍ଧୁ, ବିଭିନ୍ନ ଯୁବକ ଯୁବତୀ, ସେ ମହାବିଦ୍ୟାଳୟର ହଉ ବିଶ୍ୱବିଦ୍ୟାଳୟର ହଉ, ସେମାନେ ମଧ୍ୟ ଚିନ୍ତା କରିବେ ବର୍ତ୍ତମାନ କେତେ ପ୍ରକାରର କଥା ଆସିଲାଣି ଏବଂ ଆମକୁ କେଉଁ କେଉଁ ଉପାୟରେ ଆମେ ଆମର ସାମାଜିକ ଯେଉଁ ରହିଛି ଚିନ୍ତାଧାରା, ସେଇ ଚିନ୍ତାଧାରାକୁ ଉଜ୍ଜୀବିତ କରିକି ରଖିବା ଏବଂ ସୃଷ୍ଟିଟା ବଞ୍ଚିକି ରହିବ ଆଉ କ'ଣ।
1: ହଁ, ତେବେ ଯାହା ବି ହେଉ, ଏଇ ପବିତ୍ର ରଥଯାତ୍ରା ସମୟରେ ଆପଣମାନଙ୍କୁ ଆମେ ଅନୁରୋଧ କରିବା, ଆପଣମାନେ ଆମକୁ ନିଶ୍ଚିତ ଚିଠି ଦେବେ, ତା ସାଙ୍ଗରେ ଯେଉଁଠି ଯେଉଁଠି ସବୁ ରଥଯାତ୍ରା ହେଉଛି ମହାପ୍ରଭୁଙ୍କୁ ଯାଇକି ଟିକେ ଦେଖିବେ ଏବଂ ଆନନ୍ଦ ଉଠାଇବେ। ଏହି ସମୟରେ ରଥଯାତ୍ରା ସମୟରେ ବହୁତ ଜାଗାରେ ବର୍ଷା ହୋଇଯାଇଛି ଏବଂ ପାଣିପାଗକୁ ଦେଖିକରି ଚାଷ କାମ ମଧ୍ୟ ଟିକେ ଆଗେଇ ନେବେ, କାରଣ ବର୍ତ୍ତମାନ ତ ଆମ ଜିଲ୍ଲାମାନଙ୍କରେ ପ୍ରାୟ ରୋଇବାଟାକୁ ବେଶୀ ପ୍ରାଧାନ୍ୟ ଦିଆହେଉଛି, ତେଣୁ ଭଲ ଭାବରେ ରୋଇ ରୁଆକରି ଆପାତତଃ ରୁଆ କାମଟାକୁ ସାରି ଦିଅନ୍ତୁ, ତାପରେ ଯେତେବେଳେ ବର୍ଷା ହେବ ଯାହା ହେବ ଆମେ ଦେଖିବା ଆଉ। ତେବେ ଯାହା ବି ହେଉ, ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଏହି ରଥଯାତ୍ରାରେ ଏବଂ ଶୁଭେଚ୍ଛା ମଧ୍ୟ।

0: ନିଶ୍ଚିତ ଭାବରେ ଆମକୁ ଚିଠି ଦେବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି
1: ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 75702 ଜିଲ୍ଲା ମୟୂରଭଞ୍ଜ।
2: ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଅଭିନନ୍ଦନ ଜଣାଇ କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା।
1: ନମସ୍କାର।

ଶେଷ ହେଲା ଆମ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଦେବଦାସ କଥାଚିତ୍ରରୁ, କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ।

ଏଥର ଗୀତଟି ନେଇଛୁ ଗୋପୀ କିଶାନ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଉଛନ୍ତି ପୂର୍ଣ୍ଣିମା ଏବଂ କୁମାର ସାନୁ।

0: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
1: ଭାଇ
2: କାର୍ଯ୍ୟକ୍ରମ ଶେଷରେ ଗୀତଟି ନେଇଛୁ, କ୍ରିଷ୍ଣା କଟେଜ କଥାଚିତ୍ରରୁ। କଣ୍ଠ ଦେଇଛନ୍ତି ଶ୍ରେୟା ଘୋଷାଲ।

0: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
1: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
2: ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ, ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଲୋଚନା, ମୟୂରଭଞ୍ଜର ଅର୍ଥନୀତି, ଆଲୋଚକ ମନମୋହନ ଦାସ। କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
3: ହୋଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ

0: ଏଠେ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା?
2: ଜାଣିନ କି ହୋ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800345678 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
5: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
6: କାହିଁ ତୁ ଜାଣିନୁ, ସରକାରଙ୍କ PM ସୂର୍ଯ୍ୟ ଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 kW ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800345678 କିମ୍ବା 1912 ରେ ଯୋଗାଯୋଗ କର।
7: ଶିମିଳିପାଳ ଜୈବ ମଣ୍ଡଳ।

0: ଦଉଛି।
1: କାଇଁ ତୁ ଜାଣିନୁ ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ, 1 କିଲୋୱାଟ୍ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
2: ଶିମିଳିପାଳ ଜୈବ ମଣ୍ଡଳ ମୟୂରଭଞ୍ଜ ଜିଲ୍ଲାର ମଧ୍ୟଭାଗରେ ଅବସ୍ଥିତ। ଏହା 84°4-86°37 ଅକ୍ଷାଂଶରେ ଏବଂ 21°28-22°8 ଦ୍ରାଘିମରେଖା ମଧ୍ୟରେ ଅବସ୍ଥିତ। ଶିମିଳିପାଳ ପର୍ବତମାଳା ମୟୂରଭଞ୍ଜର ଏକ ଅଭିନବ ଦାନ, ଆମ ରାଜ୍ୟର ଏକ ଅମୂଲ୍ୟ ସମ୍ପଦ। ନୈସର୍ଗିକ ଶୋଭା, ଘଞ୍ଚ ଅରଣ୍ୟାନୀ, ବିଶାଳ ପଶୁ ସମ୍ପଦର ସମାରୋହ ହେଉଛି ଶିମିଳିପାଳ। 1994 June 22 ଭାରତ ସରକାରଙ୍କ ଏକ ବିଜ୍ଞପ୍ତି ଦ୍ୱାରା ଶିମିଳିପାଳ ଜୈବମଣ୍ଡଳ ମାନ୍ୟତା ପାଇଲା। ପ୍ରଥମେ ଜୈବମଣ୍ଡଳର ସୀମା 2,227 ବର୍ଗ କିଲୋମିଟର ସୀମିତ ଥିଲା, ପରେ ଏହାର ପରିସର 4,374 ବର୍ଗ କିଲୋମିଟରକୁ ବୃଦ୍ଧି ହେଲା। ନୈସର୍ଗିକ ସୌନ୍ଦର୍ଯ୍ୟ ବିମଣ୍ଡିତ ଶିମିଳିପାଳ ଜୈବମଣ୍ଡଳର ବିଶେଷତା ହେଲା ବିଭିନ୍ନ ଜାତି ପ୍ରଜାତି ବୃକ୍ଷ, ଲତା, ଗୁଳ୍ମ, ପଶୁ ପକ୍ଷୀ, ସରୀସୃପ, ଜଳପ୍ରପାତ ଏବଂ ବିଲୁପ୍ତ ପ୍ରାୟ କେତେକ ଆଦିବାସୀ ସମ୍ପ୍ରଦାୟଙ୍କର ବାସସ୍ଥଳୀ। ପ୍ରାକୃତିକ ସୌନ୍ଦର୍ଯ୍ୟ ଗର୍ଭା ଏହି ଜୈବମଣ୍ଡଳର ପର୍ବତମାଳାକୁ ପରିବେଷିତ କରି ରଖିଥିବା ବହୁ ପ୍ରକାରର ବୃକ୍ଷଲତା ସବୁ ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରି ରଖିଛନ୍ତି। ଶିମିଳିପାଳ ଜୈବମଣ୍ଡଳକୁ 3 ଅଞ୍ଚଳରେ ବିଭକ୍ତ କରାଯାଇଛି, ଯଥା କୋର୍ ଅଞ୍ଚଳ 845.70 ବର୍ଗ କିଲୋମିଟର, ବଫର ଅଞ୍ଚଳ 2,129 ବର୍ଗ କିଲୋମିଟର ଏବଂ ଟ୍ରାଞ୍ଜିସନାଲ ଅଞ୍ଚଳ 1,400 ବର୍ଗ କିଲୋମିଟର। ସମୁଦାୟ ଜୈବମଣ୍ଡଳର ମୋଟ କ୍ଷେତ୍ରଫଳ 4,374 ବର୍ଗ କିଲୋମିଟର। ଶିମିଳିପାଳ ଜୈବମଣ୍ଡଳ ଅନେକ ଦୃଷ୍ଟିକୋଣରୁ ଅନନ୍ୟ। ଏହାର ଅନେକ ସମ୍ଭାବ୍ୟ ସମ୍ପଦ ଅଛି। ଏହି ସମ୍ପଦକୁ ଯୋଜନାବଦ୍ଧ ଏବଂ ଯଥାର୍ଥ ଭାବେ ନିୟୋଜିତ କରାଯାଇପାରିଲେ ମୟୂରଭଞ୍ଜ ଜିଲ୍ଲା ଓଡ଼ିଶା କାହିଁକି ଭାରତରେ ଆର୍ଥନୈତିକ ଦୃଷ୍ଟିକୋଣରୁ ଏକ ସବୁଠାରୁ ବିକଶିତ ଓ ଆଦର୍ଶ ଜିଲ୍ଲା ଭାବେ ପରିଗଣିତ ହୋଇପାରିବ। ମୟୂରଭଞ୍ଜର ଅର୍ଥନୀତିକୁ ଶିମିଳିପାଳର ଅବଦାନ ଅସଂଖ୍ୟ। ସୀମିତ ସମୟ ମଧ୍ୟରେ ସମସ୍ତ ଅବଦାନ ବିଷୟରେ ଆଲୋଚନା କରିବା ସମ୍ଭବ ନୁହେଁ, ତେଣୁ ଏଠାରେ କେତେକ ମୁଖ୍ୟ ଅବଦାନ ସମ୍ବନ୍ଧରେ ଆଲୋଚନା କରିବା ପାଇଁ ପ୍ରୟାସ କରାଯାଇଅଛି। 1 ଜଳ ବିଭାଜିକା। ମୟୂରଭଞ୍ଜ ଜିଲ୍ଲାର ଅର୍ଥନୀତି ମୁଖ୍ୟତଃ କୃଷି ଅଭିମୁଖୀ। କୃଷି ପାଇଁ ଜଳର ଚାହିଦା ବହୁ ଅଧିକ। ଜଳର ଚାହିଦା ପୂରଣ ପାଇଁ ଶିମିଳିପାଳ ଜଳ ବିଭାଜିକା ପ୍ରକୃଷ୍ଟ। ଶିମିଳିପାଳ ଜୈବମଣ୍ଡଳ ଓଡ଼ିଶାର ସର୍ବବୃହତ ଜଳ ବିଭାଜିକା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିରୁ ନିର୍ଗତ ଶିରସ୍ରୋତା ଜଳସ୍ରୋତ ରାଜ୍ୟର ମୁଖ୍ୟ ନଦୀର ଆଧାର, ଯଥା ବୁଢ଼ାବଳଙ୍ଗ, ଖଡ଼ଖାଇ, ଖଇରୀ, ଭଣ୍ଡନ, ସାଞ୍ଜ, ପୂର୍ବଦେଓ, ପଶ୍ଚିମଦେଓ ଏବଂ ସାଳନ୍ଦୀ ନଦୀ ଇତ୍ୟାଦି। ଏହି ନଦୀଗୁଡ଼ିକ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଅଧିବାସୀମାନଙ୍କର ମୁଖ୍ୟ ଜୀବନଧାରା। ଯଦି ଏହି ନଦୀଗୁଡ଼ିକର ଜଳସମ୍ପଦକୁ ଉପଯୁକ୍ତ ଭାବେ ବିନିଯୋଗ କରାଯାଇପାରିବ, ତେବେ ପଞ୍ଜାବର ବିଭିନ୍ନ ଜିଲ୍ଲା ପରି ମୟୂରଭଞ୍ଜ ଏକ ସମୃଦ୍ଧ ଜିଲ୍ଲାରେ ପରିଣତ ହୋଇପାରିବ। ଶିମିଳିପାଳରୁ ପ୍ରବାହିତ ସାଳନ୍ଦୀ ନଦୀର ହଦଗଡ଼ ଜଳସେଚନ ଯୋଜନା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କୃଷି ରଙ୍ଗମଞ୍ଚରେ ଅଭୂତପୂର୍ବ ପରିବର୍ତ୍ତନ ଆଣିପାରିଛି। ଦରବାର ଶାସନ ସମୟରେ ନିର୍ମାଣ କରାଯାଇଥିବା ବାଲଡିହା ଏବଂ ହଳଦିଆ ଜଳସେଚନ ପ୍ରକଳ୍ପ ଏବଂ ମୟୂରଭଞ୍ଜ ଓଡ଼ିଶା ସହ ମିଶ୍ରଣ ପରେ ନିର୍ମାଣ ହୋଇଥିବା ସୁନେଇ ଓ କାଳ ଜଳସେଚନ ପ୍ରକଳ୍ପ କୃଷିର ଉତ୍ପାଦନ ବୃଦ୍ଧି ନିମନ୍ତେ ସାହାଯ୍ୟ କରୁଅଛି। ଏଣୁ ଶିମିଳିପାଳର ଜଳ ବିଭାଜିକା ମୟୂରଭଞ୍ଜର କୃଷି ଅର୍ଥନୀତିକୁ ଏକ ମୁଖ୍ୟ ଦାନ। ଜଳସେଚନ ବ୍ୟତୀତ ଶିମିଳିପାଳର ନଦୀ ଓ ଝରଣାର ଜଳକୁ ଜନସାଧାରଣଙ୍କ ସାଧାରଣ ବ୍ୟବହାର ପାଇଁ ମଧ୍ୟ ଦରକାର। ସହରମାନଙ୍କର ପିଇବା ପାଣିର ଚାହିଦା ମେଣ୍ଟାଇବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ନଦୀର ଜଳକୁ ବ୍ୟବହାର କରୁଅଛି। ନଦୀର ଜଳ ମଧ୍ୟ ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ହେଉଅଛି। ସମତଳ ଅଞ୍ଚଳରେ ନଦୀଗୁଡ଼ିକୁ ପରିବହନର ସୁବିଧା ପାଇଁ ବ୍ୟବହାର କରାଯାଇପାରିବ। 2 ଜଙ୍ଗଲ ସମ୍ପଦ। ଶିମିଳିପାଳ ମୌସୁମୀ ଜଙ୍ଗଲର ଗନ୍ତାଘର। ଜଙ୍ଗଲର ଅବକ୍ଷୟ ସତ୍ତ୍ୱେ ଏବେ ବି ଶିମିଳିପାଳର ଅନେକ କ୍ଷେତ୍ର ଘନ ଜଙ୍ଗଲରେ ପରିପୂର୍ଣ୍ଣ ଏବଂ ଅଭେଦ୍ୟ। ଏହି ଘନ ଜଙ୍ଗଲ ବିଶାଳ ଶାଳ ଗଛ ଦ୍ୱାରା ପରିପୂର୍ଣ୍ଣ ଶିମିଳିପାଳ ପର୍ବତମାଳା ଭାରତରେ ବିଶେଷ ଭାବେ ପ୍ରସିଦ୍ଧି ଲାଭ କରିଛି ଘଞ୍ଚ ଶାଳ ଜଙ୍ଗଲ ପାଇଁ। ଏହି ଲମ୍ବା ଶାଳ ଘଞ୍ଚ ହିଁ ସୃଷ୍ଟିର ବହୁ ମଙ୍ଗଳକାରୀ ବୃଷ୍ଟିକୁ ଆହ୍ୱାନ କରିଥାଏ। ଶିମିଳିପାଳର ଥଣ୍ଡା ବାୟୁ ଦ୍ୱାରା ଶାଳ ଗଛର କାଠ ଅତ୍ୟନ୍ତ ମୂଲ୍ୟବାନ ଓ ଶକ୍ତ। ଏହି ଶାଳକାଠ ଗୃହ

0: ନିର୍ମାଣ କ୍ଷେତ୍ରରେ ନିୟୋଜିତ ହୋଇଥାଏ। ଶାଳ ବ୍ୟତୀତ ଅସନ, କୁସୁମ, ପିଆଶାଳ, ଚମ୍ପା, ଶିମିଳି ଓ କେନ୍ଦୁ ପ୍ରଭୃତି ଅନ୍ୟାନ୍ୟ ବୃକ୍ଷ ଶିମିଳିପାଳ ଜଙ୍ଗଲରେ ଦେଖିବାକୁ ମିଳେ। ଏହି ବୃକ୍ଷରୁ ବଢ଼େଇମାନଙ୍କ ପାଇଁ ଉପଯୋଗୀ ହୋଇଥିବା କାଠ, କଢ଼ି, ବରଗା ପ୍ରଭୃତି ମିଳେ। ଏହା ଛଡ଼ା ଅନ୍ୟାନ୍ୟ ଉଦ୍ଭିଦ ମଧ୍ୟ ଏଠାରେ ଦେଖିବାକୁ ମିଳେ। ତେଣୁ ଶିମିଳିପାଳକୁ ଏକ ନାନା ଉଦ୍ଭିଦ ଓ ବୃକ୍ଷ ଆଦି ପରିପୂର୍ଣ୍ଣ ବୃହତ ଉପବନ କହିଲେ ଅତିରଞ୍ଜିତ ହେବ ନାହିଁ। ଏହି ଜଙ୍ଗଲ କ୍ଷୁଦ୍ର ଶିଳ୍ପର ବୃଦ୍ଧି ନିମିତ୍ତ ସାହାଯ୍ୟ କରେ। ଶାଳ ଗଛର ପତ୍ର କ୍ଷୁଦ୍ର ଶିଳ୍ପ ବ୍ୟବସାୟ କ୍ଷେତ୍ରରେ ମୟୂରଭଞ୍ଜ ଜିଲ୍ଲା ତଥା ଓଡ଼ିଶାର ଆର୍ଥିକ ଅବସ୍ଥାର ଉନ୍ନତି କରିବାରେ ସହାୟକ ହୋଇଅଛି। ଶାଳପତ୍ରର ପ୍ଲେଟ୍ ଓ ଦୋନା ମୟୂରଭଞ୍ଜ ଜିଲ୍ଲାରୁ ବିଭିନ୍ନ ରାଜ୍ୟକୁ ବିକ୍ରୟ ପାଇଁ ପଠାଯାଉଅଛି। ଏହି କ୍ଷୁଦ୍ର ଶିଳ୍ପ ମୟୂରଭଞ୍ଜର ଅଧିବାସୀମାନଙ୍କର, ବିଶେଷତଃ ଆଦିବାସୀମାନଙ୍କର ନିୟୋଗ ଓ ଆର୍ଥିକ ବିକାଶ ଦିଗରେ ସାହାଯ୍ୟ କରିଅଛି। ଏହି କ୍ଷୁଦ୍ର ଶିଳ୍ପ ମୟୂରଭଞ୍ଜ ଜିଲ୍ଲାକୁ ସର୍ବଭାରତୀୟ କ୍ଷେତ୍ରରେ ଏକ ବଡ଼ ବ୍ୟବସାୟ କ୍ଷେତ୍ର ଭାବେ ପ୍ରତିଷ୍ଠା କରିପାରିଅଛି। କ୍ଷୁଦ୍ର ଜଙ୍ଗଲଜାତ ପଦାର୍ଥ ଶିମିଳିପାଳ ଜୈବମଣ୍ଡଳର କ୍ଷୁଦ୍ର ଜଙ୍ଗଲଜାତ ପଦାର୍ଥ ଯଥା ମହୁଲ, ଲାଖ, ପାଳୁଅ, ମହୁ, ଝୁଣା, ଶାଳପତ୍ର, ଶାଳଦାନ୍ତକାଠି ଓ ଶାଳମଞ୍ଜି ପ୍ରଭୃତି ମୁଖ୍ୟତଃ ଆଦିବାସୀମାନେ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି। ଆଦିବାସୀମାନେ ମଧ୍ୟ ପୋଜ ଓ ନିମ୍ବ ଗଛର ବଳକଳ ବ୍ୟବସାୟୀମାନଙ୍କ ପାଇଁ ସଂଗ୍ରହ କରନ୍ତି। ଏହି ବଳକଳ ଔଷଧ ପ୍ରକ୍ରିୟାକରଣରେ ଦରକାର ଆସେ। ବ୍ୟବସାୟୀମାନେ ତାଙ୍କ ଲାଭ ପାଇଁ ଆଦିବାସୀମାନଙ୍କୁ ପ୍ରବର୍ତ୍ତାଇ ଅତ୍ୟଧିକ ବଳକ ସଂଗ୍ରହ କରନ୍ତି, ଯାହାକି ପୋଜ ଗଛର ଅକାଳ ନିଶ୍ଚୟ ପାଇଁ ଦାୟୀ। ଶାଳ ଗଛର ଫୁଲର ମଞ୍ଜିରୁ ପ୍ରସ୍ତୁତ ତେଲ ବିଶେଷ ମୂଲ୍ୟବାନ ଦ୍ରବ୍ୟ ରୂପେ ବିକ୍ରୟ ହୁଏ। ଶାଳ ଗଛରୁ ଝୁଣା, ଅଠା, ମହମ, ଅର୍ଚିଡ଼, ବଦାଙ୍ଗ ଜନ୍ମିବାର ଦେଖାଯାଏ। ଶିମିଳିପାଳର ଭୂତତ୍ତ୍ୱ ବ୍ୟବସ୍ଥା ଅର୍ଥକାରୀ ଖଣିଜ ପଦାର୍ଥ ସୃଷ୍ଟି ପାଇଁ ଅନୁକୂଳ। ଶିମିଳିପାଳର ଗଚ୍ଛିତ ଥିବା ଖଣିଜ ପଦାର୍ଥ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକାର ବୃହତ, ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପଗୁଡ଼ିକର ପ୍ରତିଷ୍ଠା ପାଇଁ ସୁଯୋଗ ସୃଷ୍ଟି କରିଛି। ଲୁହାପଥର, ଚିନାମାଟି, ଗ୍ରାନାଇଟ୍, ଭାନାଡ଼ିୟମ୍, ଟିଟାନିୟମ୍, ଗାଲେନା, ଆଜବେଷ୍ଟସ୍, ନିକେଲ୍ ଓ କେଶରପୁରରେ ଗଚ୍ଛିଥିବା ତମ୍ବା ପ୍ରଭୃତି ଖଣିଜ ପଦାର୍ଥ, ଗୁରୁମୈଶାଣୀ, ସୁଲେଇପାଟ ଓ ବାଧାମପାଡ଼ୁ ଦେଉଥିବା ଲୁହାପଥର ବିଶେଷ ଭାବେ ଉତ୍କୃଷ୍ଟ ଥିଲା। ଶିମିଳିପାଳ ଜୈବମଣ୍ଡଳରେ ମହଜୁଦ ଥିବା ଲୁହାପଥର ଉଚ୍ଚମାନର। ଏହି ଲୁହାପଥରରେ ଶତକଡ଼ା 65%-68% ଭାଗ ଲୁହା ଅଛି। କିଛି ଲୁହାପଥର ମଧ୍ୟ ବର୍ଣ୍ଣପୁର ଓ ଦୁର୍ଗାପୁର ଇସ୍ପାତ କାରଖାନାରେ ବ୍ୟବହୃତ ହୁଏ। ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଶିମିଳିପାଳ କେବଳ ମୟୂରଭଞ୍ଜ ଜିଲ୍ଲାର ଅର୍ଥନୀତି ନୁହେଁ, ଓଡ଼ିଶା ଓ ଭାରତବର୍ଷର ଆର୍ଥିକ ଅଭିବୃଦ୍ଧି ପାଇଁ ସାହାଯ୍ୟ କରୁଅଛି। ପର୍ଯ୍ୟଟନ ଶିଳ୍ପ ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ବହୁ ସମ୍ଭାବନା ଅଛି। ଏହି ଶିଳ୍ପର ଅଭିବୃଦ୍ଧି ପାଇଁ ଶିମିଳିପାଳ ଜୈବମଣ୍ଡଳରେ ଅବଦାନ ସବୁଠାରୁ ଅଧିକ। ପ୍ରକୃତି ପ୍ରେମୀଙ୍କମାନଙ୍କ ପାଇଁ ଶିମିଳିପାଳ ବିସ୍ମୟ ବସ୍ତୁର ଗନ୍ତାଘର। ଶିମିଳିପାଳ ଜୈବମଣ୍ଡଳରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ଅର୍ଚିଡ଼, ବୃକ୍ଷଲତା, ବନ୍ୟଜନ୍ତୁ, ମନମୁଗ୍ଧକର ଜଳପ୍ରପାତ ଏବଂ ଭଞ୍ଜବସା, ନହଣା, ଡୁଡ଼ୁରୁ ଚମ୍ପା, ଜେନାବଲି, ଚୁନଡ଼ିହା, ଉପର ବଡ଼ କାମେରା ଓ ଚହଲା ପ୍ରଭୃତି ଦର୍ଶନୀୟ ସ୍ଥାନ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରେ। ଶିମିଳିପାଳ ଜୈବମଣ୍ଡଳର ପ୍ରାକୃତିକ ସଂରକ୍ଷିତ ଅଞ୍ଚଳରେ ବ୍ୟାଘ୍ର ବ୍ୟତୀତ କଥା କୁହା ମୀନା, ସୁନ୍ଦର ମୟୂର, କାହାଳି ବଜାଉଥିବା ହସ୍ତୀ, ଦୌଡ଼ୁଥିବା ମୃଗ, ମଗର, ଅଜଗର, ଗୋଖର ପ୍ରଭୃତି ଦେଖିବାକୁ ମିଳେ, ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଏହା ଛଡ଼ା 231 ପ୍ରକାରର ଚଢ଼େଇ ଓ ଦୁର୍ଲଭ କୃଷ୍ଣକାୟ ବ୍ୟାଘ୍ର ମଧ୍ୟ ଶିମିଳିପାଳରେ ଦେଖିବାକୁ ମିଳେ। ଏହା ବ୍ୟତୀତ ଚିରସ୍ରୋତା ନଦୀ, ମହାଶୀର ମାଛରେ ଭରପୁର ଚିରସ୍ରୋତା ବରେଇ ପାଣି ଏବଂ ଜୋରନ୍ଦା ପ୍ରଭୃତି ଜଳପ୍ରପାତ ଦର୍ଶକମାନଙ୍କୁ ଆନନ୍ଦ ପ୍ରଦାନ କରେ। ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଘଟିଲେ ହୋଟେଲ ଓ ଅନ୍ୟାନ୍ୟ ବ୍ୟବସାୟର ବୃଦ୍ଧି ଘଟିବ ଏବଂ ଏହା ଫଳରେ ପରିବହନ ଅନ୍ୟାନ୍ୟ ସେବାର ଚାହିଦାର ବୃଦ୍ଧି ଘଟିବ, ଯାହାକି ନିଯୁକ୍ତିର ସୁବିଧା ବୃଦ୍ଧି କରିବ। ଶିମିଳିପାଳର ସର୍ବଶ୍ରେଷ୍ଠ ଅବଦାନ ହେଲା ଏହା ମୟୂରଭଞ୍ଜ ଓ ଓଡ଼ିଶାକୁ ମରୁଭୂମିରେ ପରିଣତ ହେବାରୁ ରକ୍ଷା କରିଛି। ଶିମିଳିପାଳ ବ୍ୟତିରେକେ ମୟୂରଭଞ୍ଜର ସ୍ଥାନ ନାହିଁ। ରତ୍ନଗର ବା ଶିମିଳିପାଳର ସମ୍ପଦର ଉପଯୁକ୍ତ ବିନିଯୋଗ ହୋଇପାରିଲେ ମୟୂରଭଞ୍ଜ ଜିଲ୍ଲା ଏକ ଧନାଢ଼୍ୟ ଜିଲ୍ଲାରେ ପରିଣତ ହୋଇପାରନ୍ତା। ଏହା ସତ୍ୟ ଯେ ଶିମିଳିପାଳକୁ ଧ୍ୱଂସମୁଖରୁ ରକ୍ଷା ନକଲେ କେବଳ ମୟୂରଭଞ୍ଜ ଜିଲ୍ଲାର ଅର୍ଥନୀତି ଯେ ଭୁଶୁଡ଼ି ପଡ଼ିବ ତାହା ନୁହେଁ, ଓଡ଼ିଶା ମଧ୍ୟ ଅର୍ଥନୈତିକ ଦୁର୍ଦ୍ଦଶାରେ ଜର୍ଜରିତ ହେବ। ତେଣୁ
1: ଶୁଣିଲେ ଆଲୋଚନା, ମୟୂରଭଞ୍ଜର ଅର୍ଥନୀତି ଆଲୋଚନା କଲେ ମନମୋହନ ଦାସ।

ଆକାଶବାଣୀ ବାରିପଦା, ଏଥର ଗୀତାତୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ପୁରାତନ ଓଡ଼ିଆ କଥାଚିତ୍ର ପୂଜାରିଣୀର ଗୀତଟିଏ। କଣ୍ଠ ଦେଇଛନ୍ତି ତାନସେନ ସିଂ।

ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତ ଅତୀତ କ୍ରମରେ ଶୁଣିଲେ ପୁରାତନ ଓଡ଼ିଆ ଚଳଚ୍ଚିତ୍ର ପୂଜାରିଣୀର ଗୀତଟିଏ କଣ୍ଠଦାନ କରିଥିଲେ ତାନସେନ ସିଂ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ବାଇଶ ପାହାଚ, ରଚନା ରଜତ କୁମାର କର, ପ୍ରଯୋଜନା ରମାପଦ ନନ୍ଦ।

ନୀଳ ସିନ୍ଧୁ ତୀର ନୀଳ ଶୈଳର ଅନନ୍ତ କଳ୍ପବଟ ଶାଖାରୁ ମୁଁ କହୁଛି କାକଭୂଷଣ୍ଡ। କାହିଁ କେତେ ଯୁଗରୁ ମୋର ପ୍ରଭୁ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡର ପିତାଙ୍କର ପ୍ରତିଟି ଇଙ୍ଗିତର ମୁଁ ସାକ୍ଷୀ ହୋଇ ରହିଆସିଛି।

0: ଆଗରେ ମୋର ଶ୍ରୀମନ୍ଦିର, ମୋର ପ୍ରିୟ ପରମ ପ୍ରଭୁ, ଚତୁର୍ଥା ମୂର୍ତ୍ତିରେ ବିରାଜିତ ରତ୍ନ ସିଂହାସନ ଉପରେ କେତେ ମତ, କେତେ ପଥର, କାହିଁ କେତେ କାହାଣୀ ବାସ୍ତବତାର ରୂପ ନେଇ ଗଢ଼ି ଉଠିଛି। ମୋର ପରମ ସ୍ୱାମୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ସବୁର ସାକ୍ଷୀ ଏଇ ବଡ଼ ଦାଣ୍ଡ, ବାଇଶି ପାହାଚ ଆଉ ଆଉ ମୁଁ ନିଜେ କାକଭୂଷଣ୍ଡ, ଯୁଗ ଯୁଗର ଦିବସ ରଚନୀ ମୋ ପାଇଁ ଏକାକାର ହେଇଯାଇଛି। କେବଳ ତାଙ୍କରି କଥା ଶୁଣିବାରେ, କେବଳ ଅସୀମ ପରିତୃପ୍ତି ସେଥିରେ ଥାଏ ବୋଲି ଆସ, ମୋ ସହିତ ଆସ ବଡ଼ ଦାଣ୍ଡକୁ। ଏଇ ସେହି ଅରୁଣ ସ୍ତମ୍ଭ ସମ୍ମୁଖରେ ମୁଖଶାଳା, ବାଇଶି ପାହାଚର ପ୍ରଥମ ପାଦରେ ଠିକ ଦକ୍ଷିଣ ଚାହା ଚାହା କିପରି ଦୁଃଖୀ ଦୁଃଖ ହରି ଆର୍ତ୍ତପତିତର ତ୍ରାଣକର୍ତ୍ତା ଭକ୍ତ ବତ୍ସଳ ଦୀନବନ୍ଧୁ, ମୋର ପ୍ରିୟ ପରମ ଆବିର୍ଭୂତ ହେଇଛନ୍ତି। ପତିତ ପାବନ ରୂପରେ କେତେ ଇତିହାସର ପୃଷ୍ଠା ଏଇ ଗଜପତି ବଂଶର, ଲହୁ ଲୁହ ଯନ୍ତ୍ରଣାର କାହାଣୀରେ ଜର୍ଜରିତ। କେବଳ ତାଙ୍କୁ ହିଁ କେନ୍ଦ୍ର କରି ମୁଁ ଶୁଣିଛି ସେଦିନ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ କଣ୍ଠରେ ସେହି ପରମ ଆପ୍ତ ବାକ୍ୟ, ମୋତେ ନିର୍ବଂଶ କରିଦିଅ ପ୍ରଭୁ, ତୁମକୁ ତୁମର ଶ୍ରୀମନ୍ଦିରକୁ ମୋର ବୋଲି କହିବାକୁ, ଯେପରି ମୋର ବଂଶରେ କେହି ନ ରୁହେ। ଜୀବନ ପଛେ ନରକକୁ ଯାଉ, ଧର୍ମାନ୍ତର ହୁଏ ପଛେ, ହେଲେ ମୋ ପ୍ରଭୁଙ୍କର ମାନ ରହୁ, ଯଶ ବୀର୍ଯ୍ୟ ପ୍ରତିଷ୍ଠିତ ହେଉ ଜପ ଚନ୍ଦ୍ରାକି। ମୋର ପ୍ରିୟ ପରମଙ୍କ ପାଇଁ କେତେ ବଡ଼ ତ୍ୟାଗ, ଆତ୍ମା ମୋର ପରିଚୟ ସେମାନଙ୍କ ପ୍ରତି କୃତଜ୍ଞତାରେ ସବୁର ସାକ୍ଷୀ ଏଇ ବାଇଶି ପାହାଚ, ବାଇଶି ପାହାଚ, ବାଇଶି ପାହାଚ, ବାଇଶି ପାହାଚ।
1: ମୁକୁନ୍ଦ ଦେବ
2: କିଏ?
1: ଗଜପତି ମୁକୁନ୍ଦ ଦେବ
2: କିଏ?
1: ଗଜପତି ମୁକୁନ୍ଦ ଦେବ,
2: ମୁଁ ତ ମୁକୁନ୍ଦ ଦେବ ନୁହେଁ, ମୁଁ ଯେ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବ।
1: ଏକା କଥା, ଯେ ମୁକୁନ୍ଦ ଦେବ ସେ ବି ମୋ ପାଇଁ ରାମଚନ୍ଦ୍ର ଦେବ।
2: କିଏ କିଏ ତୁମେ? ଓ ତୁମେ ତୁମେ କେମିତି ଆସିଲ ଉଆସକୁ? ଜବାବ ଦିଅ ତକି ଖାଁ।
1: ତକି ଖାଁ, ମୁଁ କଣ ବର୍ତ୍ତମାନର ନବାବ ବାରବାଟୀ ଦୁର୍ଗର ତକି ଖାଁ?
2: କିଏ ତୁମେ ତେବେ? ଜବାବ ଦିଅ।
1: ମୁଁ କଳା ପାହାଡ଼।
2: କଳା ପାହାଡ଼
1: ଭୁଲି ଗଲଣି ସେ ପଦ? ଅଇଲା କଳା ପାହାଡ଼ ଭାଙ୍ଗିଲା ଲୁହାର ବାଡ଼।

0: ନା ସେ ତା ଗାଁର ମୁସଲମାନ ଦଳ ବେହେରା ଦୁର୍ଗା ପୂଜା କରେ, ସେ ନିମକ ସଚ୍ଚା ଛାମୁ।
1: ହିନ୍ଦୁ ହେଇଛି ବେଇମାନ, ଆଉ ମୁସଲମାନ ହେଲା ନିମକ ସଚ୍ଚା। ଜବନ ସାଲବେଗର ଠାକୁର ହେ ଜଗନ୍ନାଥ, ରାମଚନ୍ଦ୍ର ଜୀବନରେ ଏ ବିରୋଧାଭାସ କାହିଁକି, କାହିଁକି ଏ ପରୀକ୍ଷା ପ୍ରଭୁ।
0: ଗଜପତି, ଆପଣଙ୍କ ନିର୍ଦ୍ଦେଶ ପାଇଲେ ମୁରାଦ ଖାଁ ସୈନ୍ୟ ପରିଚାଳନା କରିବ, ଜଗନ୍ନାଥଙ୍କୁ ସୁରକ୍ଷା ଦେଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାର ସମସ୍ତ ଆୟୋଜନ ମୁରାଦ ଖାଁ କରିବ।
1: ଠିକ୍ କହିଛନ୍ତି ରାଜଗୁରୁ, ପିପିଲିର ଯୁଦ୍ଧରେ ରାମଚନ୍ଦ୍ରର ଭାଗ୍ୟ ନିରୂପିତ ହେବ। ମୁରାଦକୁ ନେଇ ଆପଣ ଆଗଭର ହୁଅନ୍ତୁ, ତାଙ୍କରି ଇଚ୍ଛା ପୂରଣ ହେବ। ଘୋର ଜଳରେ ଥାଇ ଗଜରାଜ ତାଙ୍କୁ ଚିନ୍ତା କରିଥିଲା, ବିପତ୍ତିର ଅଥଳ ଜଳରେ ସେଇ ଜଗନ୍ନାଥଙ୍କୁ ମୁଁ ସ୍ମରଣ କରୁଛି। ନୀଳାଚଳ ନିଭାସାୟ ନିତ୍ୟାୟ ପରମାତ୍ମନି ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ, ଜଗନ୍ନାଥାୟ ତେ ନମଃ, ଜଗନ୍ନାଥାୟ ତେ ନମଃ।
2: ଦେୱାନ ଲୋଧୁ ମିଆଁର ସାଲାମ ଗ୍ରହଣ କରନ୍ତୁ ଗଜପତି।
3: ବର୍ତ୍ତମାନ ତ ତୁମେ ଆଉ ଖୋର୍ଦ୍ଧା ଗଜପତିର ଦେୱାନ ନୁହଁ, ତୁମେ ବର୍ତ୍ତମାନ ରାଜପ୍ରତିନିଧି। ପିପିଲି ଯୁଦ୍ଧରେ ପରାଜିତ ଗଜପତି ଆଜି ବାରବାଟୀ ଦୁର୍ଗରେ ବନ୍ଦୀ। ଯେଉଁଠି ତା ପୂର୍ବପୁରୁଷ ରାଜୁତି କରୁଥିଲେ ସେଠି ଆଜି ସେ ବନ୍ଦୀ। କି ବାର୍ତ୍ତା ନେଇ ଆସିଛ ଲୋଧୁ?
2: ନବାବ ଚାହାନ୍ତି ଆପଣ ପୁଣି ଖୋର୍ଦ୍ଧାର ସାହାନ୍ସା ବନନ୍ତୁ।
3: ଖୋର୍ଦ୍ଧାର ସାହାନ୍ସା?
2: ହଁ।
3: ପରିହାସ କରିବାକୁ ଆସିଛ ଲୋଧୁ ମିଆଁ?
2: ପରିହାସ ନୁହେଁ ଗଜପତି, ନବାବ ଆପଣଙ୍କୁ ଗାଦି ୱାପସ କରିବାକୁ ଚାହାନ୍ତି। ସେ ଚାହାନ୍ତି ମୁଁ ପୁଣି ଆପଣଙ୍କର ଦେୱାନ ବନି ଖୋର୍ଦ୍ଧା ଯାଏ।
3: ଲୋଧୁମିଆ,
2: ଆପଣ ତାଙ୍କର ଦୁଶ୍ମନ ନ ହୋଇ ଦୋସ୍ତ ବନନ୍ତୁ।
3: ଦୋସ୍ତ?
2: ହଁ,
3: ଦୋସ୍ତ କି ଖାଙ୍କର ଅତିଥି ହୋଇ ମୁଁ ତ ଏଇ ଅତିଥିଶାଳାରେ ଅଛି ଲୋଧୁମିଆ।
2: ସେ ଆପଣଙ୍କର ଦୋସ୍ତି ଚାହାନ୍ତି, ଆପଣ ମାନି ଯାଆନ୍ତୁ, ସେଥିରେ ଆପଣଙ୍କର ଫାଇଦା ଅଛି। ପିତଳା ପୂଜା ଛାଣନ୍ତୁ, ନିକାଲି ଦିଅନ୍ତୁ ଗୋଟାଏ କାଠର ପ୍ରତିମା ପ୍ରତି ଆପଣଙ୍କର ଖେଲି ମହବତକୁ।
3: ଲୋଧୁମିଆ,
2: ଦିନ ଦୁନିଆର ମାଲିକ ଖୋଦା ଭଗବାନଙ୍କୁ ଗୋଟାଏ କାଠ ପ୍ରତିମା ଭିତରେ କ'ଣ ବନ୍ଦୀ କରିପାରିବେ ଗଜପତି? ଯାହାର ରୂପ ନାହିଁ ତାକୁ ରୂପ ଦେବାର କି ଫାଇଦା?
3: ମୋତେ ଉତ୍ତ୍ୟକ୍ତ କର ନା ଲୋଧୁମିଆଁ, ଠାକୁର ରାଜା ରାମଚନ୍ଦ୍ର ତୁମଠୁ ଧର୍ମ ଶିଖିବ ନାହିଁ।
2: ବିଚାରକୁ ଆସନ୍ତୁ ଜାମ୍ପନା, ଆପଣଙ୍କ ବେଦରେ ମୂର୍ତ୍ତି କାହିଁ, ଉପନିଷଦରେ ଆକାର କାହିଁ, ପିତୁଳା କାହିଁ, ପୂଜା କାହିଁ?
3: ତୁମେ କ'ଣ ବେଦ ପଢ଼ିଛ, ଉପନିଷଦ ଜାଣିଛ?
2: ବେଦ ଆଉ ଉପନିଷଦ କ'ଣ ହିନ୍ଦୁର? ସାରା ଦୁନିଆ ପାଇଁ ଏ ଶାସ୍ତ୍ର ଖୋଦା ତାଲାଙ୍କ ମେହରବାନୀର ଝଲକ। ତାର ଆରବୀ ଅନୁବାଦକୁ ମୁଁ ପଢ଼ିଛି, ସେଠି ଆପଣଙ୍କର ଜଗନ୍ନାଥ କାହାନ୍ତି, କାହାନ୍ତି ଆପଣଙ୍କ ରାମ ଆଉ କୃଷ୍ଣ?
3: ମୋତେ ବିଭ୍ରାନ୍ତ କର ନା ଲୋଧୁ, ମୁଁ କୋରାନ ପଢ଼ି ନାହିଁ, କେବଳ ଏତିକି ଜାଣେ ତାହା ବିଧର୍ମୀର ଶାସ୍ତ୍ର, ତାକୁ ପଢ଼ିଲେ ମୁଁ ଜାତିଭ୍ରଷ୍ଟ ହେବି।
2: ଅଦ୍ଭୁତ ଆପଣଙ୍କର ଯୁକ୍ତି ଗଜପତି, ଗୋଟାଏ ଧର୍ମଶାସ୍ତ୍ର ପଢ଼ିଲେ ଆପଣ ଜାତିଭ୍ରଷ୍ଟ ହେବେ? ଦେଖୁଛି ଆପଣ ଦୁଇ ଜଣ ମୋ ପାଇଁ ସମାନ, କେହି ଧର୍ମକୁ ବୁଝି ନାହାନ୍ତି।
3: ଲୋଧୁମିଆ, ଅସହାୟ ଅବହେଳିତ ଦେଖି ମୋତେ ତୁମେ ପରିହାସ କରିବାକୁ ଆସିଛ?
2: ପରିହାସ ନୁହେଁ ଜାମ୍ପନା, ପରାମର୍ଶ। କୂଟନୀତିର ଆଶ୍ରୟ ନେଇ ପ୍ରଥମେ ଖଲାସ ହେଇଯାଆନ୍ତୁ, ସେ ଆପଣଙ୍କ ପ୍ରତି ବେଇମାନି କରୁଛି, ଆପଣ ମଧ୍ୟ ତା ପ୍ରତି ବେଇମାନି କରନ୍ତୁ।
3: ବେଇମାନି?
2: ହଁ, ଆପଣ କହନ୍ତୁ ଯେ ଆପଣ ଆଉ ପିତଳା ପୂଜିବେ ନାହିଁ, ଆପଣ ମୁସଲମାନ ବନିଯିବେ।
3: ତୁମର ଏତେ ଆସ୍ପର୍ଦ୍ଧା, ଏତେ ଦୁଃସାହସ,
2: ଆପଣ ତାକୁ ବେକୁବ ବନାନ୍ତୁ। କହନ୍ତୁ ଦେୱାନ ଆପଣଙ୍କର ଲୋଧୁମିଆଁ, ଆଉ ସେନାପତି ଆପଣଙ୍କର ମୁରାଦ ଖାଁ, ହିନ୍ଦୁ ବି ଆପଣଙ୍କ ସହିତ ବେଇମାନି କରିଛି, ହିନ୍ଦୁ ହେଇ ଆପଣଙ୍କର ଫାଇଦା କ'ଣ? ମୁସଲମାନ ବନିବା ଛଡ଼ା ଆପଣଙ୍କର ଆଉ ଦୁସରା ରାସ୍ତା ନାହିଁ। ତାକୁ ୟାଦ ଦେଲାନ୍ତୁ, ଆପଣଙ୍କ କଥାରେ ୟକିନ ମଧ୍ୟ କରନ୍ତୁ।
3: କିନ୍ତୁ କିନ୍ତୁ ମୋତେ କୁହ, ଯେତେ ଅଭିନୟ କଲେ ବି ଥରେ ଧର୍ମ ଗଲେ କ'ଣ ଫେରିଆସିବ?
2: ଧର୍ମ କ'ଣ ରହିଛି ଏଇ ଗତାନୁଗତିକ କିଛି ମନ୍ତ୍ର ଆଉ ପୂଜାରେ? ଧର୍ମ କ'ଣ ବାହାରର ଗୋଟେ ଆଡ଼ମ୍ବର, ଗୋଟେ ତାମସା? ଏଇ ଆପଣଙ୍କର ଖୋର୍ଦ୍ଧା ପାଖ ଗାଁର ମୁସଲମାନ ଦଳ ବେହେରା ଗୁଆ ଟେକିଲା ପରେ ଯାଇ ଦୁର୍ଗା ପୂଜା ହୁଏ, ଦୁର୍ଗା କ'ଣ ଛୁଆଁ ହେଇଯାଆନ୍ତି? ମୁସଲମାନ ଦଳ ବେହେରା କ'ଣ ହିନ୍ଦୁ ହେଇଯାଏ?
3: ମୁଁ କିଛି ଚିନ୍ତା କରିପାରୁନି ଲୋଧୁମିଆଁ, ଖାଲି ଏତିକି ବୁଝୁଛି ଜଗନ୍ନାଥଙ୍କ ପାଇଁ ମୁଁ ସବୁ କିଛି କରିପାରିବି।
2: ତାହେଲେ ସୁବେଦାରଙ୍କୁ ମୁଁ କ'ଣ କହିବି?
3: ମୁଁ ରାଜି, ତାର ଦୋସ୍ତି ମୁଁ ଚାହେଁ, ଦୁଶ୍ମନୀ ନୁହେଁ। ତେବେ ଲୋଧୁମିଆଁ,
1: ধর্মান্তর বিনা কোনো দোস্তি সম

0: ହବ ନୁହେଁ
1: ନା ସେ ଧର୍ମାନ୍ଧ ଛଳନା କରି ତାକୁ ଜିଣିବାକୁ ହେବ
0: ହଁ ମୁଁ ଛଳନା କରିବି ମୁଁ କପଟ କରିବି କୁଟ କପଟିଆ ମୟୂର ଚୁଳିଆ ପାଇଁ ମୁଁ କୁଟନୀତିର ଆଶ୍ରୟ ନେବି ପ୍ରଭୁ ମୋର ବନବାସରୁ ଫେରିବେ ଗଜପତି ହେବ ମୋଗଲର ଦୋସ୍ତ ଧର୍ମାନ୍ତରିତ ଯବନ କହେ ସାଲବେଗହୀନ ଜାତିରେ ମୁଁ ଯବନ କଳା କାହ୍ନୁରେ ଏକ ନିଷ୍ଠ ପୂଜାରୀ ହୋଇବି ସାଲବେଗ ନିଜକୁ ହୀନ ବୋଲି କହିଲା ସାରା ଜୀବନ ଏକ ଗୌଣ ମନବୃତ୍ତିରେ ତିଳ ତିଳ କରି ଜଳୁଥିଲା ସେ ମନ୍ଦିରକୁ ପ୍ରବେଶ ନାହିଁ ପ୍ରଭୁର ପୂଜାରେ ଅଧିକାର ନାହିଁ ଏଇ କ'ଣ ହେବ ମୋର ପରିଣତି ଏଇ କ'ଣ ମୋର ପ୍ରାପ୍ତି ନା ନା ମୁଁ ପାରିବିନି କ୍ଷମା କର ଲୋଧୁମିଆ ଛଳନାର ଅଭିନୟ ମୁଁ କରିପାରିବିନି ମିଥ୍ୟା ହେଲେ ବି ନମାଜ ପଢ଼ି କାୟକୁ ଅପବିତ୍ର କରିପାରିବିନି ମୁଲ୍ଲାଠାରୁ ମନ୍ତ୍ର ନେଇ ମୁଁ ଯବନ ହେଇପାରିବିନି ମୋର ଏତେ ବଡ଼ ସଂସ୍କାରକୁ ମୁଁ ଜଳାଞ୍ଜଳି ଦେଇପାରିବିନି ନା
2: କେବଳ କ'ଣ ହିନ୍ଦୁର ସଂସ୍କାର ଅଛି ଯବନର ସଂସ୍କାର ନାହିଁ ଯାହାପନା ଯବନ ବି ତ ମଣିଷ ଖୋଦାଙ୍କ ଦରବାରରେ ହିନ୍ଦୁଙ୍କ ଭଳି ସେ ବି ତ ଜଣେ ବନ୍ଦା
0: ମୁଁ ତ ସେ କଥା କହୁନାହିଁ କିନ୍ତୁ କିଏ କିଏ ଆପଣ
1: ମୋ ସାଙ୍ଗରେ ଆସିଛନ୍ତି ମୋର ବହେନ ଶାହଜାଦି ସୁରେୟା ସୁବଦାନଙ୍କ ବହେନଙ୍କ ବେଟି ମୋ ସହିତ କୁଲି ଖାଁ ତାଙ୍କର ଆବାଜନ
0: ଏ ବନ୍ଦୀଶାଳରେ
1: ହଁ ଖୋର୍ଦ୍ଧାର ସାନ୍ସକୁ ଦେଖିବା ପାଇଁ ପ୍ରବଳ ଆଗ୍ରହ ହେତୁ ମୋ ସାଙ୍ଗରେ ସେ ଆସିଛନ୍ତି ଖୁବ୍ ଗୋପନରେ ତାଙ୍କୁ ଏଠିକି ଅଣାଯାଇଛି
0: କିନ୍ତୁ କାହିଁକି
2: ଶୁଣିଛି ଖୋର୍ଦ୍ଧାର ବାଦଶାହ ଖୋଦାତାଲାଙ୍କର ଜଣେ ସଚ୍ଚା ନୂର
0: ଖୋଦାତାଲାଙ୍କର ସଚ୍ଚା ନୂର ଦେୱାନ ମୋର ଲୋଧୁମିଆ ମୁରାଦ ଖାଁ ମୋର ବକ୍ସି ଖୋର୍ଦ୍ଧାର ମୁଁ ଗଜପତି ନୁହେଁ ମୁଁ ବାଦଶାହ ଦୋସ୍ତ ମୋର ନାଏବ ନାଜିମ ଜନାବ ତକି ଖାଁ ସାବାସ ସାବାସ ରାମଚନ୍ଦ୍ର ଏଥର ତୋର ବିଦାୟର ବେଳା କୋରାନର ମନ୍ତ୍ର ମସଜିଦର ନମାଜ ଆଉ ନୌକରମାନଙ୍କର କୁନ୍ନିସ ଭିତରେ ଲୁଚିଯିବୁ ତୁ ନୂତନ ଶିକ୍ଷା ନୂତନ ଦୀକ୍ଷା ନୂତନ ନାମ ଦୀକ୍ଷା ପରେ ମୋର ନାମ କ'ଣ ହବ ଲୋଧୁମିଆ
1: ନାମରେ କ'ଣ ମଣିଷର ସତ୍ତା ବଦଳିଯାଏ ଯାହାପ ନା ନାମଟା ଗୋଟିଏ ଖୋଳ ନାମଟା ଗୋଟିଏ ବାହାରର ପୋଷାକ ନାମ ବଦଳିଲେ କ'ଣ ଆପଣ ବଦଳିଯିବେ ବଦଳିଯିବ ଆପଣଙ୍କର ବୁନିଆଦି ଆଦବ କାଇଦା ଆଦତ ଆଉ ବିଶ୍ୱାସ ଧରନ୍ତୁ ଆପଣଙ୍କ ନାମ ହାଫିଜ କାଦର
0: ହାଫିଜ କାଦର
1: ହଁ
0: ହାଫିଜ କାଦର ମୋର ନାମ ଏଇ ହାଫିଜ କାଦରର ସଂଜ୍ଞା ଭିତରେ ଆତ୍ମଗୋପନ କରିବ ଗଜପତି ରାମଚନ୍ଦ୍ର ଖୋଦା ହାଫିଜ ରାମଚନ୍ଦ୍ର ଖୋଦା ହାଫିଜ ଖୋଦା ହାଫିଜ
2: ଏତେ ଅଫସୋସ କାହିଁକି ଯାହାପନା କବୀର ମୁସଲମାନ ଥିଲେ ନା ହିନ୍ଦୁ ହିନ୍ଦୁର ରାମ ଆଉ ମୁସଲମାନ ରହିମ ତ ତାଙ୍କ ପାଇଁ ସମାନ ଥିଲେ ଧର୍ମ ତ ଗୋଟିଏ ଆପଣ ଦିଲ୍ଲ ଦରଦ ଦେଇ ଦିନ ଦୁନିଆର ମାଲିକଙ୍କୁ ଆପଣଙ୍କର କରିବା ତ କବୀରଙ୍କ ମତରେ ଧର୍ମ
0: ଶାହଜାଦି
2: ଆପଣଙ୍କ ଜଗନ୍ନାଥକୁ ସେ କବୀର ଯିଏ ଚିହ୍ନିଛନ୍ତି ଆଉ ଚିହ୍ନେଇଛନ୍ତି ସେଇ ଖୋଦାତଲା ଜଗନ୍ନାଥଙ୍କ ଇଜ୍ଜତ ରଖିବା ଆପଣଙ୍କର ତ ଧର୍ମ ମସଜିଦ ଭିତରେ ଯାହାଙ୍କୁ ଦେଖି ହୁଏ ନାହିଁ ସେଇ ତ ମନ୍ଦିରର ଜଗନ୍ନାଥ ସେ ହିଁ ଆପଣଙ୍କର ଧର୍ମ ଖୋଦାଙ୍କ ଉପରେ ଭରସା ରଖନ୍ତୁ ସବୁ ଠିକ୍ ହେଇଯିବ
0: ମୋ ପାଇଁ ଖୋଦାଙ୍କୁ ପ୍ରାର୍ଥନା କର ଶାହଜାଦି
2: ଆଲ୍ଲାଙ୍କ ମେହରବାନୀରେ ଆପଣଙ୍କୁ ଶାନ୍ତି ମିଳୁ ଆପଣ ଜଗନ୍ନାଥଙ୍କ ସେବକ ଆପଣଙ୍କଠି ଅଛି ଖୋଦାତାଲାଙ୍କ ଖୁସ୍ବୁ
0: ଶାହଜାଦି ମୋଠି ଖୋଦାତାଲାଙ୍କର ଖୁସ୍ବୁ ଅଛି କି ନା ମୁଁ ଜାଣେ ନା କିନ୍ତୁ ମୋ ପାଇଁ ତୁମେ ଖୋଦାଙ୍କର ଜୀବନ୍ତ ମେହରବାନୀ
2: ମୋର ସମୟ ହେଇଗଲାଣି ଲୋଧୁମିଆଙ୍କ ପାଇଁ ଆପଣଙ୍କୁ ଦର୍ଶନ କରିପାରିଲି
1: ବୟନ କ'ଣ ଗୋଟେ ମାଗିବ ବୋଲି କହୁଥିଲ ପା ଖୋଲି କରି କହନା
2: କବୀର ସାହେବ ଯେଉଁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ମୋତେ ଆପଣ ତାଙ୍କୁ ଥରେ ଦର୍ଶନ କରାଇ ଦେଇପାରିବେ
0: ନିଜେ ତ ମୁଁ ସେଥିରୁ ବଞ୍ଚିତ ଶାହଜାଦି ଯଦି ସୁଯୋଗ ଆସେ ମୁଁ ଆପଣଙ୍କ ଇଚ୍ଛା ପୂରଣ କରିବି
2: ଆପଣଙ୍କ ସାଙ୍ଗରେ କରିବି ତାଙ୍କର ଦର୍ଶନ
0: ଶାହଜାଦି
2: ଯବନ ବୋଲି ଘୃଣା କରିବେ ନାହିଁ ତ ହିନା ବୋଲି ଠେଲିଦେବେ ନାହିଁ ତ
0: ଏ କ'ଣ କହୁଛ ଶାହଜାଦି
2: ଶାହଜାଦି ନୁହେଁ ଆପଣଙ୍କର ଜଣେ ପାନ୍ଦି ବିତାଏ ଯାହାପନା ଖୋଦାଙ୍କ ଇଚ୍ଛା ଥିଲେ ପୁଣି ଆପଣଙ୍କ ସାକ୍ଷାତ ପାଇବି ଖୋଦା ହାଫିଜ ଖୋଦା ହାଫିଜ
0: ଖୋଦା ହାଫିଜ
2: ଆସନ୍ତୁ ମିଆଁ ସାହେବ
1: ଚାଲନ୍ତୁ ଆପଣଙ୍କୁ ରଖି ଓ ଖୋଜାଙ୍କ ନିକଟରେ ପହଞ୍ଚ

0: ଗଜପତିଙ୍କର ଜୟ ହେଉ।
1: କିଏ ରାଜଗୁରୁ? ଆପଣେ ହତଭାଗ୍ୟ ରାମଚନ୍ଦ୍ର ପ୍ରଣାମ ଗ୍ରହଣ କରନ୍ତୁ।
0: ଲୁଧୁମିଆଙ୍କ ଖବର ପାଇ ମୁଁ ଆସିଛି ଛାମୁ। ଆପଣଙ୍କ ଯିବାର ସବୁ ବନ୍ଦୋବସ୍ତ କରିବା ପାଇଁ ତାଙ୍କର ନିର୍ଦ୍ଦେଶ ଶୁଣିଲି ଛାମୁ। ତାଙ୍କୁ ଖୋର୍ଦ୍ଧାର ଦେୱାନ ପଦରେ ନିଯୁକ୍ତ କରିଛନ୍ତି।
1: ଛାମୁ ବୋଲି ଡାକିବାକୁ ଲଜ୍ଜା ଦିଅନ୍ତୁ ନାହିଁ ରାଜଗୁରୁ। ଆପଣେ ଏ ମ୍ଳେଚ୍ଛ ଧମକା ଓ ଅପରାଧୀ କରାନ୍ତୁ ନାହିଁ।
0: ଲୁଧୁମିଆଙ୍କ ଖବର ପାଇ ମୁଁ ବିଶ୍ୱାସ କରିପାରିଲିନି। ଯେଉଁଠି ଗଜପତି ହେଲେ ଶାହାନଶା, ଦେୱାନ ହେଲେ ଲୁଧୁମିଆ, ଆଉ ବନ୍ଧୁ ହେଲେ ସ୍ୱୟଂ ନବାବ, ତା ଭିତରେ ଇଏ ଦରିଦ୍ର ବ୍ରାହ୍ମଣ ରାଜଗୁରୁ ରୂପେ ଆଉ ଆବଶ୍ୟକତା ଅଛି ବୋଲି ମୁଁ ବିଶ୍ୱାସ କରିପାରୁନି।
1: ରାଜଗୁରୁ ଆପଣେ
0: ଗଜପତି ସିନା ସବୁ ଭୁଲିଗଲେ, ଯବନ ହାତରେ ଧରାଦେଲେ। ମୁଁ କିନ୍ତୁ ଭୁଲିପାରି ନାହିଁ ଛାମୁ, ମୁଁ ଭୁଲିପାରି ନାହିଁ ଗଜପତିଙ୍କୁ। ରାତ୍ରିର ଅନ୍ଧକାର ଭିତରେ ସବୁ ବାଧା ବିଘ୍ନକୁ ବେଖାତିର କରି ସାଙ୍ଗରେ ଓଡ଼ିଆ ଜାତିର ପ୍ରାଣ ସେଇ ତିନି ମୂର୍ତ୍ତିକୁ ଧରି ଭୁଲିଥିଲେ କ୍ଷୁଧା, ତୃଷା, ନିଦ୍ରା ଆଉ ଅବସାଦ।
2: ବନ୍ଦ କରନ୍ତୁ, ବନ୍ଦ କରନ୍ତୁ ରାଜଗୁରୁ, ସେ ଗଜପତି ଆଜି ମରିଯାଇଛି।
0: ଆପଣ କ'ଣ କଲେ, କ'ଣ କଲେ ଗଜପତି ଛାର ଜୀବନ ପାଇଁ?
2: ଜୀବନ ପାଇଁ ନୁହେଁ ରାଜଗୁରୁ, ଜୀବନନାଥଙ୍କ ପାଇଁ, ଓଡ଼ିଆ ଜାତିର ଆତ୍ମା ପାଇଁ। ନିଜର ଆତ୍ମାକୁ ମୋତେ ବିକ୍ରୟ କରିବାକୁ ପଡ଼ିଲା, କିନ୍ତୁ ସେଥିରେ ବି ମୁଁ ପ୍ରତାରିତ ହେଲି।
0: ଗଜପତି
1: ଜଗନ୍ନାଥଙ୍କର ମାନ ବଦଳରେ ତକି ଖାଁ ଚାହିଁଥିଲା ମୋର ଧର୍ମ, ମାତ୍ର ଆଖି ତାର ଜଗନ୍ନାଥଙ୍କ ଉପରେ। ସେ ମନ୍ଦିର ଭାଙ୍ଗି ମସଜିଦ ତିଆରି କରିବ।
0: ସବୁ ଖବର ମୁଁ ଶ୍ରୀଧର ଠାରୁ ପାଇଛି ଗଜପତି।
1: ଶ୍ରୀଧର?
0: ହଁ, ଶ୍ରୀଧର ମୋର ଗୁପ୍ତଚର। ନବାବ ଆଜି ଜଗନ୍ନାଥଙ୍କୁ ଖୋଜି ବୁଲୁଛି ଆଠଗଡ଼ର ଜଙ୍ଗଲ ଭିତରେ। କୁହନ୍ତୁ କୁହନ୍ତୁ ଗଜପତି, ଆପଣ କ'ଣ ତାର ପ୍ରତିରୋଧ କରିପାରିବେ?
1: ହଁ ହଁ, ମୁଁ ପାରିବି। ହାଫିଜ କାଦର ଭାବରେ ମୁଁ ଖୋର୍ଦ୍ଧା ଯିବି।
0: ଖୋର୍ଦ୍ଧା ଯିବେ, ସେଠି କାହାର ସାହାଯ୍ୟ ଆଉ ପାଇବେ ଆପଣ? ସେବାୟତମାନେ ଆଜି ସମସ୍ତେ ବିଦ୍ରୋହ ଘୋଷଣା କରିଛନ୍ତି।
1: ରାଜଗୁରୁ ଆପଣେ
0: ଯବନ ହୋଇ ମଧ୍ୟ ଆପଣ ଜଗନ୍ନାଥଙ୍କୁ ଛାଡ଼ି ପାରିନାହାନ୍ତି। ଉତ୍କଳ ଜୀବନର ପ୍ରତୀକ ଆପଣ, ଆପଣଙ୍କର ଏହି ଜଗନ୍ନାଥ ମମତା ଓଡ଼ିଆ ଜାତିର ବିଜୟ ତୁର୍ଯ୍ୟନାଦ। କିନ୍ତୁ କିଏ ବୁଝିବ ଆପଣଙ୍କର ଅନ୍ତର? ଏ ଜାତି କ'ଣ, ଏ ଜାତି କ'ଣ ବୁଝିବ ଆପଣଙ୍କ ହୃଦୟ?
1: ଆଉ କିଏ ନ ଜାଣୁ, ମୋ ଜଗନ୍ନାଥ ତ ଜାଣିବେ, ତାଙ୍କରି ପାଇଁ ପତ୍ନୀ ପୁତ୍ର ମୋଠାରୁ ସମସ୍ତେ ଦୂରରେ। ତଥାପି ଆପଣ ମୋତେ ପରିତ୍ୟାଗ କରନ୍ତୁ ନାହିଁ ରାଜଗୁରୁ। ଆପଣେ ଆଜିର ଦୁର୍ଦ୍ଦିନରେ ଆପଣ ହିଁ ମୋର ଭରସା, ଆପଣ ମୋ ସାଙ୍ଗରେ ଖୋର୍ଦ୍ଧା ଯିବା ପାଇଁ କଥା ଦିଅନ୍ତୁ।
0: ସବୁ ପଥ ଯେ ରୁଦ୍ଧ ଗଜପତି, ଆଉ ଯିବା କୁଆଡ଼େ, ଆଉ ସ୍ଥାନ କାହିଁ?
1: ସ୍ଥାନ ସେହି ମହାସମୁଦ୍ର, ସ୍ଥଳ ନାହିଁ, ଜଳ ନାହିଁ, ଜୀବନ ନାହିଁ। ପ୍ରଳୟ ପୟୋଧି ଜଳେ ଏକ ବଟପତ୍ର ଉପରେ ସେ ଭାସୁଥିଲେ। ସେହି ମହାବିଷ୍ଣୁ ଜଗନ୍ନାଥ, ଅନନ୍ତ ବଡ଼ ଠାକୁର ଆଉ ଜଗନ୍ନିଦ୍ରା ସୁଭଦ୍ରା

0: ଆପଣ ପତ୍ନୀ ଓ ପୁତ୍ରର ସର୍ବନାଶ କରିବା ପାଇଁ
1: ଆସିବା ଅନାବଶ୍ୟକ। ଆପଣଙ୍କ ଉପସ୍ଥିତି ଆପଣଙ୍କ ଆତ୍ମପ୍ରକାଶ ହିଁ ଆମର ସର୍ବନାଶର କାରଣ। ଆପଣ ଫେରି ଯାଆନ୍ତୁ, ନହେଲେ ଆପଣଙ୍କ ଛତ୍ମବେଶକୁ ମୁଁ ବାହାରେ ପ୍ରକାଶ କରିଦେବି।
2: ମା, ତମେ ଚୁପ୍ କର, ମା ଚୁପ୍ କର।
3: ବାବା, ମାଙ୍କର ଯୁକ୍ତିରେ ମୋର ଆଦୌ ସମର୍ଥନ ନାହିଁ। ମୋ ପାଇଁ ଆପଣ ଜଗନ୍ନାଥଙ୍କର ଜାଗ୍ରତ ପ୍ରହରୀ, ଆପଣ ଏ ଜାତିର ଅଗ୍ରଦୂତ, ମୋତେ ଆପଣଙ୍କର ସହଯାତ୍ରୀ ହେବାର ସୁଯୋଗ ଦିଅନ୍ତୁ ବାବା।
4: ମୋର ସହଯାତ୍ରୀ ତୁମେ ହେଇପାରିବ ନାହିଁ ବାବା, ମୁଁ ପତିତ ବିଧର୍ମୀ, ମୋହ ମାୟାରେ ନିଜର କୃତ କର୍ମ ପାଶରେ ଦେଇ ଏତେ ପଥ ଅତିକ୍ରମ କରି ଆଗେଇ ଆସିଥିଲି। ମୋ ଭୁଲ ମୁଁ ବୁଝିପାରିଛି କୁମାର, ସର୍ବସ୍ୱ ଦେଇ ମୁଁ ଆଜି ସର୍ପହରା। ମୋତେ ଆଉ ଗ୍ରହଣ କରିବ କିଏ? ସ୍ନେହ ସହାନୁଭୂତି ମମତା ଦରଦ ମୋତେ ଦବ ଆଉ କିଏ?
2: ବାପା,
4: ମୋର ନିଶ୍ୱାସ ଯେ ସର୍ପଗ୍ରାସୀ, ମୋର ଉପସ୍ଥିତି ଯେ ସର୍ବନାଶର ବାର୍ତ୍ତା ବହ। ମାସୁଛି କୁମାର,
2: ବାପା
4: ମାସୁଛି।
2: ବାବା, ବାପା, ଏ କ'ଣ କଲ ମା, ତମେ ଏ କ'ଣ କଲ?
1: ସବୁ ତୋର ମଙ୍ଗଳ ପାଇଁ ପୁତ୍ର,
2: ନା
1: ତୋରି ସୁଖ ପାଇଁ।
2: ନା, ଏ ସୁଖ ମୁଁ ଚାହେଁ ନା, ଏ ମଙ୍ଗଳ ମୋର କାମନା ନୁହେଁ, ମୁଁ ତମ ସହିତ ଏକମତ ନୁହେଁ।
1: କୁମାର,
2: ଗଜପତିଙ୍କ ନୀତି ଆଦର୍ଶ ତ୍ୟାଗ ମୋର କାମ୍ୟ,
1: କୁମାର
2: ତମ ସ୍ୱାର୍ଥପରତା ନୁହେଁ।
1: କୁମାର,
2: ବାବା, ବାବା, ବାବା,
1: କୁମାର, କୁମାର, କୁମାର।

0: ସେଦିନ କଂସର ଡରରେ ପ୍ରଭୁ ଥିଲେ ଯମୁନା ଆର ପାରିରେ, ଯବନର ଡରରେ ପ୍ରଭୁ ଆଜି ଚିଲିକା ଭିତରେ। କେତେ ଦିନ ଏପରି ଚାଲିବ, ଏହାର କ'ଣ ଶେଷ ନାହିଁ ରାଜଗୁରୁ? ଆପଣ
1: ଇଚ୍ଛାମୟଙ୍କର ଯାହା ଇଚ୍ଛା।
0: ମନରେ ଦ୍ୱନ୍ଦ୍ୱ ଆସୁଛି ରାଜଗୁରୁ, ଆପଣ ଭାବେ ସାର୍ ଯବନଧାର କ'ଣ କରିପାରିଥାନ୍ତା? ତାକୁ ସ୍ଥାନାନ୍ତରିତ କରି ମୁଁ କ'ଣ ଅପରାଧ କରିନାହିଁ?
1: ଏକଥା କାହିଁକି ମନରେ ଆଣୁଛନ୍ତି ଛାମୁ?
0: ଶ୍ରୀମନ୍ଦିରର ରତ୍ନବେଦୀ ମୋତେ ମନା ହେଲା ବୋଲି ମୁଁ ତାକୁ ସାଙ୍ଗରେ ନେଇ ବୁଲିଲି ଚିଲିକାର ଏଇ ଟାପୁରେ। ତାକୁ ରଖି ମୁଁ କ'ଣ ଠିକ କରିଛି? ସେ ଯେ ଓଡ଼ିଆ ଜାତିର ପ୍ରାଣ, ସେ ଯେ ବିଶ୍ୱବ୍ରହ୍ମାଣ୍ଡର ଜୀବନ, ମୁଁ ଯେ ତାକୁ ଲୁଚେଇ ରଖିଛି।
1: ନିଜ ଇଚ୍ଛାରେ ସେ ଲୁଚିଛି ଛାମୁ।
0: ଆଉ କେତେ କାଳ ରାଜଗୁରୁ, ରତ୍ନବେଦୀ ଛାଡ଼ି ବହୁତ ଅଣହେଳା ହେଲାଣି ସେ।
1: ବିପୁଳ ଭୁଜରେ ସେ ଆପଣଙ୍କୁ ଆହ୍ୱାନ କରୁଛି ଗଜପତି।
0: ବିସ୍ତାରିତ ଦୁଇ ଭୁଜର ଅପୂର୍ବ ଆହ୍ୱାନ, ଧରିପାରିଲେ ସେ ନିଶ୍ଚୟ ଧରାଦେବ।
2: ଜୟ ଜଗନ୍ନାଥଙ୍କର!
3: ଜଗନ୍ନାଥ ଏଥର ମନ୍ଦିର ଫେରିବେ ଛାମୁ, ପଥ ଏବେ ପରିଷ୍କାର, ତକି ଖାଁର ମୃତ୍ୟୁ ହୋଇଛି।
0: ମହାପାତ୍ରେ, ତା ସହିତ ଦ୍ୱେଷ କରି ସେ କ'ଣ ରହିପାରନ୍ତା? ପରିହାସରେ ଜଗନ୍ନାଥଙ୍କୁ ସେ କହିଥିଲା ପାଷାଣ, ହସ୍ତପଦହୀନ, ଅଚଳ ଆଜି ସଚଳ ହୋଇଛି।
3: ସୁଜା ଖାଁଙ୍କ ଜାମାତା ମୁର୍ଶିଦ କୁଲି ଖାଁ ହେଉଛନ୍ତି ନବାବ।
0: ମୁର୍ଶିଦ କୁଲି ଖାଁ ସୁରେୟାର ବାବା? ହେ ଲୀଳାମୟ, ରାମଚନ୍ଦ୍ର ସହ କି ଖେଳାଏ ତୁମର? ତୁମର ଇଚ୍ଛା ପୂର୍ଣ୍ଣ ହେଉ ପ୍ରଭୁ, ତୁମର ଇଚ୍ଛା ପୂର୍ଣ୍ଣ ହେଉ।

0: ମୁଁ ଆପଣଙ୍କୁ କଥା ଦଉଛି ମହାରାଣୀ, ଗଜପତି ମନ୍ଦିର ଭିତରକୁ ଯିବେ ନାହିଁ। ପ୍ରଭୁ ସ୍ୱପ୍ନରେ ନିର୍ଦ୍ଦେଶ ଦେଇଛନ୍ତି, ସେ ପତିତ ପାବନ ହେବେ। ବାଇଶି ପାବତ୍ସର ଆରମ୍ଭରେ ସେ ବସି ରହିବେ ପତିତ ପାବନ ବେଶରେ, ଭକ୍ତ ଗଜପତିଙ୍କୁ ଦର୍ଶନ ଦେବା ପାଇଁ।
1: ସାମାନ୍ୟ ଜବନୀର ମୋହରେ ଯିଏ ଧର୍ମ ଛାଡ଼ିପାରନ୍ତି, ସେ ପୁଣି ଭକ୍ତ ଶିରୋମଣି।
2: ପ୍ରଜା ତ ସେଇଆ କହୁଛନ୍ତି ରାଣୀମା, ଜବନ ରାଣୀ ସୁରେୟା ଏବେ ହିନ୍ଦୁ ହୋଇ ସୂର୍ଯ୍ୟମଣି ହୋଇଛନ୍ତି ରତ୍ନ ବେଦୀରେ ସେ ପ୍ରଭୁଙ୍କୁ ଦେଖିବା ପାଇଁ।
1: ଜବନ ରାଣୀ ଆଉ ଗଜପତି ଯଦି ମନ୍ଦିର ପ୍ରବେଶ କରିବେ, ତେବେ ମୋ ଶବ ଉପରେ ହିଁ ସେ ଯାତ୍ରା ଆରମ୍ଭ ହବ।
0: ଆପଣ ନହରକୁ ବିଜେ ହୁଅନ୍ତୁ ମହାରାଣୀ, ଗଜପତି ଆଉ ନରାଣୀଙ୍କୁ ନେଇ ମୁଁ କୌଣସି ଅସୁନ୍ଦର ପରିବେଶ କରାଇ ଦେବି ନାହିଁ।

0: ଜୟ ପ୍ରଭୁ ପତିତ ବାବାଙ୍କର, ଜୟ ପ୍ରଭୁ ପତିତ ବାବାଙ୍କର, ଜୟ ପ୍ରଭୁ ପତିତ ବାବାଙ୍କର, ଜୟ ଗଜପତିଙ୍କର, ଜୟ ଗଜପତିଙ୍କର, ଜୟ ଗଜପତିଙ୍କର, ଜୟ ପ୍ରଭୁ ପତିତ ବାବାଙ୍କର, ଜୟ ପ୍ରଭୁ ପତିତ ବାବାଙ୍କର, ଜୟ ପ୍ରଭୁ ପତିତ ବାବାଙ୍କର।
1: ଆସନ୍ତୁ ଆସନ୍ତୁ ଗଜପତି, ଆସନ୍ତୁ ନୂଆ ରାଣୀମା ସୂର୍ଯ୍ୟମଣି ଦେଇ, ଦେଖନ୍ତୁ ଥରେ ଚାହିଁ ଦେଖନ୍ତୁ ପତିତ ପାବଙ୍କର ମୋହନ ମୂର୍ତ୍ତିକୁ, ପତିତକୁ ଉଦ୍ଧାର ପାଇଁ ଅଭିନବ ନବଘନ ବେଶ। ଆହା କି ଅପୂର୍ବ,
2: କି ଅପୂର୍ବ, କି ଅଦ୍ଭୁତ, କି ଦିବ୍ୟ ଦୁର୍ଲଭ ଦର୍ଶନ। ମୋର ମନେ ହେଉଛି ସତେ ଯେପରି ବହୁ ଜନ୍ମର ସଞ୍ଚିତ ପୁଣ୍ୟ ଆଜି ମୋର ରୂପ ପାଇଛି। ଆଉ ମୋର କିଛି ଅଫସୋସ ନାହିଁ ସ୍ୱାମୀ, ଆଙ୍କରି ପୂଜା ଅର୍ଚ୍ଚନା ପାଇଁ ମୁଁ ହିନ୍ଦୁ ହେଇଛି, ସୁରୈୟାରୁ ହେଲି ସୂର୍ଯ୍ୟମଣି, କିନ୍ତୁ କିନ୍ତୁ ଏ ଯେ ଖାଲି ହିନ୍ଦୁର ଦେବତା ନୁହନ୍ତି, ଏ ଯେ ଅବୟବ ଆଉ ଆକାରହୀନ ସେଇ ଶୂନ୍ୟ ପୁରୁଷ, ମୁଁ ପାଗଳ ହେଇଯାଉଛି ଆଙ୍କରି ରୂପ ଦର୍ଶନରେ। ଏ ଯେ ମହାମୁକ୍ତି, ଏ ଯେ ନିର୍ମାଣ, ମୁଁ ସୁରୈୟା ନୁହେଁ, ମୁଁ ସୂର୍ଯ୍ୟମଣି ନୁହେଁ, ମୋର ନାମ, ମୋର ନାମ ଜାତି କିଛି ନାହିଁ, ମୁଁ ତାଙ୍କର, ମୁଁ ତାଙ୍କରି।
3: ରତ୍ନ ସିଂହାସନ ପାଖକୁ ନେବା ପାଇଁ ତୁମକୁ ସୁରୈୟାରୁ ସୂର୍ଯ୍ୟମଣି କରେଇଥିଲି, ତୁମେ ଯିବ ନାହିଁ ମୁଁ ବି ଯାଇପାରିବି ନାହିଁ, ବାଟ ଜଗି ସେ ବସିଛି, ବାଇଶି ପାବତ ସୁମା ଉଡେଇ ପାରିବି ନାହିଁ, ଏଇ ତାର ନିର୍ଦ୍ଦେଶ।
4: ଗଜପତି,
3: ହଁ ରାଜଗୁରୁ, ପ୍ରଜା ଚାହାନ୍ତି ନାହିଁ, ବ୍ରାହ୍ମଣ ଚାହାନ୍ତି ନାହିଁ, ମୋ ପାଇଁ ପତିତ ପାବନ ପ୍ରତିଷ୍ଠା ହେଇଛି, ବାଇଶି ପାବତ ଉଠିବା ମୋତେ ମନା।
1: ଅଧୀର ହୁଅନ୍ତୁ ନାହିଁ ଗଜପତି, ପୂଜାର୍ଚ୍ଚନା ଆପଣଙ୍କର ବନ୍ଦ ହେବ ନାହିଁ, ଏଇଠି ଏଇ ବାଇଶି ପାବତ ପ୍ରାନ୍ତରେ ଆପଣ ଅର୍ଚ୍ଚନା କରିବେ ପ୍ରଭୁଙ୍କୁ, ରଥରେ ଯେତେବେଳେ ସେ ବିଜେ ହେବେ ଆପଣ ହିଁ କରିବେ ଛେରା ପହରା।
3: ଭକ୍ତ ପତିତ ପାଇଁ ତମେ ସ୍ୱପ୍ନରେ ଦେଖାଦେଲ ପ୍ରଭୁ, ସତରେ ଯଦି ତମେ ପତିତ ପାବନ ହେଇଛ, ତୁମ ଶ୍ରୀଚରଣରେ ଆଜି ସମସ୍ତ କ୍ଷମତା ସମସ୍ତ ପଦବୀ ମୁଁ ଅର୍ପଣ କରୁଛି, ଆଜି ମୋର ଶେଷ ପୂଜା ରାଜଗୁରୁ, ଚକାଡଳକୁ ବିଦାୟ ମାଗରାଣୀ, ଆମ କାମ ସରିଛି, ଏଇ ଜନ୍ମରେ ଆଉ ତାର ସାନ୍ନିଧ୍ୟ ମିଳିବ ନାହିଁ, ଏଇ ଆମର ଶେଷ ଦର୍ଶନ।
4: ବାପା
3: ଭାଗିରଥୀ, କାଲିଠାରୁ

ଶୁଣିଲେ ନାଟକ ବାଇଶି ପାଞ୍ଚ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ରାମଚନ୍ଦ୍ର ଦେବ, ବିନାୟକ ମିଶ୍ର, ତକି ଖାଁ, ଅମରେନ୍ଦ୍ର ଚୌଧୁରୀ, ରାଜଗୁରୁ ଦୁର୍ଲଭ ଚନ୍ଦ୍ର ସିଂ, ଲୋଧୁ ମିଆଁ, ବିଜୟ କୁମାର ମହାନ୍ତି, ଭାଗୀରଥୀ କୁମାର, ସଂଗ୍ରାମ କୁମାର ମିଶ୍ର, ଫକୀର ସା, ଭୋଳେଶ୍ୱର ପଣ୍ଡା, ବିନୋଦ ବିହାରୀ, ରଞ୍ଜନ କୁମାର ଧଳ, ମହାପାତ୍ର ବୈଦ୍ୟନାଥ ବେହେରା, ଲଳିତା ମହାଦେଇ, ସନ୍ଧ୍ୟା ମିତ୍ର, ସୁରେୟା ଓ ସୂର୍ଯ୍ୟମଣି ଦେଇ, ତିଳୋତ୍ତମା ଖୁଣ୍ଟିଆ। ରଚନା ରଜତ କୁମାରଙ୍କର, ପ୍ରଯୋଜନା ରମାପଦ ନନ୍ଦ।